ଆକାଶବାଣୀ ଭବାନୀପାଟଣା ଆଜି 1948 ଶତାବ୍ଦ ସନ୍ 2026 ମସିହା ଶ୍ରାବଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଇଂରାଜୀ ଅଗଷ୍ଟ ମାସର 11 ତାରିଖ ମଙ୍ଗଳବାର ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58। କାର୍ଯ୍ୟକ୍ରମର ଶୁଭାରମ୍ଭରେ ମାଙ୍ଗଳିକ

ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଲୀନା ମିଶ୍ରଙ୍କ କଣ୍ଠରେ ରାଧାମୋହନ ପଣ୍ଡାଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶାନ୍ତିଲତା ଛୋଟରାୟଙ୍କ କଣ୍ଠରେ ଏକ ପୁରାତନ ରଚନାରୁ

ପ୍ରଣାମ ଆପଣଙ୍କୁ। ତ୍ରେତୟା ଯୁଗର କଥାଟିଏ କହିବି। ସରସ୍ୱତୀ ନଦୀ ତଟ ଦେଶରେ ମହର୍ଷି ଯମଦଗ୍ନି ପତ୍ନୀ ରେଣୁକାଙ୍କ ସହ ରହୁଥାନ୍ତି। ସେ ସମୟରେ ରାଜା ସହସ୍ରବାହୁ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥାଏ। ଗର୍ବରେ ଉଦ୍ଧତ ହୋଇ ସହସ୍ରବାହୁ ଦିନେ ମହର୍ଷି ଯମଦଗ୍ନିଙ୍କ ଆଶ୍ରମରେ ସୈନିକମାନଙ୍କ ସହ ପ୍ରବେଶ କରି ଅଘଟଣ ଘଟାଇଲା। ମହର୍ଷି ଏକାକୀ ତାଙ୍କର ମୁକାବିଲା କରିପାରିନଥିଲେ। ପୁତ୍ର ପର୍ଶୁରାମ ଯେ ସେହି ସମୟରେ ସମିଧ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଚାଲିଯାଇଥିଲେ। ସହସ୍ରବାହୁ ମହର୍ଷିଙ୍କ ଆଶ୍ରମରୁ ତାଙ୍କର ଅତିପ୍ରିୟ କାମଧେନୁ ଗାଈକୁ ବଳପୂର୍ବକ ନେଇ ଚାଲିଯାଇଥିଲା, ଏପରିକି ମହର୍ଷିଙ୍କ ଆଶ୍ରମକୁ ଜାଳି ଦେଇଥିଲା। ପରଶୁରାମ ସମିଧ ନେଇ ଫେରିବା ପରେ ଏପରି ଅଶୋଭନୀୟ ଘଟଣା ଦେଖି କ୍ରୋଧରେ ଜଳି ଉଠିଲେ। ସବୁ ଜାଣିବା ପରେ ସେହି ଦୁଷ୍ଟ ସହସ୍ରବାହୁକୁ ବଧ କରିବା ପାଇଁ ତତ୍କ୍ଷଣାତ୍ ବାହାରି ପଡ଼ିଲେ। ଯମଦଗ୍ନି ପରଶୁରାମଙ୍କୁ ବୁଝାଇ କହିଥିଲେ, ସହସ୍ରବାହୁକୁ ଯୁଦ୍ଧରେ ଜିତିବା ସହଜ ନୁହଁ। ପ୍ରଥମେ ତୁମକୁ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କର ଶିଷ୍ୟତ୍ୱ ସ୍ୱୀକାର କରିବାକୁ ହେବ। ଯମଦଗ୍ନିଙ୍କ ଉପଦେଶକୁ ଶିରୋଧାର୍ଯ୍ୟ କରି ପରଶୁରାମ ହିମାଳୟ ପର୍ବତକୁ ଗଲେ କୈଳାସପତିଙ୍କୁ ସାକ୍ଷାତ କରିବା ପାଇଁ। ଦେବାଧିଦେବ ମହାଦେବଙ୍କର ପୁତ୍ର ଗଣେଶ ଶିବଙ୍କ ସାକ୍ଷାତକାରରେ ବାଧା ଦେବାରୁ କ୍ରୋଧାନ୍ୱିତ ହୋଇ ପରଶୁରାମ ତାଙ୍କ ସହ ଯୁଦ୍ଧ କଲେ। ଏହି ଯୁଦ୍ଧରେ ପରଶୁରାମଙ୍କ ହାତରେ ଥିବା ପରଶୁ ଆଘାତରେ ଗଣେଶଙ୍କର ଦାନ୍ତ ଭାଙ୍ଗି ଯାଇଥିଲା। ଭଗବାନ ଶିବ ପରଶୁରାମଙ୍କର ବୀରତ୍ୱ ଦେଖି ପ୍ରସନ୍ନ ହୋଇ ତାଙ୍କୁ ଶସ୍ତ୍ର ଓ ଶାସ୍ତ୍ର ସମ୍ପର୍କରେ ଉପଯୁକ୍ତ ଶିକ୍ଷା ଦେଇଥିଲେ। ସକଳ ବିଦ୍ୟାରେ ପାରଙ୍ଗମ ହୋଇ ପରଶୁରାମ ପ୍ରସନ୍ନ ଚିତ୍ତରେ ପିତାଙ୍କ ଆଶ୍ରମକୁ ଫେରିଲେ। ଫେରିବା ବାଟରେ ହଠାତ୍ ଜଣେ ତ୍ରିଶୂଳଧାରୀ ଯୁବକ ପରଶୁରାମଙ୍କ ପଥରୋଧ କରିଥିଲେ। ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ହେଲେ ଏହି ଯୁଦ୍ଧରେ ପରଶୁରାମ ବଳବାନ ସାବ୍ୟସ୍ତ ହୋଇଥିଲେ। ପରଶୁରାମ ତ୍ରିଶୂଳଧାରୀଙ୍କ ତ୍ରିଶୂଳ ଛଡ଼ାଇ ନେଇ ଦୂରକୁ ଫିଙ୍ଗିଦେଲେ। ଦୁହିଁଙ୍କ ମଧ୍ୟରେ ମଲ୍ଲ ଯୁଦ୍ଧ ହେଲା। ଏହି ଯୁଦ୍ଧରେ ପରଶୁରାମ ତ୍ରିଶୂଳଧାରୀ ଯୁବକଙ୍କୁ ଭୂମିରେ ପକାଇ ବିଦ୍ୟୁତ୍ ଗତିରେ ତାଙ୍କର ମସ୍ତକରେ ଶକ୍ତ ପ୍ରହାର କଲେ। ଆଘାତରେ ତ୍ରିଶୂଳଧାରୀ ଯୁବକଙ୍କ ମସ୍ତକରୁ ରକ୍ତକ୍ଷରଣ ହେଲା। ଅଚାନକ ପରଶୁରାମ ଯୁବକଙ୍କୁ ଭଲ ଭାବରେ ନିରୀକ୍ଷଣ କରନ୍ତେ ଯାହା ଦେଖିଲେ ସେଥିରେ ଚକିତ ହୋଇଗଲେ। ଘୋର ପଶ୍ଚାତ୍ତାପ ପୂର୍ବକ ଭାବିଲେ, ମୁଁ ଏ କ'ଣ କଲି, ଏ ତ ସ୍ୱୟଂ ଭୋଳାଶଙ୍କର। ପରଶୁରାମ ଶିବଙ୍କ ପାଦ ତଳେ ଲୋଟି ପଡ଼ି କାନ୍ଦି କାନ୍ଦି କହିଲେ, ଗୁରୁଦେବ, ମୋର ଏହି ଭୁଲ ପାଇଁ ମୋତେ କ୍ଷମା କରନ୍ତୁ। ମୁଁ ନଜାଣି ଗୁରୁତର ଭୁଲ କରିଛି। ଦେବାଧିଦେବ ମହାଦେବ ପରଶୁରାମଙ୍କୁ ଭୂମିରୁ ଉଠାଇ କହିଲେ, ବତ୍ସ, ଏଥିପାଇଁ ଦୁଃଖ କରେ ନାହିଁ। ମୁଁ ତ ତୁମର ଶକ୍ତି ପରୀକ୍ଷା କରୁଥିଲି। ଜଣେ ଶିଷ୍ୟର ବିଜୟରେ ଗୁରୁ କେତେ ଆନନ୍ଦିତ ହୁଅନ୍ତି ତାହା ତୁମେ କିପରି ବା ଜାଣିବ, ଏହା ତ ଅନୁଭବର କଥା। ମୁଁ ତୁମର ଶକ୍ତି ସମ୍ପର୍କରେ ଜାଣି ଖୁବ୍ ଆନନ୍ଦିତ। ଏବେ ଖୁବ୍ ଶୀଘ୍ର ତୁମର ଉଦ୍ଦେଶ୍ୟ ସିଦ୍ଧ ହେବ। ମୋର ମସ୍ତକରେ ତୁମେ ଯେଉଁ ପ୍ରହାର କଲ, ଆଜିଠାରୁ ତାହା ମୋର ତୃତୀୟ ନୟନ ହେବ। ମୁଁ ତୁମକୁ ବିଜୟୀ ହେବା ପାଇଁ ଆଶୀର୍ବାଦ କରୁଛି। ଏହା କହି ମହାଦେବ ଅନ୍ତର୍ହିତ ହୋଇଗଲେ। ପରବର୍ତ୍ତୀ ସମୟରେ ପରଶୁରାମ ସେହି ପରଶୁ ସାହାଯ୍ୟରେ ଖାଲି ସହସ୍ରବାହୁ ନୁହନ୍ତି, ତାଙ୍କର ଉଦ୍ଧତ ପୁତ୍ରମାନଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ସୂର୍ଯ୍ୟ ଯାଜ୍ଞବଳ୍କ୍ୟଙ୍କୁ ଯଜୁର୍ବେଦ ମନ୍ତ୍ର ଉପଦେଶ ଦେଇଛନ୍ତି। ଯାଜ୍ଞବଳ୍କ୍ୟ ସେହି ମନ୍ତ୍ରରେ ଯଜୁର୍ବେଦର 15 ଶାଖା ରଚନା କରି ଶିଷ୍ୟ ପ୍ରଶିଷ୍ୟଙ୍କୁ ଦେଇଛନ୍ତି। ଜୈମିନୀ ମୁନି ସାମ ସଂହିତା ଅଧ୍ୟୟନ କରିଥିଲେ। ତାଙ୍କ ଶିଷ୍ୟ ପ୍ରଶିଷ୍ୟଙ୍କ ଦ୍ୱାରା ସାମବେଦର ବିସ୍ତାର ଘଟିଲା। ସୁମନ୍ତୁ ଅଥର୍ବବେଦର ବିଭାଗ କରି ଶିଷ୍ୟ ପ୍ରଶିଷ୍ୟଙ୍କ ଦ୍ୱାରା ତାହାର ବିସ୍ତାର ଘଟାଇଲେ। ସୂତ ପୁରାଣର ସର୍ଗ ବିସର୍ଗ ବୃତ୍ତି ରକ୍ଷା ମନ୍ୱନ୍ତର ବଂଶ ବଂଶାନୁଚରିତ ଆଦି 10 ଲକ୍ଷଣ ବିଷୟରେ କହିଛନ୍ତି।

ଦେହ ଜନ୍ମ ସେ କରିଛି ସେ ମାୟା ମୋର ମନୁ ଲେଛି ଚରଣାର ବିନ୍ଦେ ଲଗାଓ ତୁମ୍ଭ ମାୟାରୁ ଫେଡ଼ି ଦିଅ ସକଳ ବେଦ ବାକ୍ୟଶୀଳ ତୁମ୍ଭେ ଯେ ନିର୍ଗୁଣ ଶରୀର ହେ ମହାପରମ ପୁରୁଷ ସର୍ବ ଆତ୍ମା ରୂପେ ପ୍ରକାଶ ଦର୍ଶନ ଦେଇଣ ସାକ୍ଷାତେ ନମସ୍କାର ତୋ ପାଦଗତେ ସେ ମାର କଣ୍ଡ ମହାମୁନି ଅନେକ ସ୍ତୁତି ବାକ୍ୟ ଭଣି ନମଇ ବିପ୍ର ଜଗନ୍ନାଥ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଓ ସଂସ୍କୃତରେ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ ଦିଲ୍ଲୀରୁ। ଏହି ବିରତି ପରେ ପରେ

0: ସଂଶୋଧନ ବିଲ୍ 2026 ରାଜ୍ୟସଭାନ ପାରିତ ହେବାର ଉତ୍ତରୁ ଗଲାକାଲି ସଂସଦର ଅନୁମୋଦନ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ଏହି ବିଲ୍ ଆଗନୁ ଲୋକସଭାନ ପାରିତ ହୋଇଥିଲା। ଦେୟ ଆଉ ସମାଧାନ ବ୍ୟବସ୍ଥା ଆଇନ 2027, ଆୟକର ଆଇନ 2025 ଆଉ ଅର୍ଥ ଆଇନ 2026 ସଂଶୋଧନ କରବାରଟା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ। ଓଡ଼ିଶାର ଯୁବାନ ପିଢ଼ି ଜଳବାୟୁ ସହନଶୀଳତା ଆଉ ସବୁଜ ବିକାଶର ନେତୃତ୍ୱ ନେବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍। ଗଲାକାଲି ଜଟନୀ ନଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଆୟୋଜିତ ଓଡ଼ିଶା କନ୍ଫରେନ୍ସ ଅଫ୍ ୟୁଥ୍ର 4 ନମ୍ଘର ଖେପ୍କେ ଉଦ୍ଘାଟନ କରିକି ରାଜ୍ୟପାଳ ଏଟା କହିଛନ୍। ଜଳବାୟୁ ପରିବର୍ତ୍ତନ ଏହାଛିନ୍ ସମୟର ବାସ୍ତବିକତା ଆଏ ବୋଲି ରାଜ୍ୟପାଳ ଉଲ୍ଲେଖ କରିକି କହିଛନ୍। ଗ୍ରୀଷ୍ମ ପ୍ରବାହ, ଅନିୟମିତ ବର୍ଷା, ବୟଡ୍, ବାତ୍ୟା, ସମୁଦ୍ର ପତନ ବଢ଼ବାର ଚାଷ ଆଉ ଜୀବିକାକେ ପ୍ରଭାବିତ କରିଛି। ବିପର୍ଯ୍ୟୟ ପ୍ରସ୍ତୁତି ସହିତ ଜଳବାୟୁ ସହନଶୀଳ ସମୁଦାୟ ଗଠନ ଉପରେ ଜୋର୍ ଦେବାର୍କେ ସେ ପରାମର୍ଶ ଦେଇଛନ୍। ଖରିଫ୍ ଋତୁ 2026-27 ଲାଗି ଧାନଘିନା ପ୍ରକ୍ରିୟାଥି ସବୁ ଯୋଗ୍ୟ ଚାଷୀମାନଙ୍କୁ ସାମିଲ କରବାର ଲକ୍ଷ୍ୟଥି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ଆବାସିକ କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଥି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼ ଆଉ ବଲାଙ୍ଗୀର ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ। ଖରିଫ୍ ସମୟଥି ଧାନ ବିକ୍ରି ଲାଗି ପଞ୍ଜୀକରଣକେ ନେଇକରି ଚାଷୀମାନଙ୍କ ଭିତରେ ଥିବା ସଂଶୟ ବାବଦେ ଆଲୋଚନା କରାଯାଇଥିଲା। ଏଗ୍ରିଷ୍ଟେକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ୱଷ୍ଟ କରିଛନ୍।
1: ଯେ ସମସ୍ତ କୃଷକଙ୍କର ଆଉ ରେଜିଷ୍ଟ୍ରେସନ ହେବ, ଆଗ୍ରିଷ୍ଟ୍ରାକ୍ ସମସ୍ତେ କରିବେ, କିନ୍ତୁ ସବୁ ଆଗ୍ରିଷ୍ଟ୍ରାକ୍ ପାଇଁ କାହାର ଟୋକନ ବ୍ରେକ୍ ହେବ ନାହିଁ, ସମସ୍ତଙ୍କୁ ଟୋକନ ଦିଆଯିବ। ରେଜିଷ୍ଟ୍ରେସନ କଲା ପରେ ଯେଉଁ ଫର୍ମଟା ଆସୁଛି, ଏ ଫର୍ମରେ ତଳେ ଆସୁଛି ଯେ ଆଗ୍ରିଷ୍ଟ୍ରାକ୍ କଲା ପରେ ଟୋକନ ମିଳିବ, ସେଟା ଆମେ କାଲିଠୁ କାଟିଦେବୁ ଆଉ ସମସ୍ତଙ୍କୁ ଟୋକନ ମିଳିବ। ସବୁ କୃଷକଙ୍କଠାରୁ ଆମେ ଧାନ କିଣିବୁ, କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଆଉ ଯଶୋବନ୍ତ ଜେଠୱାଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ପାଇବାକେ ପଦୋନ୍ନତି ଦେଇଛନ୍। ପଦୋନ୍ନତି ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍। ହରଘର ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜିଲ୍ଲାର ସବୁ ବ୍ଲକ, ସଦର ମହକୁମା ଓ ପଞ୍ଚାୟତ ସ୍ତରର ଶୋଭାଯାତ୍ରା, ଗଣଦୌଡ଼ ଆଉ ଚିତ୍ରାଙ୍କନ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ସମ୍ବଲପୁର ସହରର ବିକାଶ, ପର୍ଯ୍ୟଟନର ଅଭିବୃଦ୍ଧି, ମହାନଦୀର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟଥି ପ୍ରସ୍ତାବିତ 628 କୋଟିରୁ ଅଧିକା ଟଙ୍କାର ନୂଆ ବ୍ୟାରେଜ୍ ଆଉ ରିଭରଫ୍ରଣ୍ଟ ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରାଯାଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସୁଭାଷ ଶର୍ମା ଦୁଇଦିନିଆ

ସମ୍ବଲପୁର ଗସ୍ତଥି ଆସିକରି ମହାନଦୀ ଅଯୋଧ୍ୟା ସରୋବର ଆଉ ତାର ପାଶେ ତିଆରି ହେବାର୍କେ ଥିବା ବ୍ୟାରେଜ୍ ଆଉ ରିଭରଫ୍ରଣ୍ଟ ପ୍ରକଳ୍ପର ଅନୁଧ୍ୟାନ କରିଛନ୍। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଉନ୍ନୟନ ପ୍ରକଳ୍ପ ବାବଦେ ସୂଚନା ଦେଇକରି କହିଛନ୍, ସଚିବଙ୍କର ଗସ୍ତ ସମେତ ପ୍ରକଳ୍ପର ଭିନ୍ ଭିନ୍ କାମର ଅଗ୍ରଗତିର ସମୀକ୍ଷା କରାଯାଇଛି। ଦିନୁ ଦିନକେ ବଢୁଥିବା ସାଇବର ଅପରାଧ ଆଉ ଅନ୍ଲାଇନ୍ ଠକେଇକେ ଅଟକାବାର ସହିତ ଲୋକଙ୍କୁ ସଚେତନ କରବାର ଲାଗି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ ତରଫୁ ଡୁଙ୍ଗରିପାଲି ଆଉ ରାମପୁର ଥାନା ତରଫୁ ଗୋଟିଏ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏ ଅବସରରେ ଡିଜିଟାଲ ଆରେଷ୍ଟ, ଫେକ୍ କଷ୍ଟମର କେୟାର, ଅନ୍ଲାଇନ୍ ଚାକିରି ଠକେଇ, ନକଲି ସୋସିଆଲ ମିଡ଼ିଆ ଆକାଉଣ୍ଟ, ଫିସିଂ ଲିଙ୍କ ଆଉ ୟୁପିଆଇ ଠକେଇ ବାଗିର ଅପରାଧ ବାବଦେ ଉଦାହରଣ ଦେଇକରି ବୁଝାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତତ୍ରାଣ ଖେଲ ପଡ଼ିଆନ ଚାଲିଥିବା 17 ନମ୍ଘର ରାଜା ଅନୁପ ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟର 3 ନମ୍ଘର ମ୍ୟାଚ୍ ବଲାଙ୍ଗୀର ଜିଲ୍ଲା ଜାମଖୁଣ୍ଟା ଓ ମଣ୍ଡଲ ଭିତରେ ଖେଲାଯାଇଥିଲା। ଗଲାକାଲିର ମ୍ୟାଚ୍ଟି ଜାମଖୁଣ୍ଟା ଦଳ ମଣ୍ଡଲ ଦଳକେ 2-0 ଗୋଲ୍ଟି ହରେଇକରି ଏବେ 13 ତାରିଖ ହେବାର୍କେ ଥିବା 2 ନମ୍ଘର ସେମିଫାଇନାଲ୍ ମ୍ୟାଚ୍କେ ଉନ୍ନୀତ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ହୋଇଛି। ଇତା ସମୁଦ୍ର ପତନ ପାଖାପାଖି 7.6 କିଲୋମିଟର ତକ ଚାପିଛି। ଇତାର ପ୍ରଭାବଟି ଆଇବା କାଲି ତକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ଆବେ 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏ ସକାଳ 6 ବଜେ ତକ 613.89 ଫୁଟ ରହିଛି। ଏହା 12 ଗେଟ୍ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରୁ 2,15,564 ଘନଫୁଟ ପାଇଁ ଛଡ଼ାଯାଉଥିବା ବେଳେ 2,31,613 ଘନଫୁଟ ପାଇଁ ଆସୁଛି। ଏଚ୍ଡିଏଲ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆକାଶବାଣୀ ସମ୍ବଲପୁର ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका ऋचा झा।

ବେ ଓଡ଼ିଆରେ ଆଲୋଚନା ଯୋଗେଶ୍ୱର ଶିବ ଓ ଶ୍ରାବଣ ମହାତ୍ମ୍ୟ ଆଲୋଚକ ଲିଙ୍ଗରାଜ ମିଶ୍ର ଚାଷର କଥା ସକାଳ 7:40 ସକାଳ 7:45 ଶୁଣିବେ ଓଡ଼ିଆ ଆଲବମ୍ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଓଡ଼ିଆ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଶୁଣିବେ 8:30 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45 ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30 ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିବେ ଦିନ 12:30 ଦିନ 1:10 ଚାଷର କଥା ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀରେ ଶୁଣିବେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଅପରାହ୍ନ 5:30 ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ ଗୀତ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00 ଶୁଣିବେ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀରୁ ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15 ସ୍ପଟ୍ସ୍କିନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:16 ମନି ଟକ୍ ଆଣ୍ଡ୍ ମନ୍ଥନ ରାତି 9:30 ଏବଂ ରାତି 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳୀନ ଅଧିବେଶନର ରେକର୍ଡିଂ ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସୀତାର ବାଦନ ପରିବେଷଣ କରିବେ ନିଶାଦ ଖାନ୍ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ବିରତି ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଆଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ସମସ୍ୟା ଦୂର ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସେବା ଭବନରେ ହୋଇଥିବା ଆନ୍ତଃମନ୍ତ୍ରୀ

0: ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଖରିଫ୍ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜୀକରଣ ସଂକ୍ରାନ୍ତ ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆଗ୍ରିଷ୍ଟାକ୍ ପଞ୍ଜୀକରଣ ଚାଲିବ। ବର୍ତ୍ତମାନ ସୁଦ୍ଧା 94,657 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଖରିଫ୍ ଋତୁରେ ଧାନ ବିକ୍ରୟ ଲାଗି ପଞ୍ଜୀକରଣ ନିମନ୍ତେ ଆଗ୍ରିଷ୍ଟାକ୍ ବା କୃଷକ ରେଜିଷ୍ଟ୍ରି ସଂଖ୍ୟା ବାଧ୍ୟତାମୂଳକ ନୁହେଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗ୍ରିଷ୍ଟାକ୍ ଯୋଗୁଁ କୌଣସି ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିବେ ନାହିଁ ବୋଲି ସେ କହିଛନ୍ତି। କୃଷକମାନଙ୍କର ପଞ୍ଜୀକରଣ କରାଯାଇ ଟୋକନ୍ ପ୍ରଦାନ କରାଯିବ ଏବଂ ଭାଗ ଚାଷୀମାନଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଆପ୍ ଜରିଆରେ ଜମି ମାଲିକମାନେ ସମ୍ମତି ପ୍ରଦାନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲି ଜଟଣୀସ୍ଥିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଓଡ଼ିଶା ଯୁବ ସମ୍ମିଳନୀକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରାଯାଇପାରିଲେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବୈଠକରେ କୃଷି, ଶିଳ୍ପ, ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ସମେତ ପ୍ରାୟ 12 ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୀମା ନଥିବା ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଇ ଡିଟେକ୍ସନ୍ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟତ କରୁଥିବା ଯାନବାହନର ବୀମା, ଫିଟ୍ନେସ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ରର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ବୈଧ କାଗଜପତ୍ର ନଥିଲେ ଇ ଚାଲାଣ ଜାରି କରାଯିବ। ସୂଚନା ଅନୁଯାୟୀ ରାଜ୍ୟରେ 1,41,41,951 ଯାନବାହନ ମଧ୍ୟରୁ 35,68,318 ଗାଡ଼ିର ବୈଧ ବୀମା ରହିଥିବା ଜଣାପଡ଼ିଛି, ଯାହାକି ପ୍ରାୟ 65% ଗାଡ଼ିର ବୀମା ନଥିବା ଜଣାପଡ଼ିଛି। ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସ୍ ପକ୍ଷରୁ ଦ୍ୱିତୀୟ ଥାନା ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା, ଜନକୈନ୍ଦ୍ରିକ ପୁଲିସ୍ ବ୍ୟବସ୍ଥା ଏବଂ ଥାନାର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ପୁଲିସ୍ ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରି ସେବା ପ୍ରଦାନ କ୍ଷେତ୍ରରେ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ଆଜି ବିଶାଳ ଜିଲ୍ଲାସ୍ତରୀୟ ତିରଙ୍ଗା ଶୋଭାଯାତ୍ରା ଆୟୋଜନ ହେଉଛି। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ଯିବ। ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହେବେ। ସୁବର୍ଣ୍ଣପୁର ପୁଲିସ୍ ପକ୍ଷରୁ ସାଇବର ଅପରାଧ ଓ ଅନ୍ଲାଇନ୍ ଠକେଇ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ଠକେଇରୁ ସୁରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ନୀଳମାଧବ ପୀଠର ପଶ୍ଚିମ ଦ୍ୱାର ପରିସରରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳ 6 ସୁଦ୍ଧା ଜଳସ୍ତର 613.89 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,31,613 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ୍ ମଧ୍ୟ ଦେଇ ସେହି ସମୟ ମଧ୍ୟରେ 2,15,564 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଅସନ୍ତ ଶୁଣିବା ବର୍ଷା ଦିନିଆ ପେଟ ରୋଗ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନ

0: ପୃଷ୍ଠକୁ ଏକ ଶୀତଳ ସ୍ପର୍ଶ ଦେଇଥାଏ। ପ୍ରଚଣ୍ଡ ଖରା ପରେ ବର୍ଷା ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା କମିଯିବା ଦ୍ୱାରା ଆମେ ସମସ୍ତେ ଆଶ୍ୱସ୍ତି ଲାଭ କରିଥାଉ। କିନ୍ତୁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ହେବା ଫଳରେ ବର୍ଷା ଦିନେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି, କାରଣ ରୋଗ ସଂକ୍ରମଣ ଏହି ଋତୁରେ ଅଧିକ ବ୍ୟାପିଥାଏ। ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ପେଟ ରୋଗ ସମସ୍ୟା ବିଶେଷ ଭାବରେ ପରିଲକ୍ଷିତ ହୁଏ। ଆସନ୍ତୁ ଆଲୋଚନା କରିବା ଏହାର କାରଣ ସମ୍ବନ୍ଧରେ। ବର୍ଷା ଦିନେ ବାୟୁମଣ୍ଡଳରେ ମାତ୍ରାଧିକ ଆର୍ଦ୍ରତା ଥାଏ। ଏହାର ପ୍ରଭାବରେ ଆମ ଶରୀରର ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ପଦାର୍ଥ ସେବନ ଦ୍ୱାରା ପାକସ୍ଥଳୀରେ ସଂକ୍ରମଣ ଏହାର ଏକ ମୁଖ୍ୟ କାରଣ। ବିଭିନ୍ନ ପେଟ ରୋଗ ସମସ୍ୟା ମଧ୍ୟରେ ବଦହଜମି, ବାନ୍ତି ହେବା, ପେଟରେ ଯନ୍ତ୍ରଣା, ଆମ୍ବିଳା ହାକୁଟି ଦେବା, ପେଟ ଫୁଲିଲା ପରି ଲାଗିବା, ବାରମ୍ବାର ତରଳ ଝାଡ଼ା ଓ ଲାଳ ଝାଡ଼ା ଇତ୍ୟାଦି ବିଶେଷ ଭାବରେ ପରିଲକ୍ଷିତ ହୁଏ। ଗୁରୁତର ପେଟ ରୋଗ ସମସ୍ୟା ମଧ୍ୟରେ କାମଳ ରୋଗ, କଲେରା, ଟାଇଫଏଡ୍ ଆଦି ଅନ୍ୟତମ। ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଦ୍ୱାରା ଏହିସବୁ ରୋଗର ଜୀବାଣୁ ସଂକ୍ରମିତ ହୋଇଥାନ୍ତି। ଏପରିସ୍ଥଳେ ନିଜକୁ ସୁସ୍ଥ ରଖିବା ପାଇଁ କିଛି ପ୍ରାକ୍ ସଚେତନତା ଓ ଆବଶ୍ୟକୀୟ ସତର୍କତା ଉପରେ ଆଲୋଚନା କରିବା। ପରିଷ୍କାର ଓ ସିଝା ପାଣି ପିଇବା ଦରକାର, କାରଣ ଫୁଟା ପାଣି ପିଇବା ଦ୍ୱାରା ଆମେ ଦୂଷିତ ଜଳଜନିତ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ଧୋଇ ପରିଷ୍କାର କରିବା ଉଚିତ। ପନିପରିବା ଓ ଫଳ ଆଦିକୁ ବ୍ୟବହାର କରିବା ପୂର୍ବରୁ ପରିଷ୍କାର ପାଣିରେ ଭଲ ଭାବରେ ଧୋଇଦେବା ଉଚିତ। ଏହାଦ୍ୱାରା ଏଥିରେ ଥିବା ଧୂଳିମଳି ଓ ଜୀବାଣୁ ଆଦିକୁ ଦୂର କରିହେବ। ଘରେ ରନ୍ଧା ହୋଇଥିବା ଖାଦ୍ୟକୁ ଉପଯୁକ୍ତ ଭାବେ ପରିଷ୍କାର ବାସନରେ ଘୋଡ଼ାଇ ରଖିବା ଆବଶ୍ୟକ, ଯାହାଫଳରେ ମାଛି ଦ୍ୱାରା ସଂକ୍ରମିତ ରୋଗଠାରୁ ରକ୍ଷା ପାଇବା। ବଜାର ଖାଦ୍ୟଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିବା ଉଚିତ। ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ, ବରଂ ଉଷୁମ ଓ ହାଲକା ଖାଦ୍ୟ ଖାଇବା ଜରୁରୀ। ବାସି ଖାଦ୍ୟ ଓ ପଚାସଢ଼ା ଫଳ ସେବନ କରିବା ଅନୁଚିତ। ନିୟମିତ ନାସ୍ପାତି ବୋଲି ଫଳ ଖାଇବା ଦ୍ୱାରା ଶରୀରର ହଜମ ଶକ୍ତି ବୃଦ୍ଧି ପାଏ। ବର୍ଷା ଦିନେ ଆମ୍ବ ଖାଇବା ଅନୁଚିତ। କଞ୍ଚା ପରିବା ଓ ଫଳ ଇତ୍ୟାଦିକୁ ଭଲ ଭାବେ ରାନ୍ଧିବା ଆବଶ୍ୟକ। ବାରମ୍ବାର ଚାହା କଫି ସେବନ ମଧ୍ୟ ଶରୀର ପାଇଁ ହାନିକାରକ ଅଟେ। ନିଜ ଘର ଚାରିପାଖର ପରିବେଶକୁ ପରିଷ୍କାର ରଖିବା ଦ୍ୱାରା ଆମେ ଅନେକ ଜୀବାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିବା। ଆଲୋଚନା କରାଯାଇଥିବା ସତର୍କତା ପ୍ରତି ଦୃଷ୍ଟି ରଖିଲେ ଏଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଯାଇପାରିବ। ସୁତରାଂ ସୁଷମ ଖାଦ୍ୟ ଖାଇବା ସହ ପରିଷ୍କାର ପରିଚ୍ଛନ୍ନ ରହି ନିଜ ପରିବେଶର ସ୍ୱଚ୍ଛତା ପ୍ରତି ଯତ୍ନବାନ ହେଲେ ଆମେ ବର୍ଷା ଦିନେ ନିଜକୁ ସୁସ୍ଥ ଓ ରୋଗମୁକ୍ତ ରଖିବାରେ ସକ୍ଷମ ହେବା। ବର୍ଷା ଦିନେ ତରଳ ଝାଡ଼ା ହେଲେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ଦରକାର। ଦିନକୁ 4-5 ଥର ଝାଡ଼ା ହେଲେ ଦେହର ଜଳୀୟ ଅଂଶ ହ୍ରାସ ପାଇବାର ସମ୍ଭାବନା ରହିଥାଏ। ତେଣୁ ଏଭଳି କ୍ଷେତ୍ରରେ ଅଭିଜ୍ଞ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ନିତ୍ୟାନ୍ତ ଆବଶ୍ୟକ। ଏଥିସହିତ ଶରୀରର ଜଳୀୟ ଅଂଶର ସନ୍ତୁଳନତା ଆଣିବା ପାଇଁ ORS ପାଣି, ଲେମ୍ବୁ ଲୁଣ ଓ ଚିନିର ଦ୍ରବଣ, ପ୍ରଚୁର ପରିମାଣରେ ସିଝା ପାଣି ପିଇବା ଉଚିତ।
1: ଆମର ଶ୍ରୋତ୍ରୀ ଶୁଣିଲେ ବର୍ଷା ଦିନିଆ ପେଟ ରୋଗ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନନ୍ଦା ଦ୍ୱିବେଦୀ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ। ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ। ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି। କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ। ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କ ଅବଦାନ ଏବଂ ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ। ନୂଆଦିଲ୍ଲୀରେ ଗତକାଲି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରୁ ପ୍ରଥମ ଥର ଲାଗି ଏହି ଜାତୀୟ ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଲାଲକିଲ୍ଲାର ପ୍ରାଚୀରଗୁଡ଼ିକୁ ବନ୍ଦେ ମାତରମ୍ ଥିମ୍ ଆଧାରରେ ଫୁଲରେ ସଜାଯିବା ସହ ପ୍ରାୟ 2500 ଏନ୍ସିସି କ୍ୟାଡେଟ୍ ଏବଂ ମାଇ ଭାରତ ସ୍ୱେଚ୍ଛାସେବକ ଜ୍ଞାନପଥରେ ବନ୍ଦେ ମାତରମ୍ ଗଠନ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ଏନ୍ସିସି କ୍ୟାଡେଟ୍ ଏବଂ ସ୍ୱେଚ୍ଛାସେବୀ ଜାତୀୟ ଗୀତ ଗାନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସମାରୋହରେ MI-17 ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କରିବେ। ଜାତୀୟ ପତାକା, ଫୁଲ ପାଖୁଡ଼ା ଏବଂ ବନ୍ଦେ ମାତରମ୍ର 150 ବର୍ଷକୁ ପାଳନ କରିବା ଆଧାରରେ ଏକ ସ୍ୱତନ୍ତ୍ର ବ୍ୟାନର ମଧ୍ୟ ଏହି ହେଲିକପ୍ଟରଗୁଡ଼ିକ ଆକାଶ ମାର୍ଗରେ ପ୍ରଦର୍ଶନ କରିବେ। ସଶସ୍ତ ବାହିନୀ ଏବଂ ଅନ୍ୟାନ୍ୟ ୟୁନିଫର୍ମଯୁକ୍ତ ସେବା ବ୍ୟାଣ୍ଡ ଆସନ୍ତା 15 ପର୍ଯ୍ୟନ୍ତ ଦେଶର 343 ପ୍ରମୁଖ ସ୍ଥାନରେ ଜାତୀୟ ଗୀତ ପ୍ରଦର୍ଶନ କରିବେ। ଚଳିତ ବର୍ଷ ସମାରୋହରେ ଅଂଶଗ୍ରହଣ କରିବା ଲାଗି 2026 ଆନ୍ତର୍ଜାତିକ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତ ଅଲମ୍ପିଆଡ୍ର 19 ଜଣ ପଦକ ବିଜେତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏଥିସହ ବିଭିନ୍ନ କୁଇଜ୍ ଓ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ 500 ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ସମାରୋହରେ ଯୋଗଦେବେ। ପାରମ୍ପରିକ ପୋଷାକ ପିନ୍ଧି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା 1500 ଅଧିକ ଦିଲ୍ଲୀବାସୀଙ୍କୁ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଦିଲ୍ଲୀ ମେଟ୍ରୋ ସେବା 4:00 ଆରମ୍ଭ ହେବ ଏବଂ ଏଥିରେ ସେମାନଙ୍କର ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ସବୁଜ ଭାରତ ମିଶନ ଅଧୀନରେ ଜଙ୍ଗଲ ଏବଂ ଅଣଜଙ୍ଗଲ କ୍ଷେତ୍ରକୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକସଭାରେ ଗତକାଲି ଏକ ଲିଖିତ ଉତ୍ତରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି 2015-16 ଆର୍ଥିକ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ମିଶନରେ 17 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। 184,000 ହେକ୍ଟରରୁ ଅଧିକ ଅଞ୍ଚଳକୁ ପୁନରୁଦ୍ଧାର ପାଇଁ ଏହି ମିଶନ ଅଧୀନରେ ସାମିଲ କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2020-21 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ସହରାଞ୍ଚଳ ସବୁଜ ଆବରଣ ଏବଂ ପରିବେଶଗତ ଇକୋସିଷ୍ଟମ ବୃଦ୍ଧି କରିବା ଲକ୍ଷ୍ୟ ନେଇ 600 ନଗର ଭାନ୍ ଏବଂ 400 ନଗର ବାଟିକାର ବିକାଶ କରାଯାଉଛି। ବାୟୁ ଗୁଣବତ୍ତା ବୃଦ୍ଧି ଏବଂ ପରିବେଶଗତ ବିକାଶ କରିବାରେ ଏହି ପଦକ୍ଷେପ ସହାୟକ ହେବ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ପାଇଁ 7 ରାଜ୍ୟକୁ 57 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଗୁଡ଼ିକ ହେଉଛି ଛତିଶଗଡ଼, ହରିୟାଣା, କେରଳ, ମଧ୍ୟପ୍ରଦେଶ, ମଣିପୁର, ସିକ୍କିମ୍ ଏବଂ ଉତ୍ତରପ୍ରଦେଶ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲି ଛାତ୍ର ପ୍ରତିବାଦକାରୀଙ୍କ ପଦଯାତ୍ରା ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର ନେତା ଦେବେନ୍ଦ୍ରନାଥ ମହତୋଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଶ୍ରୀ ମହତୋ ଗତ 9 ଧରି ଅନଶନରେ ବସିଥିଲେ। ପଦଯାତ୍ରା ବେଳେ ପୁଲିସ ଲାଠିମାଡ଼ରେ ସେ ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ ଅତ୍ୟାଚାରର ଅଭିଯୋଗ ନେଇ ବିଜେପି ପକ୍ଷରୁ ଆଜି

0: ଅଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଗତକାଲିର ସଂଘର୍ଷରେ ବହୁ ଆନ୍ଦୋଳନକାରୀ ଏବଂ ଚାରିଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଦେଶବ୍ୟାପୀ କୃଷି ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ଫେଲୋସିପ୍ ରାଶି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଗତକାଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପାଣ୍ଠି ପ୍ରଦାନ କରିଛନ୍ତି। 6000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିବିଟି ବ୍ୟବସ୍ଥା ମାଧ୍ୟମରେ 21 କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇଛି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, କୃଷି ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଏହାର ବ୍ୟବହାରିକ ଜ୍ଞାନ ଆହରଣରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରତି ମାସରେ ଏଣିକି ସିଧାସଳଖ ଡିବିଟି ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ। ଏହି ଅବସରରେ ଶ୍ରୀ ଚୌହାନ କୃଷି ଶିକ୍ଷା, ଗବେଷଣା, ବ୍ୟବହାରିକ ତାଲିମକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ଇ ବଜାର କ୍ଷେତ୍ର ଜେମ୍ ଦ୍ୱାରା ସାମଗ୍ରୀ କ୍ରୟ ଅଧିକ ସ୍ୱଚ୍ଛ ଏବଂ ବ୍ୟବସ୍ଥିତ ହୋଇପାରିଛି ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଜେମ୍ର 10ମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ନୂଆଦିଲ୍ଲୀରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ଜେମ୍ ମାଧ୍ୟମରେ ପ୍ରଥମ 8 ବର୍ଷରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ 10 ଲକ୍ଷ କୋଟି ଟଙ୍କାର ସାମଗ୍ରୀ କ୍ରୟ ହୋଇଥିବାବେଳେ ଏହା ପରେ ମାତ୍ର 2 ବର୍ଷ ମଧ୍ୟରେ ସମପରିମାଣର କ୍ରୟ ହୋଇଛି। ଏହି ପୋର୍ଟାଲ ମାଧ୍ୟମରେ 2,25,000 ଅଧିକ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ପ୍ରାୟ 1 ଲକ୍ଷ କୋଟି ଟଙ୍କା ମୂଲ୍ୟର ଅର୍ଡର ପାଇଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି। 42,000ରୁ ଅଧିକ ଷ୍ଟାର୍ଟଅପ୍ ଏହି ପୋର୍ଟାଲ ମାଧ୍ୟମରେ ସରକାରୀ କ୍ଷେତ୍ର ସହିତ ପ୍ରାୟ 66,000 କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ତଥା କୃତ୍ରିମ ବୁଦ୍ଧିମତା ଆଧାରିତ ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଛି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଏହି ପ୍ଲାଟଫର୍ମର ବ୍ୟବହାର ଲକ୍ଷ୍ୟ ନେଇ ଦେଶବ୍ୟାପୀ 5 ଅଙ୍କ ବିଶିଷ୍ଟ ଏକ ସର୍ଟ କୋଡ୍ ନମ୍ବର 14550 ଗତକାଲି ଶ୍ରୀ ଗୋଏଲ ଶୁଭାରମ୍ଭ କରିଛନ୍ତି। କଲମ୍ବିଆର ପଶ୍ଚିମ ଭାଗରେ ଗତକାଲି ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଅତି କମ୍ରେ 132 ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ 570 ଜଣ ଆହତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.4 ରହିଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ରାଜଧାନୀ ବୋଗାଟୋରୁ 400 କିଲୋମିଟର ପଶ୍ଚିମରେ ଚୋକ୍ ଅଞ୍ଚଳରେ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ରହିଥିଲା। ବ୍ୟାପକ ଭିତ୍ତିଭୂମି କ୍ଷେତ୍ର ଏବଂ ଆବାସସ୍ଥଳୀ ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଭଗ୍ନାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଭୂକମ୍ପର ପ୍ରଭାବ ପଡ଼ୋଶୀ ଇକ୍ୱେଡର ଏବଂ ପାନାମାରେ ମଧ୍ୟ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ସେଠାରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ। ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ 119ତମ ପୁଣ୍ୟତିଥି ଆଜି ପାଳନ କରାଯାଉଛି। ଦେଶବାସୀ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1908 ଅଗଷ୍ଟ 11 ତାରିଖରେ ସଂଗ୍ରାମୀ ଶ୍ରୀ ବୋଷଙ୍କୁ ବ୍ରିଟିଶ ସରକାର ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଯୁବ ବିପ୍ଳବୀଙ୍କୁ ସ୍ମରଣ କରିବା ଏବଂ ତାଙ୍କ ସର୍ବୋଚ୍ଚ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଭାରତ ଏପର୍ଯ୍ୟନ୍ତ 17 ପଦକ ହାସଲ କରିଛି। ନାଇଜେରିଆର ଲୋଗାସ୍ଠାରେ ଏହି ପ୍ରତିଯୋଗିତା ଗତ ରବିବାରଠାରୁ ଆରମ୍ଭ ହୋଇଛି। 17 ପଦକ ମଧ୍ୟରେ 4 ସ୍ୱର୍ଣ୍ଣ, 4 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ସାବ୍ରେ, ଫଏଲ୍ ଏବଂ ଏପି ବର୍ଗରେ ସମସ୍ତ 6 ଯାକ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ। ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ। ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି। କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲେ ଆଞ୍ଚଳିକ ସମ୍ବାଦ ଆମନ ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆରେ ଆଲୋଚନା

0: ଯୋଗେଶ୍ୱର ଶିବ ଓ ଶ୍ରାବଣ ମହାତ୍ମ୍ୟ, ଆଲୋଚକ ଲିଙ୍ଗରାଜ ମିଶ୍ର।
1: ଗୌରଂ କରୁଣାବତାରଂ ସଂସାର ସାରଂ ଭୁଜଗେନ୍ଦ୍ରହାରଂ ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀ ସହିତଂ ନମାମି। ମୌସୁମୀର ବିରତ ବାରିଧାରା ମେଘମହ୍ଲାରରେ ଘନୀଭୂତ ଆକାଶ ତଳେ ତୃଣ ଓ ଶସ୍ୟରାଜିର ସବୁଜ ଆସ୍ତରଣ ଘଡ଼ଘଡ଼ିରେ ନିନାଦିତ ଗଗନ ତୁହାକୁ ତୁହା ଗର୍ଜନଶୀଳ ପବନ ସହିତ ଶ୍ରାବଣୀ ଶୋଭାମଣ୍ଡିତ ପରିବେଶରେ ଧରଣୀକୁ ସୁଶୋଭିତ କରି ପ୍ରକୃତି ରାଣୀ ସୌବ୍ୟ ଶୈବ ଉପାସନାରେ ନିମଜ୍ଜିତ ହୁଏ। ଆଶୁତୋଷ ଗଙ୍ଗାଧର ଦେବାଧିଦେବ ମହାଦେବଙ୍କର ଆରାଧନାର ଏହା ହିଁ ହେଉଛି ପ୍ରକୃଷ୍ଟ ସମୟ। ଭଗବାନ ଶିବ ସର୍ବଶକ୍ତିମୟ, ସର୍ବବ୍ୟାପୀ ଓ ସମସ୍ତ ସୃଷ୍ଟିର ମୂଳ। ଶିବ ତତ୍ତ୍ୱରୁ ହିଁ ଚରାଚର ସଂସାର ଉଦ୍ଭୂତ, ଆଉ ପ୍ରତ୍ୟେକଟି ଦୃଶ୍ୟାଦୃଶ୍ୟ ଜାଗତିକ ତତ୍ତ୍ୱ ତାଙ୍କରିଠାରେ ହିଁ ସମର୍ପିତ ହେଉଛି ଓ ବିଲୀନ ହେଉଛି। ଶିବ କୌଣସି ଶରୀରଧାରୀ ଈଶ୍ୱର ନୁହନ୍ତି, ସେ ସମସ୍ତ ତତ୍ତ୍ୱର ତତ୍ତ୍ୱାଧୀଶ। ସାଂଖ୍ୟ ମତରେ ତତ୍ତ୍ୱ ସଂଖ୍ୟା 24 ଥିବାବେଳେ ଶୈବ ମତରେ ତାହା 36। ଯଥା ଶିବ ଶକ୍ତି, ସଦାଶିବ ଈଶ୍ୱର, ଶୁଦ୍ଧ ବିଦ୍ୟା ଜ୍ଞାନ, ନିୟତି ବିଦ୍ୟା, ରାଗ କଳା ବା କ୍ଷମତା, ମାୟା ପୁରୁଷ, ବୁଦ୍ଧି ଅହଙ୍କାର ପ୍ରକୃତି, ସ୍ରୋତତ୍ୱକ ଚକ୍ଷୁ ଜିହ୍ୱା ଘ୍ରାଣ ଏହି ପଞ୍ଚ ଜ୍ଞାନେନ୍ଦ୍ରିୟ, ବାକ୍ପାଦ ପାଣି ପାଇ ଉପସ୍ଥ ଏହି ପଞ୍ଚ କର୍ମେନ୍ଦ୍ରିୟ, ରୂପ ରସ ଗନ୍ଧ ସ୍ପର୍ଶ ଏହି ପଞ୍ଚ ତନ୍ମାତ୍ରା, କ୍ଷିତ୍ୟପ୍ତେଜ ମରୁତ ବ୍ୟୋମ ଏହି ପଞ୍ଚ ମହାଭୂତ ଓ ମନ। ଶିବ ତତ୍ତ୍ୱ ଅନୁଯାୟୀ ଏହି 36 ତତ୍ତ୍ୱ ହିଁ ହେଉଛି ସଂସାର। ସଂସାରର ଅର୍ଥ ହେଉଛି ସମ୍ୟକ୍ ସରତି ଇତି, ଅର୍ଥାତ୍ ଯାହା ରହେ ନାହିଁ ସର୍ବଦା ଗତିଶୀଳ। ତେଣୁ ସଂସାର ମିଥ୍ୟା, ଜୀବ ହିଁ ଶିବ, ଜୀବ ହିଁ ବ୍ରହ୍ମ। ଭଗବାନ ଶିବ ସମସ୍ତ ଗୋଚର ଅଗୋଚର ତତ୍ତ୍ୱର ଆଧାର। ଶିବ ତତ୍ତ୍ୱର ମୂଳ ହେଉଛି ଶିବୋହମ୍, ଅର୍ଥାତ୍ ମୋ ଭିତରେ ହିଁ ସମଗ୍ର ସୃଷ୍ଟି ବ୍ୟାପ୍ତ, ସବୁ ସୃଷ୍ଟ ଓ ବିନଷ୍ଟ ହେଉଛି। ପୁଣି ଶିବର ବ୍ୟାଖ୍ୟା ହେଉଛି ସ ଇ ବ। ସର ଅର୍ଥ ଶରୀର, ଇ ଈଶ୍ୱର, ବର ଅର୍ଥ ବାୟୁ, ଅର୍ଥାତ୍ ଶରୀର ଈଶ୍ୱର ତତ୍ତ୍ୱ ବାୟୁକୁ ନେଇ ଚଳମାନ। ଶିବରୁ ଇ କାଢ଼ିନେଲେ ତାହା ଶିବ ନ ହୋଇ ଶବ ହୋଇଯିବ। ଏହି ଶିବ ତତ୍ତ୍ୱକୁ ପ୍ରାଥମିକ ସ୍ତରରେ ସାଧାରଣ ବ୍ୟକ୍ତି ନିଜ ମନରେ ଅବଧାରଣା କରିବା ସହଜ ସାଧ୍ୟ ନୁହେଁ। ତେଣୁ ଶିବଙ୍କର ସାକାର ଆରାଧନାର ମାର୍ଗ ବତାଇ ଦିଆଯାଇଛି। ତେଣୁ ପୂର୍ଣ୍ଣ ରୂପେ କାଙ୍କର୍ଯ୍ୟ ଭାବ ରଖି ଶିବ ଶରଣାପନ୍ନ ହେବା ହିଁ ପ୍ରକୃଷ୍ଟ ମାର୍ଗ। ଏହାଦ୍ୱାରା ସାଧକର ରୁଦ୍ଧ ମାନସିକତା କ୍ରମଶଃ ମୁକ୍ତ ହୋଇ ଏହି ତତ୍ତ୍ୱରେ ସେ ଆସୀନ ହେବ ଓ ଜୀବନମୁକ୍ତ ହେବ। ତେଣୁ ଭଗବତ ପାଦ ଶ୍ରୀ ଶଙ୍କର ଗାଉଛନ୍ତି, ଆୟୁର୍ନଶ୍ୟତି ପଶ୍ୟତାମ ପ୍ରତିଦିନ ଜାତି କ୍ଷୟମ ଯୌବନମ ପ୍ରତ୍ୟାୟାନ୍ତି ଗତଃ ପୁନର୍ନ ଦିବସ କାଳୋ ଜଗତ ଭକ୍ଷକ ଲକ୍ଷ୍ମୀ ସ୍ତୋୟତରଙ୍ଗମ ଭୃଙ୍ଗ ଚପଳମ ବିଦ୍ୟୁଜ୍ଜଳମ ଜୀବିତଂ ତସ୍ମନ୍ମଂ ଶରଣଙ୍ଗତମ ଶରଣ ଦତ୍ତ୍ୱଂ ରକ୍ଷ ରକ୍ଷାଧୁନା। ତାଙ୍କଠାରେ ହିଁ କ୍ଷମା ପ୍ରାର୍ଥନା କରିବା ଉଚିତ। ସ୍ନାତ୍ୱା ପ୍ରତ୍ୟୁଷ କାଳେ ସପନ ବିଧି ବିଧୌ ନାହୃତମ ଗାଙ୍ଗତୋୟମ ପୂଜାର୍ଥମ ବା କଦାଚିତ ବହୁତର ଗହନାଥ ଖଣ୍ଡ ବିଲ୍ୱ ଦଳାନି ନାନୀ ତା ପଦ୍ମମାଳା ସରସି ବିକଶିତା ଗନ୍ଧ ପୁଷ୍ପୈ ତୋଦର୍ଥମ କ୍ଷନ୍ତବ୍ୟୋ ମେ ପରାଧ ଶିବ ଶିବ ଶିବ ଭୋ ଶ୍ରୀ ମହାଦେବ ଶମ୍ଭୋ। ଅର୍ଥାତ୍ ହେ ଶିବ ଶମ୍ଭୋ, ମୁଁ ପ୍ରତ୍ୟୁଷରେ ଉଠି ସ୍ନାନ ସାରି ଆପଣଙ୍କ ସ୍ନାନ ନିମନ୍ତେ ଗଙ୍ଗା ଜଳ ଆଣିପାରିନାହିଁ। ବିଲ୍ବପତ୍ର ପଦ୍ମମାଳା ଗନ୍ଧ ପୁଷ୍ପ କିଛି ଅର୍ପଣ କରିନାହିଁ, ମୋର ଅପରାଧ କ୍ଷମା କରନ୍ତୁ। ଶିବ ପୂଜା ନିମନ୍ତେ ବର୍ଷ ମଧ୍ୟରେ ଶ୍ରାବଣ କାର୍ତ୍ତିକ ଓ ମାଘ ମାସ ଅଧିକ ପୁଣ୍ୟପ୍ରଦ ବୋଲି ଧରାଯାଏ। ଶୈବପୀଠମାନଙ୍କରେ ଏହି ସମୟରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମେ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତୀତ ବହୁ ପ୍ରାଚୀନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ସମବେତ ହୋଇ ଶିବ ଦର୍ଶନ ଓ ପୂଜାର୍ଚ୍ଚନା କରନ୍ତି। ଆମ ଓଡ଼ିଶା ପ୍ରଦେଶରେ ପ୍ରଭୁ ଲିଙ୍ଗରାଜ, ଲୋକନାଥ, ଚନ୍ଦ୍ରଶେଖର, ହଟକେଶ୍ୱର, ଧବଳେଶ୍ୱର, ଗୁପ୍ତେଶ୍ୱର ଆଦି ବହୁ ପବିତ୍ର ଶୈବପୀଠରେ ଶ୍ରାବଣ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଜଳାଭିଷେକ କରନ୍ତି। ଅବିଭକ୍ତ କଳାହାଣ୍ଡିରେ ଶୈବ ଉପାସନାର ପରମ୍ପରା ଅତି ପ୍ରାଚୀନ। ପ୍ରାଚୀନ ମୋହନଗିରି ବେଲଖଣ୍ଡି ଦାଦପୁର ସପ୍ସିଲେଟରେ ଥିବା ଶୈବପୀଠ ଏହି ଶୈବ ଭାବଧାରାର ଐତିହାସିକତା ପ୍ରମାଣ ଦିଅନ୍ତି। ଦରବାରୀ ଶାସନ ସମୟରେ ନାଗବଂଶୀ ମହାରାଜାମାନଙ୍କର ପୃଷ୍ଠପୋଷକତାରେ ବହୁ ଶିବ ମନ୍ଦିର ଗଢ଼ି ଉଠିଥିଲା। ରାଜରାଜୁଡ଼ା ଶାସନ ଯିବା ପରେ ମଧ୍ୟ

ପ୍ରତି ବଡ଼ ସାନ ସହର ଗ୍ରାମମାନଙ୍କରେ ସ୍ଥାନୀୟ ଲୋକଙ୍କର ଉଦ୍ୟମରେ ଶିବ ମନ୍ଦିରମାନ ନିର୍ମିତ ହୋଇଛି। ତନ୍ମଧ୍ୟରୁ ଧର୍ମଗଡ଼ ସ୍ଥିତ ପାରଦ ଶିବଲିଙ୍ଗ ଯୁକ୍ତ ମନ୍ଦିର ସମଗ୍ର ପ୍ରଦେଶରେ ଖ୍ୟାତି ଲାଭ କରିଛି। ଶ୍ରବଣା ନକ୍ଷତ୍ର ଯୁକ୍ତ ପବିତ୍ର ଶ୍ରାବଣ ମାସ ଶିବଙ୍କର ବିଶେଷ ପୂଜାର୍ଚ୍ଚନା ନିମନ୍ତେ ପ୍ରକୃଷ୍ଟ ସମୟ। ଏହି ସମୟରେ ଶତରୁଦ୍ରାଭିଷେକ ଏକ ମହାନ ବୈଦିକ କର୍ମକାଣ୍ଡ। ଏହି ବିଧିରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ନନ୍ଦୀ ପୂଜା ପରେ ଶିବଲିଙ୍ଗଙ୍କୁ ପବିତ୍ର ସୁଗନ୍ଧ ଜଳ, ଗଙ୍ଗୋଦକ, ଦୁଧ, ଦହି, ମହୁ, ଇକ୍ଷୁରସ ଆଦିରେ ବିଲୋ

କର୍ମକାଣ୍ଡ। ଏହି ବିଧିରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ନନ୍ଦୀ ପୂଜା ପରେ ଶିବଲିଙ୍ଗଙ୍କୁ ପବିତ୍ର ସୁଗନ୍ଧ ଜଳ, ଗଙ୍ଗୋଦକ, ଦୁଧ, ଦହି, ମହୁ, ଇକ୍ଷୁରସ ଆଦିରେ ବିଲୋମ ଧାରାରେ ଅଭିଷେକ କରାଯାଏ। ତତ୍ପରେ ଶିବଙ୍କୁ ପଞ୍ଚୋପଚାର ବା ଷୋଡ଼ଶୋପଚାର ବିଧିରେ ପୂଜା କରାଯାଏ। ଏଥିନିମନ୍ତେ ବିଲ୍ୱଦଳ, ମନ୍ଦାର ପୁଷ୍ପ, ସମୀଦଳ, ଅରଖ, ଦୁଦୁରା, ଗୟସ ଆଦି ପୁଷ୍ପ ଚଢ଼ାଯାଏ। ମାନସିକ ପୂରଣ ହୋଇଥିବା କେତେକ ଭକ୍ତ ଓମ୍ ନମ ଶିବାୟ ବା ଓମ୍ ତ୍ରୟମ୍ବକମ୍ ଯଜାମହେ ସୁଗନ୍ଧିମ୍ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁ କମିବ ବନ୍ଧନାତ୍ ମୃତ୍ୟୁର୍ମୁଖୀ ମାମୃତାତ୍ ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢ଼ି 108, 1008 ବା 108 ଅଛିଦ୍ର ବିଲ୍ୱପତ୍ର ଶିବଲିଙ୍ଗ ଉପରେ ଚଢ଼ାଇଥାନ୍ତି। ଶ୍ରାବଣ ମାସରେ କାଉଡ଼ିଆ ଭକ୍ତମାନଙ୍କର ସମର୍ପିତ ଆରାଧନା ଏକ ବିଶେଷ ପର୍ବ ଭାବରେ ସ୍ୱୀକୃତ। ଏହି ଶ୍ରେଣୀର ଶ୍ରଦ୍ଧାଳୁମାନେ ନଦୀ, ତଡ଼ାଗ ଆଦିରେ ଶଶିରସ୍କ ସ୍ନାନ କରି ସେଠାରୁ କଳସପୂର୍ଣ୍ଣ ଜଳ ସଂଗ୍ରହ କରି ସେହି ଓଦା ବସ୍ତ୍ରରେ ଖାଲି ପାଦରେ ଇପ୍ସିତ ଶିବ ମନ୍ଦିରକୁ ଯାତ୍ରା କରନ୍ତି। ରାସ୍ତାରେ ଅବିରତ ଓମ୍ ନମଃ ଶିବାୟ ଷଡ଼ାକ୍ଷର ମନ୍ତ୍ର ଜପୁଥାନ୍ତି। ସମବେତ କଣ୍ଠରେ ବୋଲ୍ ବମ୍ ଗାଉଥାନ୍ତି। ସେମାନେ ପଥଶ୍ରମ ଲାଘବ ନିମନ୍ତେ କେତେକ ବୋଲି ଗାଇଥାନ୍ତି, ଯଥା ଭୋଲା ବାବା ପାର କରେଗା, କୈଳାସପତି ପାର କରେଗା, ଜଟିଆ ବାବା ପାର କରେଗା ଇତ୍ୟାଦି। ବୋଲବମ୍ ଯାତ୍ରା ଏକ କୃଚ୍ଛ୍ର ସାଧନା, ଏଥିପାଇଁ ମାନସିକଧାରୀମାନେ ଏକ ମାସ ଯାଏଁ ଆମିଷ ତ୍ୟାଗ କରନ୍ତି, କ୍ଷୌର ହୁଅନ୍ତି ନାହିଁ, ନଗ୍ନ ପାଦରେ ଚାଲନ୍ତି, ଭୂମିଶଯ୍ୟାରେ ଶୟନ କରନ୍ତି, କ୍ରୋଧ ହିଂସା ଆଦି ବର୍ଜନ କରି ହରପାର୍ବତୀଙ୍କର ଶରଣାପନ୍ନ ହୁଅନ୍ତି। ଆଜିକାଲି ଏହି ବୋଲବମ୍ ଶ୍ରଦ୍ଧାଳୁମାନଙ୍କର ସୁବିଧା ପାଇଁ ଅନେକ ଦାତବ୍ୟ ଅନୁଷ୍ଠାନ ରାସ୍ତାରେ ବିଶ୍ରାମର ବନ୍ଦୋବସ୍ତ କରାଉଛନ୍ତି, ଅନ୍ନପ୍ରସାଦ ଓ ପ୍ରପାନକ ଦେଇ ପଥଶ୍ରମ ଲାଘବ କରାଉଛନ୍ତି। ଏହି ଯାତ୍ରା ପ୍ରତି ଶ୍ରାବଣ ମାସର ସୋମବାର ଦିନ ହେଉଥିବାରୁ ଭକ୍ତମାନେ ଦିନେ ଦୁଇ ଦିନ ପୂର୍ବରୁ ଜଳ ଓ ବେଲପତ୍ର ଆଦି ସଂଗ୍ରହ କରି ଯାତ୍ରା ଆରମ୍ଭ କରନ୍ତି। କେହି କେହି ଶହ ଶହ କିଲୋମିଟର ପଥ ଚାଲିଥାନ୍ତି। ଏଥିପାଇଁ ଶ୍ରାବଣ ମାସର ଘୋର ବର୍ଷା, ବିଜୁଳି, ଘଡ଼ଘଡ଼ି, ଅନ୍ଧକାର ରାତି, ଝଞ୍ଜାବାତକୁ ସେମାନେ ଭୃକ୍ଷେପ କରନ୍ତି ନାହିଁ। ତେବେ ପ୍ରତ୍ୟେକ ଧର୍ମାନୁଷ୍ଠାନରେ କିଛି ଦୋଷ ତ୍ରୁଟି ଥିବା ଭଳି ବୋଲବମ୍ ଯାତ୍ରା ସମାଲୋଚନା ମୁକ୍ତ ନୁହେଁ। କେତେକ ଯାତ୍ରୀ ଭଗବାନ ଶିବ ଗଞ୍ଜେଇ ପ୍ରିୟ ବୋଲି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ରାସ୍ତାରେ ନିଶା ସେବନ କରନ୍ତି। କେତେକ ବିଭତ୍ସ ନୃତ୍ୟ ଓ କଟୁଭାଷା ପ୍ରୟୋଗ କରି ଲୋକଙ୍କର ଚକ୍ଷୁଶୂଳ ହୁଅନ୍ତି। ଅଜ୍ଞତା କାରଣରୁ ସେମାନଙ୍କର ଆଚରଣ ଏହି ପବିତ୍ର ଶ୍ରାବଣୀ ଯାତ୍ରାକୁ ବଦନାମ କରୁଛି। ବୋଲବମ୍ ଯାତ୍ରାର ଏକ ଗଭୀର ଧାର୍ମିକ ଓ ସାମାଜିକ ଧାରା ରହିଛି। ଏହି ଯାତ୍ରାରେ ଦୃଢ଼ ନିଷ୍ଠା, କଷ୍ଟକର ସାଧନା ନିହିତ। ପୁନଶ୍ଚ ଏଥିରେ ସମାଜର ସବୁ ଶ୍ରେଣୀର ଲୋକ ସାମିଲ ହେଉଥିବାରୁ ଏହା ସାମାଜିକ ସାମ୍ୟ ଓ ପ୍ରୀତି ପ୍ରତିଷ୍ଠା କରୁଛି। ସମସ୍ତେ ଲକ୍ଷ୍ୟ କରିଥିବେ ଯେ ଏଥିରେ ସମାଜର ତଥାକଥିତ ନିମ୍ନବର୍ଗର ଯୁବପିଢ଼ି ଅଧିକ ସାମିଲ ହେଉଛନ୍ତି। ତେଣୁ ବୋଲବମ୍ ଆନ୍ଦୋଳନ ଏକ ଶ୍ରେଣୀହୀନ ସାମାଜିକ ଉତ୍ଥାନର ବାର୍ତ୍ତା ବହନ କରେ। ଶିବ ଆରାଧନା ସହ ଶକ୍ତି ବା ପାର୍ବତୀଙ୍କର ଆରାଧନା କରାଯାଇଥାଏ। ଶିବ ଶକ୍ତି ତତ୍ତ୍ୱ କ'ଣ ତାହା ସାଧାରଣ ଭକ୍ତ ଜାଣେ ନା, ତେଣୁ ସେ ତାଙ୍କର ଶରଣାପନ୍ନ ହୋଇଥାଏ, ନିଜର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଥାଏ, ଯଥାଶକ୍ତି ନୈବେଦ୍ୟ ଅର୍ପଣ କରେ, ଧୂପ ଦୀପ ଗନ୍ଧ ପୁଷ୍ପ ଆଦିର ଆୟୋଜନ କରେ। ଶ୍ରାବଣର ବାରିଧାରା ଓ କର୍ଦ୍ଦମାକ୍ତ ପଥରେ ସେ ହୁଏ ଶିବପୀଠକୁ ଧାବମାନ। ଆଗମ ନିଗମ ତନ୍ତ୍ରମନ୍ତ୍ରର ସ୍ୱରୂପ କ'ଣ ସେ ଜାଣେ ନା, ସେ କିନ୍ତୁ ନିଜକୁ ଶିବମୟ କରିଦେବାର ସାଧନାରେ ଯାତ୍ରୀ ହୋଇଥାଏ। ଏହି ଭାବନାକୁ ମହର୍ଷି ପୁଷ୍ପଦନ୍ତ ପ୍ରକାଶ କରି ଗାଇଛନ୍ତି, ତବ ତତ୍ତ୍ୱ ନ ଜାନାମି କିଦୃଶୋଷି ମହେଶ୍ୱର ଯାଦୃଶୋଷି ମହାଦେବ ତାଦୃଶାୟ ନମୋ ନମଃ ଓଂ ନମଃ ଶିବାୟ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
2: ଆମେ ଶାଗ ଡାଲ ଚାଷ କଲା ବେଲ୍କେ ରୋଗ ପୋକ ଲାଗ୍ବାରଟା ନିୟମ ନା, ତ ଆମେ ଚଷା ଭାଇମାନେ ଇଥିନେ ଡରିଗଲେ ନେଇ ହିଏ, ତାର୍ ଲାଗି ଉପାୟମାନେ କରିକୁରା ଦେଖ୍ମା।

0: ନେହେଲେ ଯାଇ ତେନ୍କେ ଓଷକୋଟର ବ୍ୟବସ୍ଥା ମାନେ କର୍ମା। ଏବେ ତ କୃଷି ବୈଜ୍ଞାନିକ ଆଜ୍ଞାମାନେ ଖୁବ୍ ଗୁଡ଼ା ନୂଆ ନୂଆ ଉପାୟ ମାନେ ବାହାର କରୁଛନ୍ ନା ଇ ପନିପରିବା ଚାଷର ରୋଗପୋକେ କମାବାର୍ ଲାଗି। ସେ ଭିତରୁ ଗୋଟେ ଖେଲା ଅନ୍ତ ଚାଷ କର୍ବାର୍ଟା। ଇ ଅନ୍ତ ଚାଷ ସେତ୍କି ବେଲେ ଠିକ୍ କାମେ ଆଇବା ଯେତ୍କି ବେଲେ ଆମେ ରୋଗ ଜୀବାଣୁର ପ୍ରକୃତି ଆରୁ ରୋଗ ବଢ଼ବାର ପରିବେଶ ବିଷୟରେ ଅଧିକ ଜାଣି ରଖମା। ସେଟା ମାନେ ହେଲା ରୋଗ ଜୀବାଣୁ ନେଇଥିଲା ବିହନ ନେବାର ସନେ ବିହନ ସାମାନ ମାନେ ବି ଜୀବାଣୁ ନେଇଥିଲାଟା ମନକେ ବ୍ୟବହାର କର୍ମା। ଅନ୍ତ ଚାଷକେ ବଦଲେଇ କରି ବି ଆମେ ଇଟା କମେଇ ପାର୍ମା। ଆର୍ ଗୋଟେ କଥା ହେଲା ଯେନ୍ଠାନେ ଚାଷ କରୁଛୁ ସେ ଜାଗାକେ ଚାରାଡ଼େ ସଫାସୁତୁରା ରଖମା ଯେନ୍ତାକି ରୋଗ ଜୀବାଣୁ ନେଇ ବଢ଼ି ପାର୍ବେ। ପ୍ରଥମ କଥା ଆମେ ଜାନ୍ମା ରୁଗିଆ ବିହନ ଆରୁ ବିହନ ସନେ ବ୍ୟବହାର କରୁଥିବାର ସାମାନ ମାନଙ୍କର ବିଷୟନେ। ଆମେ ହେନ୍ତା ଦେଖମା ବେଲେ ବିହନ ଆରୁ ବିହନ ଲାଗି ବ୍ୟବହାର ହଉଥିବାର ସାମାନ ଉପରେ ନେ ଲାଗିଥିବାର ବୀଜାଣୁ ମାନକେ ଖାଲି ଆଙ୍କିନେ ନେଇ ଦେଖିପାରୁ। ହେଥିଲାଗି ଆମେ ଏଇଟାକେ ବେଶୀ ଧ୍ୟାନ ନେଇ ଦଉଁ। ଆମେ ଖାଲି ରୋଗ ଧରିଲେ ତାକେ ଛଡ଼ାବାର୍ ଲାଗି ତନାଘନା ହେଇଯାଏସୁଁ। ତ ଏଥିର୍ଲାଗି ଆମେ ପ୍ରଥମ ନୁ ଏକା ରୋଗ କରଉଥିବାର ଜୀବାଣୁ ମାନକେ ମାରିଦେବାର ଉପାୟ ମାନେ କରିଦେଖମା। ଯେନ୍ତାକି ବିହନ ଯେନ୍ ଠାନ୍ ମାନକେ ଅମଲ କରାହଉଛେ ସେଠାନେ ଚାଷ କରିଲା ବେଲ୍କେ ଇ ଜୀବାଣୁ ମାନେ ଦୁର୍ବଳ ହେଇଥିବେ। ବିହନର ଲାଗି ଯେନ୍ ଠାନେ ଚାଷ କରିଥିମା ତାକେ ଘନ ଘାଇ ଦେଖବାକେ ପଡ଼ବା ଆମକେ। ଯେତେବେଲେ ଆମେ କିଛି ରୋଗ ଜୀବାଣୁ ଲକ୍ଷଣ ପାଇମା ବେଲେ ସାଙ୍ଗେ ସାଙ୍ଗ ସେ ଡାଲ କି ପତରକେ ଛିଡ଼େଇ ଦେଇକରି ଫିକି ଦେମା। ବିହନ ଅମଲ କଲା ଉତାରୁ ତାକେ ଖରାନେ ଭଲ କରି ଝନଝନା କରି ଶୁଖେଇ ଦେମା ଆର୍ ତେନ୍କେ ଲଗାମା। ଏନ୍ତା କରି ନେଇ ଶୁଖାଲେ ତାର ଗଜା ହେବାର ଡେରି ହେଇଯାଏସି। ଯହ କରି ଜୀବାଣୁମାନେ ବିହନ ସନ ଲଟକି କରି କ୍ଷେତ୍କେ ପଲେଇସନ୍ ଆର୍ ସେଥିନେ ରୋଗ କରାସନ୍। ଯେନ୍ତାକି ଶୁଭ୍ର କଳଙ୍କି ଇ ରୋଗମାନେ ଯହ କରି ସୋର୍ଷ ଜାତିର ଫସଲକେ ଧରିଥିସନ୍ ଆରୁ କାଣ୍ଡ ଗଏଣ୍ଠ ରୋଗ ଯେନ୍ଟାକି ଧନିଆ ଗଛକେ ଧରିଥିସି। ଏବେ ଆମେ ଅନ୍ତ ଚାଷକେ ବଦଲେଇ ଉଦଲେଇ କରି କେନ୍ତା ରୋଗକେ କମେଇ ପାର୍ମା ସେ ବିଷୟରେ ଟିକେ ଅତକା ଜାଣି ରଖମା। ଏଥିନେ ଯାଉଛେ ଠିକ ଅନୁସାରେ ଫସଲ ଗୋଟେ କ୍ଷେତ୍ରେ କର୍ମା, ଗଛ ଗଛ ଭିତରେ ନେ କେତେ ଛଡ଼ା ଛଡ଼ା ନେ ରଖମା, ମିଶ୍ରିତ ଚାଷ କର୍ମା, ଠିକ ସମୟନେ ବୁନ୍ମା, ଠିକ ନାପେ ପାନ କ୍ୟାନର ବ୍ୟବସ୍ଥା କର୍ମା, ସାର ଖତ ଠିକ ପରିମାଣରେ ଚାଷ କଲା ବେଲ୍କେ ଦେମା। ଏ ସମକର ଭିତରୁ ସବୁଠାନୁ ମୂଲ କଥା ହେଲା କେନ୍ ଚାଷ ଉତାରୁ କେନ୍ ଚାଷ କରବାର କଥା। ଏନ୍ତା କଲେ କେତେକ ଫସଲ ନୁ ବାହାରୁଥିବାର ବିଷ ରୋଗ କରୁଥିବାର ଜୀବାଣୁ ମାନକେ ମାରିଦେବାନେ ସାହାଯ୍ୟ କରସି। ଇ ଉପେନେ କରଲେ ଯହ କରି ମାଇଟ୍ ନୁ ହଉଥିବାର ରୋଗ ମାନକେ କମେ ହେସି। ଯେନ୍ତାକି କବକ ଆରୁ ଜୀବାଣୁ ଲାଗି ହଉଥିବାର ଝାଲାରୁ ଯେନ୍ଟା ମାନେ ପାତଲ ଘଣ୍ଟା, ମରିଚ ଆରୁ ବାଇଗନ ଗଛେ ଖୁବ୍ କରି ହେସନ୍, ଇଟା ମାନକେ କମେଇ ହେବା। ଚେର ଗଏଣ୍ଠ ରୋଗ ଯେନ୍ଟା ଖୁବ୍ ଗୁଡ଼ା ଶାଗଡାଲ ମାନକେ ଧରିଥିସି, ଆନ୍ଥ୍ରାକ୍ନୋଜ୍ ରୋଗ ଯେନ୍ଟାକି ପାତଲ ଘଣ୍ଟାକେ ଧରିଥିସି, ଆରୁ ବି ଉଇଲ୍କେ ଧରୁଥିବାର ବ୍ଲଡ୍ ସୂତା କିରା। ଏତ୍କି କଥା ଆମେ ଜାଣିଲା ଉତାରୁ ବି ଆର୍ କେତେ କଥା ଆମେ ଜାଣି ରଖବାକେ ପଡ଼ବା ରୋଗକେ କମାବାର୍ ଲାଗି। ସେଟା ହେଲା ଫସଲ ନେ ଖାଇସାର, ଖାଇସାର ବେଲେ ଗଛର ଲାଗି ମୂଲ ଖାଦ୍ୟ ହଉଛେ ଜବକ୍ଷାର ଜାନ୍ ସାର, ଯେନ୍ଟା ଖୁବ୍ ହେଲେ ଗଛ ଜଲ୍ଦି ଜଲ୍ଦି ବଢ଼ିଥିସି, ଯାହାଥିର୍ ଲାଗି ଫୁଲ ଫଲ ହେବାର ନେ ଡେରି ହେଇଥିସି। ଇତାର ଫାଇଦା ନେଇକରି ଜୀବାଣୁମାନେ ଡାଲ ପତର ମାନକେ ରୋଗ କରାବାର ଆରମ୍ଭ କରିଦେସନ୍। ଯେନ୍ତା ଆଲୁ ଗଛେ ନେ ପତର ପୋଡ଼ା ରୋଗ, ବିନ୍ ଗଛେ ମୂଲ ସଡ଼ା ରୋଗ ଆରୁ ବନ୍ଧାକୋବି ନେ ପଉସା ରୋଗ। ଆମେ ଏତ୍କି କଥା ଜାଣିଲା ଉତାରୁ ଆମର ଚାଷୀ ଭାଇମାନେ ଇଟାକେ ସୁରକ୍ଷି କରି ଚାଷ କଲାବେଳେ କାମେ ଲଗାମା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ଏବେ ଆସନ୍ତୁ ଶୁଣିବା ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ, ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶିଳ୍ପୀ ସ୍ନେହାଙ୍କ କଣ୍ଠରେ, ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ଅରବିନ୍ଦ ଓ ଇରା ମହାନ୍ତିଙ୍କ ଦ୍ୱୈତ କଣ୍ଠରେ ନିଜମଙ୍କ ଗୀତ ରଚନାରୁ ଏବଂ ବିକାଶ ଦାସଙ୍କ ଭିନ୍ନ ଏକ ସଙ୍ଗୀତ ନିର୍ଦ୍ଦେଶନାରୁ।
1: ହ୍ୟାଲୋ ହ୍ୟାଲୋ ହ୍ୟାଲୋ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ। ସମୟ ସକାଳ 8ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶିଳ୍ପୀ ଅନୁସୂୟା ନାଥଙ୍କ କଣ୍ଠରେ, ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ଅନସୂୟ ନାଥଙ୍କ କଣ୍ଠରେ। ବସନ୍ତରାଜ ସାମଲଙ୍କ ଗୀତ ରଚନା ଏବଂ ବିକାଶ ଶୁକ୍ଲାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

ହନୁମାନ ପ୍ରତି ଏ ଅତ୍ୟାଚାର ଖବର ପାଇ ସୀତା ଅଶୋକ କଢ଼ି ଖାଇ ମାନସିକ କଲେ ହନୁମାନର ବନ୍ଧା ବା ବନ୍ଧନ ଫିଟୁ। ଏହି ଦିନଠାରୁ ବଞ୍ଜୁଳ ଗଛର ନାମ ଅଶୋକ ରହିଲା। ବିଭୀଷଣ ଲଙ୍କେଶ ରାବଣକୁ କହିଲା, ଚାର ବଧଯୋଗ୍ୟ ନୁହେଁ। ରାବଣ କହିଲା, ଏ ଚାର ନୁହେଁ, ଏ ଚୋର। ମନ୍ତ୍ରୀ ଶୁକ କହିଲେ, କିଛି ଶଙ୍କା ବା ରହସ୍ୟ ଅଛି, କେହି ନିଜ ମୃତ୍ୟୁଭେଦ ବତାଏ ନାହିଁ, ଏ କିପରି ବତାଇଲା। ହନୁମାନଙ୍କ ଲାଙ୍ଗୁଡ଼ରେ ବହୁ ବସ୍ତ୍ର ବାନ୍ଧି ଦିଆଗଲା ଏବଂ ତା ଦେହରେ ସ୍ନେହ ବା ତେଲ ଢଳା ହେଲା। ନିଆଁ ଲାଗିବାରୁ ହନୁମାନ ଜ୍ୟୋତିଷ୍ମାନ ହୋଇ ମଣ୍ଡପରେ ବସିଲେ। ଆରେ, ଏଥର ତୋ ବଳବୁଦ୍ଧି ପରୀକ୍ଷା କରିବି। ଏହା ଶୁଣି ରାବଣ ଆଜ୍ଞାରେ ଅଗ୍ନି ଲିଭିଗଲେ। ହନୁମାନ କପାଳରୁ ବ୍ରହ୍ମାଗ୍ନି ଜାତ କରି ଜଳାଇଲେ। ସମଗ୍ର ଲଙ୍କାନଗର ଜଳିଲା। ସ୍ତ୍ରୀମାନେ କହିଲେ, ରାଜାର ଅଘ ବା ପାପ ହେତୁ ଆମେ ଅଘର ବା ଘର ଛଡ଼ା ହେଲୁ। ବିଧାତାଙ୍କ ବାକ୍ୟରେ ରାବଣ ସକୁଟୁମ୍ବ ପୁଷ୍ପକ ବିମାନରେ ବସି ଅଗ୍ନିରୁ ବଞ୍ଚିଲା ଓ ହନୁମାନଙ୍କୁ ବୁଝାଇବା ପାଇଁ ବ୍ରହ୍ମାଙ୍କୁ ପଠାଇଲା। ହନୁମାନ କହିଲେ, ରାମ ଭାବିନି ସୀତାଙ୍କୁ ରାବଣ ଆଉ ଯେପରି ହାତ ନଦିଏ। ବ୍ରହ୍ମା କହିଲେ, ରାହୁଗ୍ରାସ ଥରେ ହୁଏ। ବିଦେହ ନନ୍ଦିନୀକୁ ଭେଟି ତ୍ରିଜଟା ରାକ୍ଷସକୁ କହିଲେ ହନୁମାନ, ତୁ ସୀତାଙ୍କ ହିତରେ ଥିବୁ, ତୋ ବାପା ବିଭୀଷଣକୁ ଲଙ୍କାର ଅଧିପ ବା ରାଜା କରାଇବି। ଏଇଠି ଶେଷ ହେଉଛି କାବ୍ୟର 36 ଛାନ୍ଦ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣା।

0: തണുക്കേ.
1: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଦିଲ୍ ଧଡ଼କ୍ନେ ଦୋ କଥାଚିତ୍ରରୁ, କଣ୍ଠଶିଳ୍ପୀ ସୁନିଧି ଚୌହାନ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: HIV ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
1: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି। HIV ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
1: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ମକ୍ଷି କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କେ ଓ ଜି ସହିତି। ଗୀତ ରଚନା ନୀଲେଶ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା MM କରିମ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ସ୍ୱପ୍ନ ସାଗର କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା ପଡ଼ୱାଲ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

0: ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, ଏଚ୍ଆଇଭି ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, ଏଚ୍ଆଇଭି ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା,
1: ଏଚ୍ଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଏଚ୍ଆଇଭି ସମ୍ବନ୍ଧୀୟ ସତର୍କତା ସୂଚନା, ଅନ୍ଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି। ଏଚ୍ଆଇଭି ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, ଏଚ୍ଆଇଭି ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, ଏଚ୍ଆଇଭି ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା,
1: ଏଚ୍ଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଏଚ୍ଆଇଭି ସମ୍ବନ୍ଧୀୟ ସତର୍କତା ସୂଚନା, ଅନ୍ଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲୁଚକାଳୀ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ବାବୁ ଶାନ ଓ ତପ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ତୁ ମୋ ଆଖିର ତାରା କଥାଚିତ୍ରରୁ। କଣ୍ଠଶିଳ୍ପୀ ଇରା ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର, ଗୀତ ରଚନା ନିର୍ମଳ ନାୟକ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ତତେ ମୋରଣ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଇରା ମହାନ୍ତି ଓ କୁମାର ବାପି। ଗୀତ ରଚନା ଗଣେଶ୍ୱର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ମନ ଝରକାକୁ ଖୋଲି ଦେଇ ଶୁଣ ଖୋଲା ଝରକାର କଥା ଉପସ୍ଥାପନାରେ ମୁଁ ଅନୁପମା ସ୍ୱାଗତ ଘେନୁହେ ଶ୍ରୋତା। କିଛି କଥା କିଛି ସ୍ଥାନୀୟ ଖବର ପୁଣି କିଛି ଗୀତ ନେଇ ଆସିଛି ଆଜି ମୁଁ ଖୋଲା ଝରକାର ଏହି ଅଧ୍ୟାୟକୁ ନେଇ। ଶ୍ରୋତାବନ୍ଧୁ, ଖୋଲା ଝରକାର ଆଜିର ଏକ ନୂତନ ଅଧ୍ୟାୟରେ ଆପଣମାନଙ୍କୁ ମୁଁ ଅନୁପମା ସ୍ୱାଗତ କରୁଛି। ଶ୍ରୋତାବନ୍ଧୁ, ଆମେ ସମସ୍ତେ ବର୍ତ୍ତମାନ ଶ୍ରାବଣ ମାସର ବର୍ଷା ଦେଇ ଗତି କରୁଛେ। ବର୍ଷାର ପ୍ରକୋପ ଗୋଟିଏ ଗୋଟିଏ ସ୍ଥାନରେ ଏଭଳି ତାଣ୍ଡବ ରଚୁଛି ଯେ ଯାହାଫଳରେ ଜୀବନଯାତ୍ରା ଆମମାନଙ୍କର ଏକ ଅସ୍ୱାଭାବିକ ଢଙ୍ଗରେ ଗଢ଼ି ଚାଲିଛି। ଜୀବନ ଯେତେବେଳେ ବିପରୀତ ପରିସ୍ଥିତି ଦେଇ ଗତି କରେ, ସେହି ସମୟରେ ଧୈର୍ଯ୍ୟ ଓ ସହନଶୀଳତା ହିଁ ଆମମାନଙ୍କୁ ଜୀବନ ଜିଇଁବାର ପ୍ରେରଣା ଦେଇଥାଏ। ମନ ଯେତେବେଳେ ବିଷାଦଗ୍ରସ୍ତ ହୋଇଥାଏ, ସେହି ସମୟରେ ଆମମାନଙ୍କ ପାଇଁ ମନୋରଞ୍ଜନର କିଛି ନା କିଛି ପନ୍ଥା ବାଛି ନେବାକୁ ହୁଏ। ମନର ଦୁଃଖକୁ ଦୂର କରିବା ପାଇଁ ଅବଶ୍ୟ ଆଜି ଆପଣମାନେ କିଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ତ କହିବା ମୋ ପକ୍ଷରେ ସମ୍ଭବ ନୁହେଁ। ତଥାପି ଖୋଲା ଝରକାକୁ ନିୟମିତ ଶୁଣୁଥିବା ଶ୍ରୋତା ନିଶ୍ଚୟ ଆଜି ବି ଏହି କାର୍ଯ୍ୟକ୍ରମକୁ ଶୁଣୁଥିବେ, ଏ କଥାଟି ସତ୍ୟ। ସେମାନେ ଯେଉଁ ପରିସ୍ଥିତିରେ ଥିଲେ ମଧ୍ୟ ଆଜିର ଏହି ଖୋଲା ଝରକା ପ୍ରସାରଣଟି ତାଙ୍କ ମନକୁ କିଛିଟା ମାତ୍ରାରେ ଆନନ୍ଦ ପ୍ରଦାନ କରିବ, ଏହି ଆଶାଟିକକ ଆମର ନିଶ୍ଚିହ୍ନ ରହିଛି। ତାହେଲେ ଆସନ୍ତୁ କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ କଥା ଶୁଣିବା ପୂର୍ବରୁ ଶୁଣିନେବା ଗୋଟିଏ ଗୀତ।
1: वो तो
2: क्यूट है ना?
1: अरे पहलवान है,
2: पर तुमसे प्यार करती है।
1: हो नहीं सकता।
2: और तुम्हें भी उससे प्यार करना चाहिए।
1: हो नहीं सकता।
2: वो तुम्हें पकड़ने यही आ रही है।
1: ये हो नहीं सकता।
3: होनी को तो कुछ भी हो सकता है मेरे श्याम।

ଶ୍ରୋତବନ୍ଧୁ, କାହିଁକି କେଜାଣି ଯେତେବେଳେ ଖୋଲା ଝରକା ପ୍ରସାରଣର ସମୟ ଆସେ, ପ୍ରସାରଣରେ ଜୀବନ ଓ ଜଗତର କିଛି କଥା କହି ଶ୍ରୋତାମାନଙ୍କୁ ଆଧ୍ୟାତ୍ମିକ ଚେତନାରେ ଉଦ୍ବୁଦ୍ଧ କରାଇବାର କଥା ମନକୁ ଆସିଯାଏ। କଥାରେ କଥାରେ କୁହାଯାଏ, ଆମ ଜୀବନ ମାୟା ମୋହରେ ବନ୍ଧା। ତାହେଲେ ଏଇ ମାୟା ମୋହର ବନ୍ଧା ଜୀବନ କେତେବେଳେ ସୁଖ ତ ଆଉ କେତେବେଳେ ଦୁଃଖରେ ଆମମାନଙ୍କୁ ଜିଇଁବାକୁ ହୁଏ। ଆଜିର ବସ୍ତୁ ସର୍ବସ୍ୱ ଦୁନିଆରେ ଆମେ ସମସ୍ତେ ଏମିତି ବସ୍ତୁବାଦୀ ହୋଇଯାଇଛେ ଯେ ପ୍ରକୃତ ଶାନ୍ତିଠାରୁ କାହିଁ କେତେ ଦୂରେ ରହୁଛେ। ଏକଥାଟି ଜାଣି ମଧ୍ୟ ଆମେ ସମସ୍ତେ ଅଜଣା ହୋଇ ଜୀବନ ଜିଇଁ ଚାଲିଛେ। ଆଶା ଆମ ସମସ୍ତଙ୍କୁ ଏମିତି ଗ୍ରାସ କରିଛି ଯେ ନିରାଶା ଆମର ପିଛା ଛାଡ଼ୁନାହିଁ, ଯାହାଫଳରେ ଦୁଃଖ ଆମର ଚିର ସହଚର ହୋଇଯାଇଛି। ତାହେଲେ ଶ୍ରୋତାବନ୍ଧୁ, ଜୀବନର ପ୍ରକୃତ ମୂଲ୍ୟ କ'ଣ? କେବଳ ଦୁଃଖ ନା ଆଉ କିଛି? ଏହାର ସରଳ ସମାଧାନଟିକୁ ଜାଣିବା ପାଇଁ ଆସନ୍ତୁ ବୁଦ୍ଧ ଦେବଙ୍କ କଥାକୁ ଟିକିଏ ମନେ ପକାଇବା। ଗୌତମ ରାଜପୁତ୍ର ହୋଇ ଯେତେବେଳେ ଜଣେ ବୁଢ଼ା ଲୋକ, ଜଣେ ମଲା ଲୋକ ଓ ଜଣେ ରୋଗାଗ୍ରସ୍ତକୁ ଦେଖିଲେ, ତାଙ୍କ ମନରେ ଜୀବନର ଏଭଳି ପରିସ୍ଥିତି ଘୋର ରେଖାପାତ କଲା ଏବଂ ସେ ବୈରାଗ୍ୟ ଭାବନା ନେଇ ରାଜସୁଖ, ସୁନ୍ଦର ପତ୍ନୀ ସୁଖ ଓ ସନ୍ତାନ ସୁଖକୁ ତ୍ୟାଗ କରି ଅଚାନକ ଏକ ରାତିରେ ଏ ସମସ୍ତ ତ୍ୟାଗ କରି ଚାଲିଗଲେ କେବଳ ଜୀବନର ସାର୍ଥକତାକୁ ଖୋଜିବା ପାଇଁ। ସର୍ବଶେଷରେ ନିଜର ସାଧନା ବଳରେ ସେ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ଏବଂ ଭଗବାନଙ୍କର ଗୋଟିଏ ଅବତାର ରୂପେ ପ୍ରତିପାଦିତ ହେଲେ। ତାହେଲେ ଶ୍ରୋତାବନ୍ଧୁ, ଆମେମାନେ କ'ଣ ଆମ ଜୀବନର ମୂଲ୍ୟକୁ ବୁଝିବା ପାଇଁ କିଛି ବି କରିପାରିବା ନାହିଁ? ନିଶ୍ଚୟ କରିପାରିବା ଶ୍ରୋତାବନ୍ଧୁ। କେବଳ ମାନସିକ ସ୍ତରରେ ଆମ ସମସ୍ତଙ୍କୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ। ହୁଏତ ଏହା ଆମମାନଙ୍କ ପାଇଁ ଏତେ ସହଜ ହୋଇନପାରେ, ତଥାପି କାମନାର ବିନାଶରେ ହିଁ ଦୁଃଖର ବିନାଶ, ଏ କଥାଟିକୁ ଜୀବନରେ ପାଳନ କରିବାକୁ ପଡ଼ିବ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିନେବା ଆଜି ଦିନଟି ଆମ ଭାରତ ଇତିହାସରେ କ'ଣ ସବୁ ମହତ୍ତ୍ୱ ବହନ କରେ। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ 11 ଅଗଷ୍ଟ 1908 ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଭାବପୂର୍ଣ୍ଣ ଦିନ ଅଟେ। କାରଣ ଏହି ଦିନ ମାତ୍ର 18 ବର୍ଷ ବୟସରେ ଦେଶଭକ୍ତ ଖୁଦିରାମ ବୋଷ ବ୍ରିଟିଶ ସରକାରଙ୍କ ଦ୍ୱାରା ଫାଶୀ ପାଇ ଶହୀଦ ହୋଇଥିଲେ। ସେ ଥିଲେ ଭାରତର ସର୍ବକନିଷ୍ଠ ବିପ୍ଳବୀମାନଙ୍କ ମଧ୍ୟରୁ ଜଣେ, ଯିଏ ମାତୃଭୂମିର ମୁକ୍ତି ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଥିଲେ।

ମୁଜାଫରପୁରର ଅତ୍ୟାଚାରୀ ବ୍ରିଟିଶ ମାଜିଷ୍ଟ୍ରେଟ୍ କିଙ୍ଗସଫୋର୍ଡ଼କୁ ହତ୍ୟା କରିବା ପାଇଁ ହୋଇଥିବା ଯୋଜନାରେ ସିଏ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯଦିଓ ସେହି ବୋମା ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ବ୍ରିଟିଶ ମହିଳା ପ୍ରାଣ ହରାଇଥିଲେ, ଖୁଦିରାମଙ୍କ ସାହସ ଏବଂ ନିର୍ଭୀକତା ସାରା ଦେଶକୁ ଆନ୍ଦୋଳିତ କରିଥିଲା। ବିଚାରାଳୟରେ ମୃତ୍ୟୁଦଣ୍ଡ ଶୁଣିବା ପରେ ମଧ୍ୟ ତାଙ୍କ ମୁହଁରେ ଭୟର କୌଣସି ଚିହ୍ନ ନଥିଲା। ହାତରେ ଭଗବତ ଗୀତା ଧରି ସେ ଅତି ପ୍ରଫୁଲ୍ଲ ଚିତ୍ତରେ ଫାଶୀ ମଞ୍ଚକୁ ଆଲିଙ୍ଗନ କରିଥିଲେ। ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ସାରା ଭାରତରେ, ବିଶେଷ କରି ବଙ୍ଗଳାର ଯୁବପିଢ଼ିଙ୍କ ମଧ୍ୟରେ ଏକ ପ୍ରଭୂତ ଜାତୀୟତାବାଦୀ ଚେତନା ଜାଗ୍ରତ କରିଥିଲା ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମକୁ ଆହୁରି ତୀବ୍ର କରିଥିଲା।

ଶ୍ରୋତାବନ୍ଧୁ, 11 ଅଗଷ୍ଟ 1961 ଭାରତର ଭୌଗୋଳିକ ଏବଂ ରାଜନୈତିକ ଏକତ୍ରୀକରଣ ଇତିହାସର ଏକ ଗୌରବମୟ ଅଧ୍ୟାୟ, ଯେବେ ଦାଦ୍ରା ଓ ନଗର ହାବେଲି ଆନୁଷ୍ଠାନିକ ଭାବେ ଭାରତୀୟ ଗଣରାଜ୍ୟର ଅଂଶ ସାଜିଥିଲା। 1947 ବ୍ରିଟିଶ ଶାସନରୁ ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ ଏହି ଅଞ୍ଚଳ ଦୀର୍ଘ ସମୟ ଧରି ପର୍ତ୍ତୁଗୀଜ ଉପନିବେଶବାଦୀଙ୍କ ନିୟନ୍ତ୍ରଣରେ ରହିଥିଲା। ସ୍ଥାନୀୟ ଜନସାଧାରଣ ଏବଂ ଜାତୀୟତାବାଦୀ ସଂଗଠନଗୁଡ଼ିକର କ୍ରମାଗତ ସଂଘର୍ଷ ଓ ମୁକ୍ତି ଆନ୍ଦୋଳନ ଫଳରେ 1954 ଏହି ଅଞ୍ଚଳ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହୋଇଥିଲା। ଏହାପରେ ପ୍ରାୟ 7 ବର୍ଷ ପର୍ଯ୍ୟନ୍ତ ଏଠାରେ ସ୍ଥାନୀୟ ଶାସନର ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିଲା। ଶେଷରେ 1961 ଅଗଷ୍ଟ 11 ତାରିଖରେ ଭାରତୀୟ ସମ୍ବିଧାନର 10ମ ସଂଶୋଧନ ଆଧାରରେ ଏହାକୁ ଆନୁଷ୍ଠାନିକ ଭାବେ ଏକ କେନ୍ଦ୍ରଶାସିତ ଅଞ୍ଚଳ ରୂପେ ଭାରତୀୟ ସଂଘ ସହିତ ମିଶ୍ରିତ କରାଗଲା। ଏହି ଐତିହାସିକ ପଦକ୍ଷେପ ଭାରତକୁ ବିଦେଶୀ ଉପନିବେଶବାଦର ସମାପ୍ତି ଦିଗରେ ଏକ ବଡ଼ ସଫଳତା ଥିଲା ଏବଂ ଦେଶର ଅଖଣ୍ଡତାକୁ ଅଧିକ ସୁଦୃଢ଼ କରିଥିଲା।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ନଜର ପକାଇନେବା ଆଜି ଦିନଟି ଆମ ବିଶ୍ୱରେ କ'ଣ ସବୁ ମହତ୍ତ୍ୱ ବହନ କରୁଛି। 1960 ଅଗଷ୍ଟ 11 ତାରିଖରେ ଆଫ୍ରିକୀୟ ଦେଶ ଚାଡ୍ ଫ୍ରାନ୍ସଠାରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଲାଭ କରି ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା। 1942 ପ୍ରସିଦ୍ଧ ଅଭିନେତ୍ରୀ ହେଡି ଲାମର୍ ଏବଂ ସଙ୍ଗୀତକାର ଜର୍ଜ ଆନ୍ଥେଇଲ୍ ଏକ ଫ୍ରିକ୍ୱେନ୍ସି ହପିଙ୍ଗ ସ୍ପ୍ରେଡ୍ ସ୍ପେକ୍ଟ୍ରମ୍ ପ୍ରଣାଳୀର ପେଟେଣ୍ଟ ହାସଲ କରିଥିଲେ। ଏହି ଅଭିନବ ପ୍ରଯୁକ୍ତି ବିଦ୍ୟା ପରବର୍ତ୍ତୀ ସମୟରେ ଆଧୁନିକ ୱାଇଫାଇ, GPS ଏବଂ ବ୍ଲୁଟୁଥ୍ର ମୂଳଦୁଆ ସ୍ଥାପନ କରିଥିଲା। 1949 ଆଜିର ଦିନରେ ପ୍ରଥମ ବିଶ୍ୱଯୁଦ୍ଧ ପରେ 1919 ଆଜିର ଦିନରେ ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀର ଗଣତାନ୍ତ୍ରିକ ୱାଇମାର ସମ୍ବିଧାନ ଆନୁଷ୍ଠାନିକ ଭାବେ ଆଇନରେ ପରିଣତ ହୋଇଥିଲା। 1934 ସାନ୍ ଫ୍ରାନ୍ସିସ୍କୋ ଉପସାଗରରେ ଅବସ୍ଥିତ ବିଶ୍ୱର ସବୁଠାରୁ ସୁରକ୍ଷିତ ତଥା ଦୁର୍ଭେଦ୍ୟ ଆଲ୍କାଟ୍ରାଜ୍ କାରାଗାରକୁ ଆନୁଷ୍ଠାନିକ ଭାବେ ଖୋଲାଯାଇ ସେଠାକୁ ପ୍ରଥମ ନାଗରିକ କଏଦୀମାନଙ୍କୁ ପଠାଯାଇଥିଲା।

ମଧ୍ୟ 1999 ମସିହା ଆଜିର ଦିନରେ ଏକ ବିରାଟପୂର୍ଣ୍ଣ ସୂର୍ଯ୍ୟପରାଗ ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଏସିଆ ଆକାଶରେ ଦେଖାଦେଇଥିଲା, ଯାହା ମାନବ ଇତିହାସରେ ସବୁଠାରୁ ଅଧିକ ଦେଖାଦେଇଥିବା ସୂର୍ଯ୍ୟପରାଗ ଭାବେ ପରିଗଣିତ ହୋଇଛି। କ୍ରୀଡ଼ା ଜଗତରେ 1929 ମସିହା ଆଜିର ଦିନରେ ବେସବଲ୍ ତାରକା ବେବ୍ ରୁଥ୍ ନିଜ କରିୟରର 500ତମ ହୋମ୍ରନ୍ ମାରି ମେଜର ଲିଗ୍ ଇତିହାସରେ ଏହି ଗୌରବ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଥିଲେ। ସଙ୍ଗୀତ କ୍ଷେତ୍ରରେ ଷ୍ଟିଲ୍ ପ୍ୟାନ୍ ବାଦ୍ୟଯନ୍ତ୍ରର ଐତିହାସିକ ଗୁରୁତ୍ୱକୁ ସମ୍ମାନ ଜଣାଇବା ପାଇଁ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା 11 ଅଗଷ୍ଟକୁ ଆନୁଷ୍ଠାନିକ ଭାବେ ବିଶ୍ୱ ଷ୍ଟିଲ୍ ପ୍ୟାନ୍ ଦିବସ ଭାବେ ଘୋଷଣା କରାଯାଇଛି।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାକୁ ନେଇ ଶ୍ରୋତା ବନ୍ଧୁ ଚିଠି ଖଣ୍ଡେ ନିଶ୍ଚୟ ଦେବ, କଥା ଦିଅ ତୁମେ ଏ ଅନୁପମାକୁ ପାଶୁରୀ କେବେ ନ ଦେବ। ଶ୍ରୋତାବନ୍ଧୁ, ଆମ ପାଖକୁ ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରୀତିନନ୍ଦା ରାଉତରାୟ, ଶୁଭଲକ୍ଷ୍ମୀ ଦାସ, ବିଜୟ କୁମାର ମିଶ୍ର ଓ ଲୋପିତା ମିଶ୍ର। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିବେ ଦିନ 12:30। ଦିନ 1:10 ଚାଷର କଥା। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12:00। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ଦିନ 12ଟା ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ପ୍ରୀତିନନ୍ଦ ରାଉତରାୟ ଗୀତ ରଚନା କରିଛନ୍ତି କଳ୍ପତରୁ ବଳ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ବିଜୟ କୁମାର ମିଶ୍ର। ଗୀତ ରଚନା କରିଛନ୍ତି ଶଶିଭୂଷଣ ବେହେରା।

ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଶୁଭଲକ୍ଷ୍ମୀ ବେହେରା ଓ ବିଜୟ କୁମାର ମିଶ୍ର। ଗୀତ ରଚନା କରିଛନ୍ତି ଶଶିଭୂଷଣ ବେହେରା।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ।

0: ଘୁଞ୍ଚାଇ ହୁଏନି ସମୟକୁ କେବେ, ଘୁଞ୍ଚାଇ ହୁଏନି ଆୟୁଷ, ଘୁଞ୍ଚାଇ ହୁଏନି ତିଥିବାର ରାଶି, ଘୁଞ୍ଚାଇ ହୁଏନି ଆକାଶ, ଘୁଞ୍ଚାଇ ହୁଏନି ପବନର ଗତି, ଘୁଞ୍ଚାଇ ହୁଏନି ବୟସ, ଘୁଞ୍ଚାଇ ହୁଏ କି ସତ୍ୟର ସଙ୍ଗୀତ, ବିଧିବିଧାନର ବନ୍ଦିଶ। ନେଉଛି ଜନମ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗୁଞ୍ଜନ, ସ୍ୱାଗତ ଆପଣଙ୍କୁ ସାରସ୍ୱତ ବେଦୀକୁ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ବିରଞ୍ଜି ନାରାୟଣ ମୁଣ୍ଡ। ନମସ୍କାର। ଭେଟିବେ
1: ବାତାୟନ ପାର୍ସି ବାର୍ତ୍ତାର ଆସି ବୟସ ରହିଛି ଛକି,
0: ମାନସ ପ୍ରହରାଜଙ୍କୁ ଭେଟିବେ।
2: ଗୋଟେ ଖୋଲା ଆକାଶରେ ଛାଡ଼ିବାର ଦାୟିତ୍ୱ ହେଲା ଆମ ଯୁବପିଢ଼ିମାନଙ୍କର,
0: ବାଲ୍ମୀକି କରୁଆଙ୍କୁ ଉଭୟଙ୍କୁ ଆନୁଷ୍ଠାନିକ ସମ୍ମାନ। କହିବା ଓ ଲେଖିବା ଦୁଇଟି ଅଲଗା ବାଚକ ଶବ୍ଦ, ପ୍ରତି ଶବ୍ଦରେ କିନ୍ତୁ ସ୍ୱତନ୍ତ୍ରତା ଭରି ରହିଛି। କହିବା ସବୁରି ଭାଗ୍ୟ ଓ ଭାଗଫଳରେ ନଥାଏ। କେତେଜଣ କହିବା ଶକ୍ତି ପାଇନଥିବାରୁ ଅନ୍ୟ ପ୍ରାଣୀ ଭଳି ଇଙ୍ଗିତ ମୁଦ୍ରାକୁ ଆପଣେଇଥାନ୍ତି, ଯଦିବା ଏଥିରେ ସ୍ୱର ନଥାଏ କି ସ୍ପଷ୍ଟତା ନଥାଏ। ହେଲେ କହିପାରିବା ସାମର୍ଥ୍ୟ ପାଇଥିବା ଚରିତ୍ରମାନେ ମନ କଥାକୁ ପରିସ୍ଥିତି ଅନୁଯାୟୀ ବ୍ୟକ୍ତ କରିଥାନ୍ତି। ଥରେ କହିଦେଲେ ଆଉ ସଜାଡ଼ିବା ସମ୍ଭବ ହୋଇନଥାଏ। କଥାଟାକୁ ଯେତେ ମିଛ ବାହାନା କରି ତହିଁରେ ନାଟକୀୟତାର ଛୁଙ୍କ ଦେଲେ ବି ସଜାଡ଼ିବା ପଦ୍ଧତି ଧରାପଡ଼ିଯାଇଥାଏ। କହିଦେଲେ କଥା ସରିଯାଏ, କାନକୁ କାନ ହେଇ କିଛି ଦିନ ଅଥବା କିଛି ମାସ ବଞ୍ଚି ରହେ, ସେଇଟା ଯଦି ମଝି ମଝି ପ୍ରସଙ୍ଗ ପାଲଟେ। ତେବେ ଲେଖିବା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲେଖିବା ଏକ କଳା ଯେମିତି କହିବା ଏକ କଳା। ସମସ୍ତେ ଲେଖିପାରିବେ, ହେଲେ ଲେଖକଙ୍କ ଭଳି ଲେଖିପାରିବେ ନାହିଁ। ଲେଖିବା ବେଳେ ଯେହେତୁ ଲେଖକ ପ୍ରସଙ୍ଗକୁ ଚରିତ୍ର ମାଧ୍ୟମରେ ନୂଆ ରୂପରେ ପ୍ରକାଶ କରେ, ମନକୁ ନଗଲେ ବାରମ୍ବାର କାଟେ ଓ ଲେଖେ, ସମ୍ପାଦନା କରିଚାଲେ ଯଥାର୍ଥ ନ ଲାଗିବା ପର୍ଯ୍ୟନ୍ତ। ଉପଯୁକ୍ତ ପ୍ରମାଣ ଦେଇ ଲେଖକର ଲେଖା ଅଗ୍ରସର ହୁଏ ଆଗକୁ। ପାଠକ ତେଣୁ ପଢ଼ିବା ବେଳେ ଉଠେ, ବସେ, ହସେ, କାନ୍ଦେ, ପୁଣି ମୋହ କୋହର ପଡ଼ିଆରେ ଘୁରେ। ଲେଖାଟିଏ ଥରେ ବଜାରକୁ ଆସିଲେ ସମସ୍ତଙ୍କର ହେଇଯାଏ, ସେ ଚାଲେ ଯେ ଆଉ ଅଟକେ ନାହିଁ। ଯୁଗ ଯୁଗ ଧରି ସାମାଜିକ ସ୍ଥିତି ବଦଳୁଥାଏ, ହେଲେ ମୁଦ୍ରଣଗତ ଲେଖା ବଦଳେ ନାହିଁ। ରାମାୟଣ ମହାଭାରତକୁ ଉଦାହରଣ ନେବା ଭଲ ହେବ। ସାହିତ୍ୟିକ ତେଣୁ ଲିଖନ କଳାକୁ ପୂଜା ଭାବେ, ତପସ୍ୟା ଭାବେ ଏବଂ ତହିଁରେ ନିଜକୁ ପଖାଳି ପଖାଳି ବାର୍ତ୍ତା ଦିଏ ସାମଗ୍ରିକତାର, ସହନଶୀଳତାର, ସତ୍ୟର ଏବଂ ଶାନ୍ତିର। ଛିଣ୍ଡି ଯାଇଥିବା କ୍ଷୀରର

0: ଛିଣ୍ଡା ସ୍ୱାଦ ପରଶି ପାରୁଥିବା ଏକ ଇୟତ୍ତାର ନାମ କବିତା। ସମ୍ପର୍କ ଦେହର ପରଶ ବାରୁଥିବା ଏକ ମାପଚୁପ ମାନଦଣ୍ଡ ହେଉଛି କବିତା। କବିତା ଚନ୍ଦନ ହୋଇ କାହା ଠିକଣାରେ ବୋଳି ହୋଇପାରେ, ତ କାହା ପ୍ରେମରେ ହୃଦୟ ସଞ୍ଚାର କରେ। କବିତା କାହା ପାଇଁ ଆଚରଣର ଓଙ୍କାର ଭଳିତ, କାହା ଜୀବନଯାତ୍ରାର ହାସ୍ୟର ପସରା। କବିତାର ସହର କଳାହାଣ୍ଡିର ମଦନପୁର ରାମପୁର। ଆଜିର ଅତିଥି ମାନସ ରଞ୍ଜନ ପ୍ରହରାଜ।
1: ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା।
1: ଆଜି ଆପଣ ଗୁଞ୍ଜନ ଷ୍ଟୁଡ଼ିଓରେ ହାତରେ କେତୋଟି କବିତା

0: କବିତାକୁ ଜୀବନ କରନ୍ତି, ଏ କବିତା ସହିତ କେବେଠାରୁ ଆପଣଙ୍କର ଏଇ ବନ୍ଧୁତା ସ୍ଥାପନ ହେଲା?
1: ମୁଁ କଲେଜ ପଢ଼ିବା ସମୟରେ ଆମେ କବିତାର ଗୋଟେ କମ୍ପିଟିସନ୍ ହେଇଥିଲା, ମୁଁ ସେଠି କବିତା ଲେଖିଥିଲି। ସେ ବହୁତ ଗାଳି କରିଥିଲେ, ହେଲେ ପିଲାମାନେ ପାଠ ପଢ଼ୁଛନ୍ତି, ଆମେ ଏତେ ପଢ଼ାଉଛୁ, ସେମାନେ ଲେଖି ଜାଣୁନାହାନ୍ତି। ତାପରେ ମୋ ମନରେ ଟିକେ ରାଗ ଆସିଥିଲା, ତଥାପି ମୁଁ ବୋଲି ସାର୍ ତ କହିଛନ୍ତି ଠିକ୍ ଥିବ। ତାପରେ ସେଠୁ ଅଭ୍ୟାସ କଲି, ଫାର୍ଷ୍ଟରେ ବ୍ୟଙ୍ଗ କବିତା ଆରମ୍ଭ କଲି, ତାପରେ ପ୍ରେମ କବିତା ଲେଖିଲି, ତାପରେ ଭଜନ ଲେଖିଲି, କିଛି ଗଳ୍ପ ଲେଖିଛି, ଗୋଟେ ନାଟକ ବି ଲେଖିଛି।
0: କବିତା ସହିତ ଆପଣ ନାଟକ ଲେଖନ୍ତି, ଭକ୍ତି ଗୀତ ଲେଖନ୍ତି, ଏମିତି ଭାବରେ ଆପଣଙ୍କର ସାରସ୍ୱତ ଯାତ୍ରା ଚାଲିଛି, ତ ଏ ଯାତ୍ରାକୁ ନେଇ ଆପଣ କେତେ ଖୁସି?
1: ମୁଁ ବହୁତ ଖୁସି।
0: କେବେ ଦୁଃଖ ସମୟରେ ଏ ସାରସ୍ୱତ ବନ୍ଧୁତାଟା ଆପଣଙ୍କୁ କିଛି?
1: ହଁ, ମୁଁ ଯେତେବେଳେ ଦୁଃଖରେ ରହେ, ଆଜିକାଲି ଯେଉଁମାନେ ପିଲାମାନେ କେମାନେ ଆତ୍ମହତ୍ୟା କରନ୍ତି, ବିଭିନ୍ନ ଖରାପ ପଦକ୍ଷେପ ନିଅନ୍ତି, ମୁଁ କିନ୍ତୁ ତା ଗୀତରେ ଲେଖିଦିଏ।
0: ଏ ଯାଏଁ ଆପଣ କେତୋଟି କବିତା ଲେଖିସାରିଲେଣି?
1: ମୁଁ ଏ ଯାଏଁ 500 କବିତା ଲେଖିଛି।
0: କବିତା ସବୁକୁ ନେଇ କିଛି ସଂକଳନ କଲେଣି?
1: 2 ବହିର ଚାଲିଛି ପ୍ରପୋଜାଲ କରିବି।
0: ପୁସ୍ତକ ଆଡ଼କୁ ଆପଣ ମୁହଁ କରିସାରିଛନ୍ତି, ପୁସ୍ତକର ରୂପରେଖ କେବେ ମାନସପଟରେ ଅଙ୍କନ କରିଛନ୍ତି?
1: ହଁ, ଭାବିଛି ବହୁତ ଆଡ଼ମ୍ବରେ ଟିକେ କରିବି, ଆଉ ଲୋକ ଯେମିତି ପଢ଼ିକିରି ଉପକୃତ ହେବେ ସେ ପାଇଁ ଟିକେ ଚେଷ୍ଟା ଚାଲି।
0: ଘରେ କିଏ କିଏ ଅଛନ୍ତି?
1: ଘରେ ମୋର ପତ୍ନୀ ଆଉ ଝିଅଟିଏ ପୁଅଟିଏ।
0: ଛୋଟିଆ ସଂସାରକୁ ନେଇ ଆପଣଙ୍କର ପୃଥିବୀ, ଏ ସାଂସାରିକ ପୃଥିବୀ ଭିତରେ ଆପଣ କେତେବେଳେ କବିତା ଲେଖନ୍ତି?
1: କବିତା ଲେଖିବାର ଗୋଟେ, ମୁଁ ଯେତେବେଳେ ଆମେ ଭୋଜି କରୁ ସାଙ୍ଗସାଥି, ସେ ସାଙ୍ଗସାଥି ଯେତେବେଳେ ଗହଳି ହେଉଥିବେ, ପାଟିତୁଣ୍ଡ କରୁଥିବେ, ଉତ୍ପାତ ହେଉଥିବେ ସମସ୍ତେ, କିଏ ନାଚୁଥିବ କିଏ ଗୀତ ଗାଉଥିବ, ସେ ସମୟରେ ମୁଁ ଲେଖେ। କଲେଜ ପଢ଼ିଲାବେଳେ ସବୁ ଲେକ୍ଚରଙ୍କ ନାଁ, ଯେତେ କ୍ଲର୍କ ଷ୍ଟାଫ୍ ଅଛନ୍ତି, ପିଅନ୍ ଷ୍ଟାଫ୍ ଅଛନ୍ତି, ସେମାନଙ୍କୁ ନେଇକରି ବି ଲେଖିଛି କବିତା।
0: ତେବେ ଆପଣ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖୁଛନ୍ତି, ନାଁମାନଙ୍କୁ ଲେଖିଛନ୍ତି, କିନ୍ତୁ ଏସବୁ କବିତା ଚିରସ୍ଥାୟୀ ନୁହଁ, ଆପଣଙ୍କୁ ସବୁଦିନ ପରିଚୟ ଦେଇପାରିବେ ନାହିଁ, ତେଣୁ ଯେଉଁ କବିତାମାନେ ଆପଣଙ୍କୁ ପରିଚୟ ଦେବେ, ଆଗାମୀ ପିଢ଼ି ତାକୁ ଆତ୍ମସ୍ଥ କରିବେ, ସେମିତି କବିତା?
1: ମୁଁ ଯେଉଁ କବିତା ଲେଖେ ସେ ସମସ୍ତଙ୍କ ନାଁ ଥାଏ, କିନ୍ତୁ ସେଟା ଶବ୍ଦର ଅର୍ଥ ଥାଏ, କିଏ ଜାଣିପାରିବେନି ଯେ ଏଇଟା ଓମକାର ନାଁରେ ନେଇକି ଲେଖା ହେଇଛି। ଯେମିତି ଗୋଟେ କବିତା ଲେଖିଥିଲି, ବିପିନ ରହି ଘୋର ଅନ୍ଧକାରରେ ବୁଲିବାକୁ ଲାଗେ ଡର, କିପରି ଋଷି ହେଇ ତପ କରୁଥିଲ ରହି ରହି ନିରାହାର, ସେଠି ସବୁ ସାଙ୍ଗମାନେ ଅଛି, ବିପିନର ବି ଅଛି, ତପ ବୋଲି ଜଣେ ସାଙ୍ଗ, ଋଷି ବୋଲି ଜଣେ ସାଙ୍ଗ, ଏହିପରି ସାଙ୍ଗମାନଙ୍କ ନାଁ ଲେଖେ, କି ଜାଣିପାରିବେନି ଯେ ସାଙ୍ଗମାନେ।
0: ବହୁତ ସୁନ୍ଦର। କେତେ ପଢ଼ନ୍ତି ଆପଣ?
1: ମୋର ଗୋଟେ ଛୋଟିଆ ଦୋକାନଟେ, ବହି ଦୋକାନଟେ ଅଛି, ସେ ବହି ଦୋକାନ ଯେତେବେଳେ ଗ୍ରାହକ ନଥାନ୍ତି ସେ ଟାଇମ୍ରେ ମୁଁ ପଢ଼େ ପୁରାଣ, ତାପରେ ଯେଉଁ ଆମର ଗ୍ରନ୍ଥାବଳୀ ଯେଉଁ ଅଛି, କବି ସମ୍ରାଟ ଉପର ଭଞ୍ଜଙ୍ଗ ଗ୍ରନ୍ଥାବଳୀ, ଆମର ଗଙ୍ଗାଧର ମେହେରଙ୍କ ଗ୍ରନ୍ଥାବଳୀ, ଏଇଟା ଆମେ ପଢ଼େ ଦୋକାନରେ।
0: ଆଗକୁ ଆପଣ କ'ଣ ଲକ୍ଷ୍ୟ ରଖିଛନ୍ତି?
1: ମୁଁ ଗୋଟେ 2 ଉପନ୍ୟାସ ଲେଖିବା ପାଇଁ ମୋର ବହୁତ ଆଗ୍ରହ, ସମୟର ଅଭାବ ହେତୁ ଲେଖିପାରୁନି, ଲେଖିବି।
0: ଜୀବନକୁ ନେଇ ଆପଣ କ'ଣ କହିବେ?
1: ଜୀବନ ତ ଦୁଃଖମୟ, ଦୁଃଖରେ ନ ଭାଙ୍ଗି ପଡ଼ିକରି ମୁଁ କବିତାରେ ତାକୁ ମୋର ଭାବକୁ ପରିପ୍ରକାଶ କରିବାକୁ ଚେଷ୍ଟା କରେ।
0: କିଛି ବୋଲି କିଛି ବି ତ ପୂର୍ଣ୍ଣ ନୁହେଁ, ଅପୂର୍ଣ୍ଣ ମୁହାଁ ଯେତେ, ବର୍ତ୍ତମାନ ସବୁ ଅର୍ଦ୍ଧଭଗ୍ନ, ତ ଅତୀତ ସବୁ ଅଧା ଛିଣ୍ଡା, ଆଉ ଭବିଷ୍ୟତ ଅଧା ଗଢ଼ା, ମୁଁ ତୁମେ ସେମାନେ ଆପଣ ଓ ଆପଣମାନେ, ଯାହା ପୋଥି ଖୋଲ, ଧାଡ଼ିମାନେ କେଉଁଠି କର୍ତ୍ତା ଅପେକ୍ଷାରେ, ତ କେଉଁଠି କ୍ରିୟାର ପ୍ରତିକ୍ରିୟା ମାନସରେ ଧ୍ୟାନମଗ୍ନ। କବିତା
1: ଅଧାଗଢ଼ା ଜୀବନ, ଅଧା ରହିଗଲା କାହାଣୀ ମୋହର, ଅଧାଗଢ଼ା ପୃଥିବୀରେ ଉଧାର ଜୀବନ, ଅଧା ହୋଇଗଲା ସାଥୀହୀନ ଅନ୍ଧକାରେ, ବଞ୍ଚିବାର ନିଶା ଅଧା ହୋଇଗଲା ଅବାଞ୍ଛିତ ଜୀବନରେ, ଅଧା ଅନ୍ଧକାର ଅଧା ଜିଆଲୁ ଆଖିର ପଲକ ଅଧାରେ, କ୍ଷୁଦ୍ୟତିକାର ମିଞ୍ଜି ମିଞ୍ଜି ଆଲୁଅରେ ରାସ୍ତା ଚାଲୁଛି ମୁହିଁ, ଘୋର ଅନ୍ଧକାର ଅମାବାସ୍ୟା ରାତ୍ରି ଅଧା ବାଟ ହୋଇନାହିଁ, ଅଧା ଅଧା ଚାଲେ ଅଧା ଅଧା ଥକେ, ଅଧା ପେଟେ ଅଧା ଖାଇ, ଜୀବନର ସ୍ୱାଦ ଅଧା ହୋଇଗଲା ବାଇଡ଼ଙ୍କ ଆଶ୍ରା ପାଇ, ଜୀବନର ଚିତ୍ର ତଥାପି ଅସ୍ପଷ୍ଟ, ଅଧା ତିକ୍ତ ଅଧା ମିଠା, ଅଧା ନାରୀ ଅଧା ପୁରୁଷର ସମ ଚାଲିବାର ଏ ପ୍ରଚେଷ୍ଟା, ଅଧା ସତ୍ୟ ଅଧା ମିଥ୍ୟା ମୋର ଭାଷା, ଅଧା ଗୀତ ଅଧା ଗଳ୍ପ, ଜୀବନର ନିଶା ଅଧା ହୋଇଯାଏ, ଜୀବନ ମୁଁ ଅତି ସ୍ୱଳ୍ପ, ଜୀବନ ମୁଁ ଅତି ସ୍ୱଳ୍ପ।
0: ଏବେ ବି ସରିନି ମୁଠେଇଥିବା ଆଶା, ଏବେ ବି କାଢ଼ିନି ଆଉ ଯାଇଥିବା ବିଶ୍ୱାସର ଭାଷା, ଏ ମଲାଟ ଦିନେ ଓଲଟିବ ଦେଖିବ, ଏ ରାସ୍ତା ଦିନେ ପ୍ରେମର କୃଷ୍ଣଚୂଡ଼ା ଫୁଟାଇବ ଦେଖିବ, ଏ ଜୀବନ ଜିଇଁବାର ଗୀତ ଶୁଣାଇବ ଦେଖିବ, ଅନ୍ଧାର ଆଉ ରହିବ ନାହିଁ କେବଳ ତୁମରି ପାଇଁ। କବିତା
1: ତୁମେ ଗଲା ପରେ, ତୁମେ ଗଲା ପରେ ମୋ ଜୀବନରେ ଫଗୁଣ ଆସିଲା ନାହିଁ, ଗ୍ରୀଷ୍ମ ପ୍ରବାହର ଉଷ୍ମତା ଯେତେ ମୋତେ ତ ବାଧିଲା ନାହିଁ, ଶୀତ ସକାଳର ହାଡ଼ଭଙ୍ଗା ଶୀତ ଜାଣିତ ପାରିଲି ନାହିଁ, ଷଡ଼ ଋତୁ ମୁଁ ଏକତା ହୋଇଲା ଶ୍ରାବଣ ସାଜିବା ପାଇଁ, ସୂର୍ଯ୍ୟର

0: ମଉଳି ଯାଉଛି, ମୋ ହୃଦୟ ତାପ ଡରେ, ପବନ ବେଗ ରହି ସେ ଯାଇଛି, ମୁଖର ନିଶ୍ୱାସ ଡରେ। ଶ୍ରାବଣ ମିତ୍ର ଏ ଜୀବନ ମୋର, ଦୁହିଁଙ୍କର କାମ ଏକା, ଜଳବର୍ଷଣ କରୁ ଅବିରତ, ମେଘ ନୟନରୁ ଏକା। ବାତାୟନ ପାର୍ଶ୍ୱ ବାର୍ତ୍ତାର ଆସେ, ବୟସ ରହିଛି ଛକି, ବାରତା ଦେଇଛି ସୂର୍ଯ୍ୟକୁମାର, ସମୟ ଅଛିରେ ବାକି, ସମୟ ଅଛିରେ ବାକି।
1: ଆସ ଥରେ ବାଲ୍ୟକୁ ଖୋଜିବା, ଯିଏ ଦିନେ ଥିଲା ଦେହରେ ମନରେ ଭାବରେ ଚାହାଣିରେ। ଆହା ଛୁଆବେଳ କେତେ କୋମଳ, କେତେ ନରମ, ପୁଣି କେତେ ଲୋଭନୀୟ, ଆକର୍ଷଣୀୟ। ଅଚିନ୍ତ୍ୟ ପୃଥିବୀ ଖୋଜିବା ଏବେ ସେଇ ପୁରୁଣା କ୍ଷୟ, କ୍ଷୟ ଶତ୍ରୁର ବି ପ୍ରିୟ, ଦେଖିଦେଲେ ସ୍ଫୁରୁଥିଲା
0: ଗେଲି ଝିଅ। ସକାଳୁ ଉଠି ଝିଅଟି ମୋର, ଗେଲ ହେଉଛି କେତେ ଜାଣିପାରୁନି, ବୟସ ତାର ହେଲାଣି ପାଞ୍ଚ ସାତେ। ସ୍କୁଲ ତୁ ଯିବୁ, ପଢ଼ିବୁ ପାଠ, ଜାଣିବୁ କେତେ କଥା, ବଡ଼ ଲୋକ ତୁ ହୋଇବୁ ଦିନେ, ହରିବୁ ଆମ୍ଭ ବ୍ୟଥା। ସୁନା ଝିଅ ମୋ ଅଳସ ଭାଙ୍ଗ, ହୁଅନି ଦୁଷ୍ଟ ବେଶୀ, ଦାନ୍ତ ତୁ ଘଷ ହୋଇହରସ, ପଖାଳି ମୁଖ ରାଶି। ମା ତୋହର ଦେଲାଣି ଡାକ, ଉଠିଲୁ କିଲୋ ବୁଢ଼ୀ, ସମୟ ହେଲା ଆସିଯିବଣି ତୋହର ସ୍କୁଲ ଗାଡ଼ି। ବାପ ଯେମିତି ଝିଅ ସେମିତି, ହୁଅନ୍ତି କେତେ ଗେଲ, ବାପ ପରିକା ଝିଅଟି ମୋର, ମାନୁନି ଆଉ ବୋଲ, ବାପ ପରିକା ଝିଅଟି ମୋର, ମାନୁନି ଆଉ ବୋଲ।
1: ସମ୍ପର୍କକୁ ପାଠାଗାର ପିଠିରେ ଥୋଇଦେଲେ ରଙ୍ଗ ହିଁ ବଦଳିଯାଏ, ରଙ୍ଗ ବଦଳିଲେ ପରିଭାଷା ବଦଳିଯାଏ। ଏଥିପାଇଁ ବୋଧ ହୁଏ ତମେ ବଦଳି ଯାଇଛ ଯେ ଆମ ସମ୍ପର୍କ ଆଉ ଆଗ ଭଳି ପଖାଳି ହେଉନି। ହେବ ବା କେମିତି ଯେ, ଗୋଟେ ହୃଦୟ ଯଦି ମାଟିରେ ଆରଟି ଆକାଶର, ହୃଦୟକୁ ଚିପୁଡ଼ି ଦେଲେ ଶୁଭୁଛି କେତେବେଳେ ଇନ୍ଦୁ ତ କେତେବେଳେ
0: ବନ୍ଧୁ। ଛଳନାର ବନ୍ଧ କିଏ ବାନ୍ଧିଥିଲା, କହିବ କି ପ୍ରିୟା ଥରେ, ଧୀରେ ଧୀରେ ପାଦ ମୋହରି ହୃଦୟରେ ଥାପିଥିଲ ଏକାନ୍ତରେ, ମଧୁର ଆଳାପି ବାନ୍ଧି ଦେଇଥିଲ କମଳ ହୃଦୟ ମୋର, ମୃଦୁ ମୃଦୁ ହସେ କମଳ ପରସେ ବାନ୍ଧିଥିଲ ମନ ମୋର। ଚକର ଚକରି ଗାଉଥିଲେ ଗୀତ ବସନ୍ତର ମଳୟରେ, ଫଗୁଣର ଫଗୁ ଫିକା ପଡ଼ୁଥିଲା ନୟନର କଟାକ୍ଷରେ। ଛଳନା ନଥିଲା ଥିଲା ବନ୍ଧନ, ପ୍ରେମ ଥିଲା ବିଚ୍ଛୁରିତ, ନଥିଲା ସମୟ ନଥିଲା ଆକଟ, ଥିଲା ସବୁ ପ୍ରେମ ତତ୍ତ୍ୱ। ମୁଁ ଯେ ନିଷ୍କପଟ ଜାଣିନଥିଲି, ବନ୍ଧୁ ଥିଲ ଛଳନାର, ଜାଣିଲା ବେଳକୁ ନଥିଲା ଯେ ପ୍ରେମ, ପ୍ରେମ ଥିଲା ଛଳନାର, ପ୍ରେମ ଥିଲା ଛଳନାର।
1: ଅନୁସନ୍ଧାନର ଆଖିରେ କଳ୍ପନାର ପୁଟ ସହ ସତ୍ୟ ଏବଂ ବାସ୍ତବତାର ଝଲକ ଦେଇ ଯେଉଁ ବନ୍ଧନଟିଏ ସୃଷ୍ଟି ହୁଏ ତାହା ହିଁ ତ ପ୍ରବନ୍ଧ। ସପ୍ରମାଣ ପ୍ରସଙ୍ଗ ବନ୍ଧନ ହେଲେ ପ୍ରବନ୍ଧ ହୁଏ। ଏଠି ତର୍କ ଥାଏ, ଚିନ୍ତା ଓ ଚେତନାର ମଞ୍ଜି ପୋତା ଯାଏ, ନିଷ୍କର୍ଷର ଉପାଦାନ ଖଞ୍ଜିବାକୁ ପଡ଼ୁଥିବାରୁ ପ୍ରାବନ୍ଧିକର ଗୁରୁତ୍ୱ ଯେତେ ବେଶୀ ମହତ୍ଵ ତଦନୁ ଉର୍ଦ୍ଧ୍ୱ। ଏ ମର୍ମରେ ଏଥର ଭେଟିବା ଜଣେ ଯୁବ ପ୍ରାବନ୍ଧିକଙ୍କୁ, ବାଲ୍ମୀକି କରୁଆ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ। କରୁଆ ଆଜ୍ଞା, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କର ପ୍ରବନ୍ଧଟିଏ କିଛି ସମୟ ପରେ ଆମର ଶ୍ରୋତାମାନେ ଶୁଣିବେ। ଏ ପ୍ରବନ୍ଧ ଲେଖିବା ପଛରେ ଆପଣଙ୍କର ମାନସିକତା କେମିତି ଥିଲା?
2: ଗୋଟିଏ ଆଧ୍ୟାତ୍ମିକ ଭାବ, ଆଉ ଆଧ୍ୟାତ୍ମିକ ଭାବ ମଧ୍ୟରେ ଗୋଟିଏ ନୂଆ ଦୃଷ୍ଟିଭଙ୍ଗୀ, ଏହି ବିଷୟଟିକୁ ନେଇକି ହିଁ ମୁଁ ଏହି ଲେଖାଟି ଲେଖିଥିଲି।
1: ଯେତେବେଳେ ମହାଭାରତକୁ ଆପଣ ଛୁଇଁଥିଲେ, ମହାଭାରତକୁ ନିଜର କରିବା ପାଇଁ ପାଖକୁ ଯାଇଥିଲେ, ସେତେବେଳେ କିଛି ସ୍ୱର ଶୁଭିଥିଲା କି ଆପଣଙ୍କୁ?
2: ନିଶ୍ଚିତ ଭାବରେ ହୃଦୟର ଅନ୍ତ ଭିତରୁ ଯେଉଁ ଗୋଟେ ସ୍ୱରଟି ଆସିଥିଲା, ଯେଉଁ ଗୋଟେ ଆହ୍ୱାନଟି ଆସିଥିଲା ଯେ ସାରଳା ମହାଭାରତକୁ ଗୋଟେ ନୂତନ ଭଙ୍ଗୀରେ ଚିତ୍ରିତ କରିବା ପାଇଁ, ନିଶ୍ଚିତ ଭାବରେ ଗୋଟେ ସ୍ୱରଟି ହୃଦୟ ଭିତରେ ଆସିଥିଲା।
1: ବେଳେବେଳେ ଅନେକ ସ୍ୱର ଚୁପଚାପ ଥାନ୍ତି, ବେଳେବେଳେ ଅନେକ ସ୍ୱର ଛାତି ଭିତରକୁ ଆପେ ଆପେ ପ୍ରବେଶ କରିଯାଆନ୍ତି। ଲେଖକଟିଏ ହିଁ ସେମାନଙ୍କୁ ଚିହ୍ନିପାରେ ଏବଂ ଜାଣିପାରେ, ସେମିତି କେବେ ହେଇଛି କି?
2: ଏମିତି ଅନେକ ଥର ହେଇଛି, ଅନେକ ଥର ହେଇଛି ବୋଲି ହିଁ ଅନେକ କଥା ଲେଖିପାରୁଛି, ନିଜକୁ ଆହୁରି ଆହୁରି ଗଢ଼ିପାରୁଛି।
1: ନିଜକୁ ଆହୁରି ଆହୁରି ଗଢ଼ିବା ଭିତରେ ଅନେକ ଶବ୍ଦ ଆପଣଙ୍କୁ ଛୁଅନ୍ତି, ଆପଣଙ୍କ ସହିତ ଖେଳନ୍ତି, ନାଚନ୍ତି, ବୁଲନ୍ତି। ସେ ଶବ୍ଦମାନଙ୍କର ତର୍କକୁ ଗଲେ ନିଜକୁ କେଉଁଠାରେ ଆପଣ ଠିଆ କରନ୍ତି?
2: ସେ ଶବ୍ଦଗୁଡ଼ିକର ତର୍କକୁ ଯଦି ଅନୁଧ୍ୟାନ କରିବା, ତାହେଲେ ସେ ସବୁର ମଝିରେ ମୁଁ ରହିଯାଏ। ଚାରିଆଡ଼େ ଶବ୍ଦମାନେ ବୁଲୁଥାନ୍ତି, କିଏ ସ୍ପର୍ଶ କରୁଥାନ୍ତି, କିଏ କାନରେ ଅନେକ କଥା କହିଦିଅନ୍ତି, ଆଉ ସେ କାନରେ କହିଥିବା କଥା ହିଁ କଲମ ମୁନରେ କେତେବେଳେ ଝରିପଡ଼େ ମୁଁ ବି ଜାଣିପାରେନି।
1: ଅଜଣା

0: ଅଶୁଣା ଏହା ହେଉଛି ଜଣେ ଲେଖକର ଜୀବନର ଦୁଇଟି ପାଖ। ଏ ଦୁଇଟି ପାଖକୁ ଯେ ଛୁଇଁପାରେ, ଯେ ହାତ ମୁଠାରେ ଧରିପାରେ, ତାର ଯାତ୍ରାଟା ଆକାଶ ଛୁଆଁ ହୋଇପାରେ। କେତେ ସତ, କେତେ ହଁ?
1: ହଁ, ନିଶ୍ଚିତ ଭାବରେ।
0: ସବୁ ହଁ ବେଳେବେଳେ ଦୃଢ଼ ହୋଇନଥାନ୍ତି, ସବୁ ହଁ ବେଳେବେଳେ ସତ କଥାକୁ ପ୍ରକଟ କରିନଥାନ୍ତି। ଏମିତି କିଛି ହଁ ଥାନ୍ତି ଯେଉଁ ହଁରେ ବହୁତ କଥା ଯୋଡ଼ି ହୋଇଥାଏ, ଅନେକ ଧାଡ଼ି ପରସ୍ପରକୁ ଆମ୍ପୁଡ଼ା ଆମ୍ପୁଡ଼ି ହୋଇ ଠିଆ କରାଇଥାନ୍ତି। ଆପଣ ଜଣେ ଅଧ୍ୟାପକ, ସାମ୍ନାରେ ଅନେକ ଛାତ୍ରଛାତ୍ରୀ ଥାନ୍ତି, ସେମାନଙ୍କ ମୁହଁରୁ ସାହିତ୍ୟର ଭାଷା କେମିତି ପଢ଼ନ୍ତି?
1: ଯେତେବେଳେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଛିଡ଼ା ହୋଇଯାଏ, ସେତେବେଳେ ନିଶ୍ଚିତ ଭାବରେ ଗୋଟେ ଗୁରୁ ହୋଇକି ଛିଡ଼ା ହୋଇଥାଏ। ଆଉ ସେ ଗୁରୁ ଭିତରେ, ନିଜ ଭିତରେ ଗୋଟେ ଛୁଆଟିକୁ ମଧ୍ୟ ମୁଁ ନିଜେ ଆବିଷ୍କାର କରେ। ତାଙ୍କ ସହିତ ମୋତେ ହସିବାକୁ ପଡ଼େ, ଖେଳିବାକୁ ପଡ଼େ।
0: ବାଲ୍ମୀକି କର୍ମା ବର୍ତ୍ତମାନର ସାରସ୍ୱତ ଜଗତରେ ଜଣେ ନୂଆ ପ୍ରତିଭା, ତେଣୁ ତାଙ୍କୁ ଯେଉଁମାନେ କାଖେଇଛନ୍ତି, ତାଙ୍କୁ ଯେଉଁମାନେ ପାଖରେ ବସେଇଛନ୍ତି, ସାଉଳିଛନ୍ତି, ଆଉଁସିଛନ୍ତି, ସେମାନେ ବାଲ୍ମୀକିଙ୍କୁ ଦେଖିଲେ ଗୋଟେ ନୂଆ ଉଦାହରଣ ଭାବେ ସ୍ୱୀକାର କରନ୍ତି। ଏଭଳି କିଛି କେବେ ଅନୁମାନ କରିଛନ୍ତି?
1: ନିଶ୍ଚିତ ଭାବରେ ଗୁରୁମାନଙ୍କର ଆଶୀର୍ବାଦ ଅଛି, ପ୍ରିୟଜନଙ୍କର ସ୍ନେହ ଅଛି। ମୋ ଗୁରୁମାନେ ସବୁବେଳେ ଆଶୀର୍ବାଦ କରନ୍ତି ମୋତେ ଦେଖିଲେ। ଯେତେବେଳେ ମୁଁ ନୂଆ ନୂଆ ପାଦ ଦେଉଥିଲି ସାହିତ୍ୟ ଜଗତରେ, ସମସ୍ତେ ଆଶୀର୍ବାଦ କରୁଥିଲେ, କହୁଥିଲେ କିଛି ଗୋଟେ କରିପାରିବ ତମେ ବୋଲି। ଆଜି ଯେତେବେଳେ କିଛି ଗୋଟେ କରିପାରେ, କିଛି ଗୋଟେ ନୂଆ ଲେଖାଟେ ଲେଖେ, କିଛି ଗୋଟେ ନୂଆ ଜିନିଷକୁ ନୂଆ ଭାବରେ ଭାବିପାରେ, ସେତେବେଳେ ଗୁରୁମାନେ ଖୁସି ହୋଇଆସିଛନ୍ତି, ଆହୁରି ଆହୁରି ଆଶୀର୍ବାଦ ଢାଳିଛନ୍ତି ମୋ ଉପରେ।
0: ପଢ଼ିବାଟାକୁ
1: ପଢ଼ିଲେ ହିଁ ଆଗକୁ ବଢ଼ିବା, ପଢ଼ିଲେ ହିଁ ନୂଆ କଥା ଭାବିପାରିବା, ପଢ଼ିଲେ ହିଁ ସମାଜକୁ, ଦେଶକୁ ଆମେ ପରିବର୍ତ୍ତନ କରିପାରିବା ଏବଂ ଦେଶକୁ ଆଗକୁ ଆଗେଇ ନେଇପାରିବା, ବିଶ୍ୱସ୍ତରରେ ଆମର ସାହିତ୍ୟକୁ ପହଞ୍ଚାଇ ପାରିବା।
0: ଓଡ଼ିଆ ଭାଷା ସାହିତ୍ୟ, କଳାହାଣ୍ଡି ଭାଷା ସାହିତ୍ୟ ଗୋଟେ ଛକରେ ସେମାନେ ଠିଆ ହୋଇଛନ୍ତି, ଗୋଟେ ମୋଡ଼ରେ ସେମାନେ ଅଛନ୍ତି, ସେମାନଙ୍କର ଭବିଷ୍ୟତକୁ ନେଇ କ'ଣ ସ୍ୱପ୍ନ ଦେଖନ୍ତି?
1: ଓଡ଼ିଆ ସାହିତ୍ୟ, କଳାହାଣ୍ଡି ସାହିତ୍ୟ ନିଶ୍ଚିତ ଭାବରେ ଗୋଟେ ଦ୍ୱନ୍ଦ୍ୱରେ ଛିଡ଼ା ହୋଇଛନ୍ତି, କିନ୍ତୁ ସେମାନଙ୍କୁ ଦ୍ୱନ୍ଦ୍ୱମୁକ୍ତ କରିକି ଗୋଟେ ଖୋଲା ଆକାଶରେ ଛାଡ଼ିବାର ଦାୟିତ୍ୱ ହେଲା ଆମ ଯୁବପିଢ଼ିମାନଙ୍କର। ଯେଉଁ ନୂଆ ପିଢ଼ି ଆସୁଛନ୍ତି, ସେମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା, ସେମାନଙ୍କୁ ସାହିତ୍ୟ ପଢ଼ିବା ପାଇଁ ପ୍ରେରଣା ଦେବା ଏବଂ ସାହିତ୍ୟର ଯେ ଭବିଷ୍ୟତ କେତେ ଉଜ୍ଜ୍ୱଳ, ସେ ଦିଗ ପ୍ରତି ସେମାନଙ୍କୁ ସଚେତନ କରିବା ଆମର କର୍ତ୍ତବ୍ୟ।
0: ଏବେ ପ୍ରବନ୍ଧର ପରିସରକୁ ଯିବାର ବେଳ। ନିଶବ୍ଦର ବି ଶବ୍ଦ ଥାଏ, ନିଶ୍ଚଳ ବି ଚଳମାନ ହୋଇପାରେ, ନିର୍ଜୀବ ବି ଏକ ଚରିତ୍ର ହୋଇ ଗତିଶୀଳ କରାନ୍ତି ଲେଖକୀୟତାକୁ। ରାମାୟଣ ପୃଥିବୀର ସର୍ବଶ୍ରେଷ୍ଠ ଗ୍ରନ୍ଥ, ବାଲ୍ମୀକିଙ୍କୁ ରାମାୟଣିତ କରିଥିଲା ପ୍ରଥମ କବି। ରାମାୟଣର ସବୁ ଚରିତ୍ର ଏକ ଏକ କଥାକୁହା ସମ୍ବିଧାନ, ଆଉ ମହାଭାରତର ଏମିତି କିଛି ପ୍ରଶ୍ନବାଚୀକୁ ନେଇ ଯେଉଁମାନଙ୍କୁ ସମୟ ନିରବ କରିଦେଇଛି ସେମାନଙ୍କୁ ନେଇ ଏବର ପ୍ରବନ୍ଧ।
1: ସାରଳା ମହାଭାରତର ସ୍ୱର୍ଗାରୋହଣ ପର୍ବରେ ଅଣମାନବୀୟ ଚରିତ୍ର ଉତ୍ତର ଆଧୁନିକ କାଳର ଓଡ଼ିଆ ସାହିତ୍ୟ ଜଗତରେ ବିଶେଷ ସ୍ଥାନ ଗ୍ରହଣ କରିଛି ଅଣମାନବୀୟ ଚରିତ୍ରର ସଂଯୋଜନା ଏବଂ ତାର ମହତ୍ଵ ବୃଦ୍ଧି। ଗଳ୍ପ, ଉପନ୍ୟାସ, ନାଟକ ତଥା କବିତା ମାଧ୍ୟମରେ ସ୍ରଷ୍ଟାମାନେ ଅଣମାନବୀୟ ଚରିତ୍ରର ସଂଯୋଜନା କରି ସେଥିରେ ଭରି ଦେଇଛନ୍ତି ଜୀବନ। ସେହି ଚରିତ୍ରଗୁଡ଼ିକ ପ୍ରସଙ୍ଗ ଅନୁସାରେ ନିଜ ନିଜ ପ୍ରତିନିଧିତ୍ୱ କରି ଅନେକ ସମୟରେ ମଣିଷକୁ କରିଛନ୍ତି ସାହାଯ୍ୟ, ପୁଣି କେତେବେଳେ ଦେଇଛନ୍ତି ସୁନ୍ଦର ସୁନ୍ଦର ବାର୍ତ୍ତା। ସାଧାରଣ ମଣିଷ ତା ସରଳ ଅଥବା ଆଭିଜାତ୍ୟ ଜୀବନରେ ଅନେକ ଅଣମାନବୀୟ ଚରିତ୍ରର ସଂସ୍ପର୍ଶରେ ଆସେ, ସେମାନଙ୍କ ସହ ହସେ, ଖେଳେ, କାନ୍ଦେ, ପୁଣି ସେମାନଙ୍କୁ ଆଧାର କରି ବଞ୍ଚିବା ବି ଶିଖେ। ତେଣୁ ଅଣମାନବୀୟ ଚରିତ୍ରଗୁଡ଼ିକର ଭୂମିକା ମଣିଷ ଜୀବନରେ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ, ଆଉ ସେଇଥିପାଇଁ ହିଁ ସାହିତ୍ୟ ସ୍ରଷ୍ଟା ମଣିଷ ସମାଜକୁ ଚିତ୍ରିତ କରିବା ସହ ଅଣମାନବୀୟ ଚରିତ୍ରମାନଙ୍କୁ ମଧ୍ୟ ଅବିଚ୍ଛିନ୍ନ ଅଙ୍ଗ ଭାବରେ ସାହିତ୍ୟ ଭିତରେ ସ୍ଥାନ ଦେଇଛନ୍ତି। ଏହି ଅଣମାନବୀୟ ଚରିତ୍ରଗୁଡ଼ିକର ବହୁଳ ବ୍ୟବହାର ସାରଳା ଦାସଙ୍କ ଓଡ଼ିଆ ମହାଭାରତରେ ଲକ୍ଷ୍ୟ କରାଯାଏ। ସାରଳା ଦାସ ଜନସାଧାରଣଙ୍କ ଜୀବନ ସହିତ ଦୈନନ୍ଦିନ ଜୀବନରେ ମଣିଷ ଯେଉଁ ଅଣମାନବୀୟ ଚରିତ୍ରଗୁଡ଼ିକର ସଂସ୍ପର୍ଶରେ ଆସେ ସେହି ସବୁକୁ ନିଜ ସୃଷ୍ଟି ମଧ୍ୟରେ ସ୍ଥାନ ଦେଇଛନ୍ତି, ଫଳରେ ତାଙ୍କ ମହାଭାରତରେ ମାନବୀୟ ଏବଂ ଅଣମାନବୀୟ ଚରିତ୍ର ମଧ୍ୟରେ ପାରସ୍ପରିକ ସମ୍ପୃକ୍ତି ଏକ ଅନିବାର୍ଯ୍ୟ ଅଙ୍ଗ ଭାବରେ ବିବେଚିତ ହୋଇପାରିଛି। ଜଳ ମଧ୍ୟରେ ଜୀବନ ଦର୍ଶନ ଧାରାଟି ଆମ ସଂସ୍କୃତିରେ ପ୍ରାଚୀନ କାଳରୁ ରହିଆସିଛି। ସେଦିନ ଜଳ ମଧ୍ୟରେ ଜୀବନର ଉପସ୍ଥିତିର ଜୀବନ୍ତ ଉଦାହରଣ।

ଆମନ୍ତ୍ରଣ ଦେଇଥିଲେ ଭକ୍ତ ପ୍ରହ୍ଲାଦ ପିତା ହିରଣ୍ୟକଶ୍ୟପଙ୍କୁ। ସେହିପରି ସାରଳା ଦାସ ମଧ୍ୟ ନିଜ ମହାଭାରତରେ ଭରିଦେଇଛନ୍ତି ଅନେକ ଜଡ଼ବସ୍ତୁ ମଧ୍ୟରେ ଜୀବନ। ସ୍ୱର୍ଗାରୋହଣ ପର୍ବର ସୁବର୍ଣ୍ଣଚୂଡ଼ି ପ୍ରସଙ୍ଗରେ ଏହାର ଏକ ବିଶେଷ ଭୂମିକା ରହିଥିବାର ଦେଖାଯାଏ। ବେଦପୁର ନଗରର ସୁରେଶ୍ୱର ବ୍ରାହ୍ମଣର କ୍ଷେତରେ ତଳପା ନାମକ କୃଷକଟି କାମ କରେ। କୋଦାଳରେ ଭୂମିକୁ ସମତୁଲ କରିବା ସମୟରେ କୃଷକଟି ଏକ ରତ୍ନଜାଲି ପାଏ। ଯେହେତୁ ସେହି ରତ୍ନଜାଲିଟି ତା ଭୂସ୍ୱାମୀର କ୍ଷେତରେ ପାଇଛି, ତେଣୁ ସେ ତା ଭୂସ୍ୱାମୀକୁ ସେହି ରତ୍ନଜାଲି ପ୍ରଦାନ କରେ। ଯେହେତୁ କୃଷକ ତା ଶ୍ରମବଳରେ ସେହି ଜାଲିଟି ପାଇଛି, ତେଣୁ ସେହି ରତ୍ନଜାଲିରେ କୃଷକର ହିଁ ଅଧିକାର ଅଛି ବୋଲି ସୁରେଶ୍ୱର ବ୍ରାହ୍ମଣ ରତ୍ନଜାଲି ନେବା ପାଇଁ ମନା କରିଦିଏ। ଏଭଳି ଅନେକ ତର୍କ ବିତର୍କ ପରେ ମଧ୍ୟ ରତ୍ନଜାଲିର ଅଧିକାରୀ କିଏ ନିର୍ଣ୍ଣୟ କରିହୁଏ ନାହିଁ। ତେଣୁ ଦୁହେଁ ରାଜା ଯୁଧିଷ୍ଠିର ପାଖକୁ ଯାଆନ୍ତି ରତ୍ନଜାଲିକୁ ଧରି। ଯୁଧିଷ୍ଠିରଙ୍କ ପାଖରେ ଉଭୟ ବ୍ରାହ୍ମଣ ଓ କୃଷକ ସମାନ ଯୁକ୍ତି ବାଢ଼ନ୍ତି। ଯୁଧିଷ୍ଠିର ଏଭଳି ପରିସ୍ଥିତି କାହିଁକି ହେଉଛି ଜାଣିବା ପାଇଁ ସହଦେବଙ୍କୁ ପରାମର୍ଶ ମାଗନ୍ତି। ଏଭଳି ପରିସ୍ଥିତିରେ କାରଣ ଦର୍ଶାଇବାକୁ ଯାଇ ସହଦେବ କୃଷ୍ଣଙ୍କ ମୃତ୍ୟୁ ପରେ କଳି ଆଗମନର ସଙ୍କେତ ଦିଅନ୍ତି। ସହଦେବଙ୍କ ଆଜ୍ଞାରେ ବନ୍ଧନ ପଡ଼ିଥିବା କଳି ମୁକ୍ତ ପାଏ ଏବଂ ସଙ୍ଗେ ସଙ୍ଗେ ରତ୍ନଜାଲି ନେବା ପାଇଁ ବ୍ରାହ୍ମଣ ଓ କୃଷକ ପରସ୍ପର ମଧ୍ୟରେ ଟଣାଓଟରା ହୁଅନ୍ତି। ଏହି ପ୍ରସଙ୍ଗରେ ରତ୍ନଜାଲି ହେଉଛି ଘଟଣା ବିନ୍ୟାସର କେନ୍ଦ୍ର। ରତ୍ନଜାଲି ହିଁ ସମସ୍ୟା ସୃଷ୍ଟି କରିଛି ଏବଂ କଳିର ପ୍ରଭାବ କିପରି ତାକୁ ସେ ଦର୍ଶାଇଛି। ସାରଳା ଦାସ କଳି ଆଗମନରେ ଭବିଷ୍ୟତ ସମାଜର ଦୃଶ୍ୟ ଯୁଧିଷ୍ଠିରଙ୍କୁ ଦେଖାଇବାକୁ ଯାଇ ରତ୍ନଜାଲିର ଅବତାରଣା କରିଛନ୍ତି। ସତେ ଯେମିତି ରତ୍ନଜାଲି ଏଠାରେ ଏକ ଜୀବନ୍ତ କାରକ। ସେ ଆବିର୍ଭାବ ହେଉଛି ଧରାଗର୍ଭରୁ, ଆସୁଛି ମାନବ ସମାଜ ଭିତରକୁ, ଏକ ସମସ୍ୟାର ସୂତ୍ରପାତ କରାଉଛି, ପୁଣି ସମସ୍ୟାକୁ ଶୀର୍ଷ ଆଡ଼କୁ ଗତି କରି ଏକ ସଙ୍କେତ ପ୍ରଦାନ କରୁଛି। ତେଣୁ ରତ୍ନଜାଲିକୁ ଏଠାରେ ଅଣମାନବୀୟ ଚରିତ୍ର ଭାବେ ଗ୍ରହଣ କରାଯାଇପାରେ। ଆରଡ଼େକ ଦୈତ୍ୟବଧ ପ୍ରସଙ୍ଗରେ ମଧ୍ୟ ଅଣମାନବୀୟ ଚରିତ୍ରର ଗୁରୁତ୍ୱ ପରିଲକ୍ଷିତ ହୁଏ। ପ୍ରାଚୀ ନଦୀରେ ସ୍ନାନ ସମୟରେ ଜଳ ମଧ୍ୟରୁ ଯୁଧିଷ୍ଠିର ମାଧବଙ୍କ ପ୍ରତିମାକୁ ପାଆନ୍ତି। ସେହି ପ୍ରତିମାର ପୂଜା ସମୟରେ ଆରଡ଼େକ ଦୈତ୍ୟ ପାଣ୍ଡବଙ୍କୁ ଯୁଦ୍ଧ ପାଇଁ ଡାକରା ଦିଏ, ଫଳରେ ଭୀମ ଓ ଦୈତ୍ୟ ମଧ୍ୟରେ ଏକ ବିରାଟ ଧରଣର ଯୁଦ୍ଧ ହୁଏ। ଭୀମଙ୍କ ବାରମ୍ବାର ପ୍ରହାର ସତ୍ତ୍ୱେ ଆରଡ଼େକ ଦୈତ୍ୟ ମୃତ୍ୟୁବରଣ କରେ ନାହିଁ। ଫଳରେ ଆକାଶବାଣୀରେ ଶୁଣାଯାଏ ଯେ ମାଧବଙ୍କ ପ୍ରତିମା ସ୍ପର୍ଶ ପରେ ହିଁ ଦୈତ୍ୟର ମୃତ୍ୟୁ ସମ୍ଭବ। ତେଣୁ ଯୁଧିଷ୍ଠିର ଆରଡ଼େକ ମୁଣ୍ଡରେ ସେହି ମାଧବ ପ୍ରତିମାକୁ ସ୍ପର୍ଶ କରାଇବା ପରେ ହିଁ ଦୈତ୍ୟର ମୃତ୍ୟୁ ଘଟିଛି। ଏଠାରେ ମାଧବଙ୍କ ମୂର୍ତ୍ତିକୁ ସ୍ୱୟଂ ନାରାୟଣଙ୍କ ସ୍ୱରୂପ ବୋଲି ବିଚାର କରିଛନ୍ତି ଆଦିକବି। ଆରଡ଼େକର ମୃତ୍ୟୁ ପାଇଁ ମାଧବଙ୍କ ପ୍ରତିମାଟିକୁ ଜଳରୁ ପାଇଛନ୍ତି ଯୁଧିଷ୍ଠିର ଏବଂ ସେହି ପ୍ରତିମାଟିକୁ ମାଧ୍ୟମ କରି ସମସ୍ୟାର ସମାଧାନ କରିଛନ୍ତି ସେ ନିଜେ। ତେଣୁ ଏହି ପ୍ରସଙ୍ଗରେ ଅଣମାନବୀୟ ମାଧବଙ୍କ ମୂର୍ତ୍ତିଟି ହିଁ କେନ୍ଦ୍ରୀୟ ଚରିତ୍ର ଅଟେ। କେଉଁ ପ୍ରାଚୀନ କାଳରୁ ପଶୁପକ୍ଷୀଙ୍କୁ ନେଇ ବିଶ୍ୱର ବିଭିନ୍ନ ଭାଷାରେ ସାହିତ୍ୟ ରଚନା କରାଯାଇଛି? ସର୍ବପ୍ରଥମେ ପଶୁପକ୍ଷୀଙ୍କୁ ଚରିତ୍ର ଭାବରେ ଗ୍ରହଣ କରିଥିଲେ ପାଶ୍ଚାତ୍ୟ ଜଗତରେ ଗ୍ରୀସ୍ ଦେଶର ଫେବଲ ସମ୍ରାଟ ଇସପ୍, ପ୍ରାଚ୍ୟ ଦେଶରେ ପଞ୍ଚତନ୍ତ୍ର ରଚୟିତା ବିଷ୍ଣୁ ଶର୍ମା ଓ ଓଡ଼ିଆ ସାହିତ୍ୟରେ ଆଦିକବି ସାରଳା ଦାସ ସେହି ଧରଣର ପ୍ରୟୋଗ କରିଛନ୍ତି। ଯଦିଓ ଓଡ଼ିଆ ଲୋକ ସାହିତ୍ୟରେ ପଶୁପକ୍ଷୀଙ୍କୁ ନେଇ ଅନେକ କାହାଣୀ ସମାଜରେ ପ୍ରଚଳିତ ଥିଲା, ମାତ୍ର ଲିଖିତ ଓଡ଼ିଆ ସାହିତ୍ୟକୁ ଲକ୍ଷ୍ୟ କଲେ ଆଦ୍ୟ ସୃଷ୍ଟି ସାରଳା ମହାଭାରତରେ ହିଁ ପ୍ରଥମେ ଅଣମାନବୀୟ ଚରିତ୍ରର ବ୍ୟବହାର ହୋଇଛି। ଧର୍ମ ଉପରେ ଅଧର୍ମର ଆଧିପତ୍ୟକୁ ଦର୍ଶାଇବାକୁ ଯାଇ କବି କଳିର ବୃଷଭ ପ୍ରତି ଅତ୍ୟାଚାର ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି। କଳିର ଆଗମନରେ ଧର୍ମ ଭୟଭୀତ ହୋଇ ବୃଷଭ ରୂପ ଧାରଣ କରନ୍ତି, କିନ୍ତୁ କଳି ସେହି ବୃଷଭକୁ ଚିହ୍ନିପାରି ତାର ତିନୋଟି ଗୁଡ଼କୁ ଛେଦନ କରି ଅନେକ ଅତ୍ୟାଚାର କରିଛି। ବୃଷଭ ଏହି ଅତ୍ୟାଚାରକୁ ସହି ନ ପାରି ବହୁତ କାନ୍ଦିଛି। ପରେ ରାଜା ପରୀକ୍ଷିତ ଏହି ଦୃଶ୍ୟକୁ ଦେଖି କଳିଠାରୁ ବୃଷଭକୁ ମୁକ୍ତ କରିଛନ୍ତି ଏବଂ କଳିକୁ ରହିବା ପାଇଁ ମଦ ଗଞ୍ଜାଇରେ ସ୍ଥାନ ଦେଇଛନ୍ତି। କବି ଅଣମାନବୀୟ ଚରିତ୍ର ବୃଷଭ ମାଧ୍ୟମରେ ଧର୍ମର ଦୟନୀୟ ଅବସ୍ଥାକୁ ଚିତ୍ରଣ କରି ପ୍ରସଙ୍ଗଟିକୁ ବେଶ ମର୍ମସ୍ପର୍ଶୀ କରିପାରିଛନ୍ତି। ସାରଳା ଦାସ ତାଙ୍କ ମହାଭାରତର ସ୍ୱର୍ଗାରୋହଣ ପର୍ବରେ କଳିର ବହୁଳ ବର୍ଣ୍ଣନା କରିଛନ୍ତି। ସୁବର୍ଣ୍ଣ ଚୂଡ଼ି ପ୍ରସଙ୍ଗରେ ଅର୍ଜୁନର କଳିକୁ ବନ୍ଧନ ବିଷୟ ହେଉ, କିମ୍ବା ବୃଷଭ ଓ କଳି ପ୍ରସଙ୍ଗରେ ପରୀକ୍ଷିତ କଳିକୁ ଆବାସ ପ୍ରଦାନ କରିବା ବିଷୟ ହେଉ, ଏପରି ଅନେକ ସ୍ଥଳରେ କଳି ବିଷୟରେ ବର୍ଣ୍ଣନାର ଆଧିକ୍ୟ ଦେଖାଯାଏ। ଏଠାରେ ବିଚାର କରିବା ବିଷୟ ଏହା ଯେ କଳି ହେଉଛି ଏକ କାଳ ବା ଯୁଗ ବା ସମୟର ପ୍ରତୀକ, ତେଣୁ ଏଠାରେ କଳିକୁ ମଧ୍ୟ ଏକ ଅଣମାନବୀୟ ଚରିତ୍ର ଭାବେ ଗ୍ରହଣ କରାଯାଇପାରେ। ସ୍ୱର୍ଗାରୋହଣ ପର୍ବର ଶେଷ ଆଡ଼କୁ ଏକ ଚମତ୍କାର ପ୍ରସଙ୍ଗର ପରିକଳ୍ପନା କରିଛନ୍ତି ସାରଳା ଦାସ। ଶ୍ୱାନ

0: ବ୍ୟାଘ୍ର ପ୍ରସଙ୍ଗ ମାଧ୍ୟମରେ ସେ ଦ୍ୱନ୍ଦ୍ୱ ମଧ୍ୟରେ ରହି ଯୁଧିଷ୍ଠିରଙ୍କ ଧର୍ମନିଷ୍ଠତା ବା କର୍ତ୍ତବ୍ୟ ପରାୟଣତାକୁ ଦର୍ଶାଇଛନ୍ତି। ପତ୍ନୀଙ୍କ ସହ ଚାରି ଭାଇଙ୍କ ପାଦସ୍ଖଳନ ଓ ମୃତ୍ୟୁ ପରେ ଏକା ହୋଇ ପଡ଼ନ୍ତି ଯୁଧିଷ୍ଠିର। ମାତ୍ର ସମ୍ପୂର୍ଣ୍ଣ ଯାତ୍ରାରେ ସାଥୀ ହୋଇ ରହିଥାଏ ଏକ ଶ୍ୱାନ। ସେହି ଶ୍ୱାନକୁ ଯେତେବେଳେ ବ୍ୟାଘ୍ରଟିଏ ଖାଇବା ପାଇଁ ଆକ୍ରମଣ କରେ, ସେତେବେଳେ ସମସ୍ୟାର ସମାଧାନ ସଙ୍ଗେ ସଙ୍ଗେ କରିପାରନ୍ତି ନାହିଁ ଯୁଧିଷ୍ଠିର। ତାଙ୍କ ସହଚର ହୋଇଥିବା ଶ୍ୱାନର ଜୀବନ ବଞ୍ଚାଇବା ପାଇଁ ପରମ କର୍ତ୍ତବ୍ୟ ହୋଇଥାଏ ତେଣୁ ଶେଷରେ ଯୁଧିଷ୍ଠିର ବ୍ୟାଘ୍ର ପାଖରେ ନିଜକୁ ବଳି ଦେବା ପାଇଁ ଆଗେଇ ଆସନ୍ତି। ଶେଷ ସମୟ ପର୍ଯ୍ୟନ୍ତ ଯୁଧିଷ୍ଠିରଙ୍କ ଧର୍ମପରାୟଣ ଓ କର୍ତ୍ତବ୍ୟ ନିଷ୍ଠାର ପରିଚୟ ଦେବାକୁ ଯାଇ ସାରଳା ଦାସ ବ୍ୟାଘ୍ର ଓ ଶ୍ୱାନ ଅଣମାନବୀୟ ଚରିତ୍ର ଦୁଇଟିର ଅବତାରଣା କରିଛନ୍ତି। ସାରଳା ମହାଭାରତ ସ୍ୱର୍ଗାରୋହଣ ପର୍ବଟି ମାନବୀୟ ଚରିତ୍ରମାନଙ୍କ ଦ୍ୱାରା ଯେତିକି ବଳିଷ୍ଠ, ଅଣମାନବୀୟ ଚରିତ୍ରମାନଙ୍କ ଦ୍ୱାରା ମଧ୍ୟ ସେତିକି ସୁଦୃଢ଼। ବିଭିନ୍ନ ପ୍ରସଙ୍ଗର ସଫଳତା ନିର୍ଭର କରିଛି ଏହି ଅଣମାନବୀୟ ଚରିତ୍ରମାନଙ୍କ ଉପରେ। କେବଳ ସ୍ୱର୍ଗାରୋହଣ ପର୍ବକୁ ହିଁ ଅଧିକ ଗୁରୁତ୍ୱ ଦେଇ ବିଚାର କଲେ ଏଠାରେ ଅନେକ ଅଣମାନବୀୟ ଚରିତ୍ରର ବର୍ଣ୍ଣନା ହୋଇଛି। ଏହି ପର୍ବରେ କେଉଁ ଅଣମାନବୀୟ ଚରିତ୍ରର ଉଲ୍ଲେଖ ଅଧିକ ହୋଇଥିବା ବେଳେ କେଉଁ ଅଣମାନବୀୟ ଚରିତ୍ରର ଭୂମିକା କମ୍ ସମୟ ପାଇଁ ଦେଖାଯାଏ। ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ବ୍ରହ୍ମାଙ୍କ ଠାରୁ ଦେବତା, ମଣିଷ ଓ ରାକ୍ଷସର ଜନ୍ମ ହୋଇଛି। ଅର୍ଥାତ୍ କହିବାର ଉଦ୍ଦେଶ୍ୟ ହେଉଛି, ମଣିଷ ସମ୍ପୂର୍ଣ୍ଣ ଭାବେ ଦେବତା ଓ ରାକ୍ଷସଙ୍କ ଠାରୁ ଭିନ୍ନ। ଅଣମାନବୀୟ ଚରିତ୍ର କ୍ଷେତ୍ରରେ ଏହି ଦେବତା ଓ ରାକ୍ଷସ ତଥା ମୃତ ଆତ୍ମାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରେ। ତେଣୁ କଥା ପ୍ରସଙ୍ଗରେ ସ୍ୱର୍ଗାରୋହଣ ପର୍ବରେ ଚିତ୍ରିତ ହୋଇଥିବା ବ୍ରହ୍ମା, ଇନ୍ଦ୍ର, ଅଗ୍ନିଦେବ, ଧର୍ମଦେବ, କୃତିବାସ ଓ କୀର୍ତ୍ତିବାସ ଦୈତ୍ୟ, ଆରଡ଼ିକ ଦୈତ୍ୟ ତଥା ଡାକେଶ୍ୱରୀ ଦେବୀ ଆଦି ଚରିତ୍ରଙ୍କୁ ଅଣମାନବୀୟ ଚରିତ୍ର ଭାବେ ଗ୍ରହଣ କରାଯାଇପାରେ। ଏହିପରି ସମଗ୍ର ମହାଭାରତରେ ସାରଳା ଦାସ ଅଣମାନବୀୟ ଚରିତ୍ରମାନଙ୍କ ସଂଯୋଜନା କରିଛନ୍ତି। ତାଙ୍କର ସଂଯୋଜିତ ଅଣମାନବୀୟ ଚରିତ୍ରଗୁଡ଼ିକର ନିଜର ଚାରିତ୍ରିକ ବିଶ୍ୱତ୍ୱକୁ ବେଶ୍ ପ୍ରତିପାଦନ କରିପାରିଛନ୍ତି। କେବଳ ଯେ ଉତ୍ତର ଆଧୁନିକ ସାହିତ୍ୟ ଅଣମାନବୀୟ ଚରିତ୍ରକୁ ବିଶେଷ ଗୁରୁତ୍ୱ ଦେଇଛି ତାହା ନୁହେଁ, ବରଂ ଆଦ୍ୟ ସୃଷ୍ଟି ଓଡ଼ିଆ ମହାଭାରତ ମଧ୍ୟ ଏହି ଅଣମାନବୀୟ ଚରିତ୍ରମାନଙ୍କ ଭୂମିକା ଅତ୍ୟନ୍ତ ବଳିଷ୍ଠ ଅଟେ। ନିଜ ମହାଭାରତ ମଧ୍ୟରେ ଶତଶତ ଅଣମାନବୀୟ ଚରିତ୍ର ସଂଯୋଜନା କରି ମହାଭାରତକୁ ଏକ ଜୀବନ୍ତ ଗ୍ରନ୍ଥ ରୂପରେ ପରିଣତ କରିଦେଇଛନ୍ତି ଶୂଦ୍ରମୁନି ସାରଳା ଦାସ। ସେଇଥିପାଇଁ ହିଁ ଓଡ଼ିଆ ଜନସମାଜ ସହିତ ଓଡ଼ିଶା ବାହାରର ଜନଜୀବନରେ ମଧ୍ୟ ସାରଳା ମହାଭାରତ ଏକ ଜୀବନ୍ତ ପବିତ୍ର ଗ୍ରନ୍ଥ ଭାବରେ ପ୍ରତିଷ୍ଠିତ ହୋଇପାରିଛି।
1: ସୀମାଞ୍ଚଳ ନାଗଙ୍କ ଜନ୍ମ 1953 ଅଗଷ୍ଟ 4, ଅଗଷ୍ଟ 11 1906 କାହ୍ନୁଚରଣ ମହାନ୍ତିଙ୍କ ଜନ୍ମଦିନ, 1962 ଅଗଷ୍ଟ 13 ଡକ୍ଟର ଦାଶରଥି ଆଚାର୍ଯ୍ୟଙ୍କ ଜନ୍ମଦିନ, ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ 2018 ଅଗଷ୍ଟ 16, ସଚ୍ଚିଦାନନ୍ଦ ରାଉତରାୟଙ୍କ ତିରୋଧାନ ଦିବସ 2004 ଅଗଷ୍ଟ 21, 1938 ଅଗଷ୍ଟ 23 କୁନ୍ତଳକମିଲ ସାବତଙ୍କ ତିରୋଧାନ ଦିବସ। ସାରସ୍ୱତ ସ୍ରଷ୍ଟାଙ୍କୁ ଗୁଞ୍ଜନର ପ୍ରଣାମ। ଯିବା ଆସିବା ଚାଲିଛି ଚାଲିବ ଅହରହ ଅହର୍ନିଶ, ଦେବା ନେବା ଚାଲେ ପରୋକ୍ଷ ପ୍ରତ୍ୟକ୍ଷ ମାସ ମାସ ବର୍ଷ ବର୍ଷ, ଫୁଲଟେ ଫୁଟିଲେ ମହକେଇ ଉଠାଇ ସଜ ସଜ ମଧୁବାସ, ଘଣ୍ଟାରେ ଗୋଟାଏ ହେବାକୁ ବସିଲେ ଗୁଞ୍ଜନ ଅବଧି ଶେଷ। ମାନସ ରଞ୍ଜନ ପ୍ରହରାଜଙ୍କ କବିତା, ବାଲ୍ମୀକି କରୁଆଙ୍କ ପ୍ରବନ୍ଧ ଶୁଣିଲେ ଆପଣ ମନ କଥା ସହ ଆମକୁ ଉତ୍ସାହ ସକାଶେ ଦିଅନ୍ତୁ ଏଥର କଲମ। ଚିଠି ପାଇଛୁ ମାରଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା 766-001 ଜିଲ୍ଲା କଳାହାଣ୍ଡି, ହ୍ୱାଟ୍ସଆପ୍ ମାଧ୍ୟମରେ ମତ ଦେବା ପାଇଁ 8895-99-41-43। ପ୍ରଯୋଜକ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପକ ବିରଞ୍ଚି ନାରାୟଣ ମୁନ୍। ଆପଣଙ୍କ ସର୍ବମଙ୍ଗଳ ମନାସି ଉଠୁଛୁ। ନମସ୍କାର, ଜୁହାର।

0: An overnight attacks across Ukraine. According to regional governor Ivan Fedorov, in Zaporizhia, 6 people were killed and 19 injured. In tennis, Canadian Open 2026, former world number one Iga Swiatek stormed into the semifinals with a 6-2, 6-1 win over Russia's Diana Schneider. Benchmark domestic equity indices were trading around 0.5% lower in afternoon trade today. The Sensex lost 413 points to 78,130, while the Nifty dipped 133 points to 24,451 when reports last came in. And with that, we end.
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚାଷର କଥା
2: ଆଜିକାଲି ପାନ୍ ବର୍ଷା ଯେନ୍ତା ହଉଛେ ଯେ ଚାଷବାସ ଆର୍ ବନେବୁନା କରି ନେଇ ହେବାର୍ ନା ହେଥିର୍ଲାଗି ଖାଲି ଧାନ ଚାଷ ଉପରେ ନେ ଭରସା ନେଇ କରି କରି ଅଲଗା ଅଲଗା ଚାଷମାନେ କର୍ବାକେ ପଡ଼୍ବା ଯେନ୍ତାକି ମାଛ ଚାଷ ଇତାର୍ ଲାଗି ପାନ୍ କାନ୍କେ ଜଗ୍ବାକେ ନେଇ ପଡ଼େ ବନ୍ଦ ଗୁଟେ ଖିଗଲେ ହେଲା ମାଛ ଚାଷ କରବାର୍ ଲାଗି ବେଶୀ ମେହନତ ବି କରବାକେ ନେଇ ପଡ଼େ ଆରୁ ମାଛକେ ବିକି କରି ଆମେ ଅଧିକା ଲାଭ ବି ପାଇପାର୍ମା ମାତ୍ର କ ଠିକ୍ ହିସାବରେ ଲାଭ ପାଇବାର୍ ଲାଗି ହେଲେ ମାଛମାନଙ୍କର ଠିକ୍ କରି ଦେଖରେଖ କର୍ବାକେ ପଡ଼୍ବା ଦେଖରେଖ ବେଲେ ସେମାନଙ୍କେ ଖାନା ଭଲ କରିଦେମା ବନ୍ଧର ପାନ୍କେ ସଫାସୁତୁରା ରଖ୍ମା ଆର୍ ସବୁଠାନୁ ବଡ଼ କଥା ହଉଛେ ସେମାନଙ୍କେ ଧରୁଥିବାର ରୋଗମାନଙ୍କେ ଠିକ୍ ସମୟରେ ଜାଣିକରି ତାକେ ଛଡ଼ାବାର ବ୍ୟବସ୍ଥା କର୍ମା ବେଲେ ବେଲେ ମାଛମାନଙ୍କେ ଖାନାର କମି ହେଲେ କି ତାଙ୍କର ଚାରାଡ଼ର ପରିବେଶ ବଦଳିଲେ ବି ସେମାନଙ୍କର ଦେହିନେ ରୋଗ ଜୀବାଣୁମାନେ ସମିକରି ରୋଗ କରିଥିସନ୍ ମାଛମାନଙ୍କେ ରୋଗ ଧରବାର ଖୁବ୍ ଗୁଡ଼ା କାରଣ ଅଛେ ସେ ଭିତରୁ ଗୋଟେ ହେଲା ମଇଲା ପାନ୍ ମାଛ ଛାଡ଼ିଲା ବନ୍ଦକେ ଯଦି ବାହାରୁ ନାଲିମାନଙ୍କର ପାନ୍ ସମଲା କି କାଇଁ କାଇଁଟା ପଡ଼ିକରି ସେଥିରେ କୁହିଗଲା ବେଲେ ପାନ୍ଟା ଖରାପ ହେଇଯାଏସି ବେଲେ ବେଲେ ଆମେ ନେଇ ଜାଣିକରି ବନ୍ଧର ଯେତ୍କି ପାନ୍ ଅଛେ ସେଇ ହିସାବରେ ମାଛ ଜାଲାନି ଛାଡ଼ିକରି ଅଧିକ ଛାଡ଼ି ଛୁଡ଼ା ଦେସୁଁ ଇଥିର୍ ଲାଗି ପୁଣି ମାଛମାନ୍କେ ଜଲ୍ଦି ରୋଗ ଧର୍ସି ଆମର ଅଜାନ୍ତେ ଯଦି ରୁଗିଆ ଜାଲା ପ୍ରଥମନୁ ଏକା ବନ୍ଧରେ ଛାଡ଼ି ହେଇଯାଇଛେ ବେଲେ ବି ଅଲଗା ଜାଲାମାନ୍କେ ବି ଏ ରୋଗଟା ଡେଗାସି ବନ୍ଧର ପାନ୍ଟା ଅଧିକ ତପୁଥିଲେ କି ନହେଲେ ଅଧିକ ଅମଲ କି କ୍ଷାର ଭାଗ ଯଦି ପାନ୍ରେ ମିଶିଛେ ବେଲେ ବି ମାଛମାନ୍କେ ରୋଗ ହେସି ଆମେ ଯେତେବେଲେ ଜୈବିକ କି ରାସାୟନିକ ସାର ଦଉଛୁଁ ଧ୍ୟାନ ଦେମା ଯେ ସେଟା ଦରକାର ଠାନୁ ଅଧିକ ନେଇ ହେବାର କଥା ମାଛମାନ୍କେ ସବୁ ଖାନା ସମାନ ସମାନ ମାପେ ନେଇଦେଲେ ବି ସେମାନଙ୍କର ଦେହିପାକ ଖରାପ ହେଇଯାଏସି ତ ମାଛମାନ୍କେ ଯଦି ଆମେ ବାହାରୁ ଖାନା ଯୋଗାଉଛୁ ସବୁବେଳେ ସୁଷମ ଖାନା ଏକା ଦେମା ଯେନ୍ଠାନୁ କି ସେମାନେ ସବୁ ଖାଦ୍ୟ ଠିକ୍ ହିସାବରେ ପାଇପାରିବେ କେନ୍ସି ଖାଦ୍ୟର ବି କମି ନେଇ ରହିବା ଏଇଟା ତ ଗଲା ମାଛକେ କାଁ କାରଣରୁ ରୋଗ ଧର୍ସି ଏବେ ଆମେ ଜାନ୍ମା ମାଛ ରୋଗ କେନ୍ତା କରି ଚିହ୍ନମା ରୋଗ ଜାନ୍ବାର୍ ଲାଗି ପ୍ରଥମେ ଆମେ ସେମାନଙ୍କର ହାବ ଭାବ ଅନୁମାନ କର୍ବାକେ ପଡ଼୍ବା ଯେନ୍ତାକି ସେମାନଙ୍କେ ଦେଲା ଖାନା ନେଇ ଖୁଥିବେ ସେମାନଙ୍କର ଦେହି ଭଲ୍ କରି ନେଇ ବଢ଼ୁଥିବା ବନ୍ଧର ଉପର ଉପରକେ ଆସିକରି ଟୁଣକେ କାପ୍ କାପ୍ କରୁଥିବେ ବନ୍ଧର ଘାଟ ମାନକେ ଆସିକରି ସେମାନେ ଯଦି ପହଁରୁଥିବେ ପାନ୍ନେ ମୁଢ଼ିମୁଡ଼ା ହେଇକରି ପହଁରୁଥିବେ ଯେନ୍ ସି ବି ଟାନ୍ ଜିନିଷ ମନକରନେ ଆସିକରି ଦେହିକେ ଘଷୁଥିବେ ଗୋଟେ ଠାନେ ଠୁଲି କରି ସବୁ ମାଛମାନେ କମ୍ କମ୍ ପାନ୍ନେ ପହଁରୁଥିବେ ଯଦି ଖରାବେଳେ କି ଉପରଲି ମାଛମାନେ ବେଶିକରି ମରୁଥିବେ ମାଛମାନଙ୍କ କେତେଟା ଲକ୍ଷଣ ଦେଖିକରି ବି ଆମେ ଜାନ୍ମା ଯେ ମାଛମାନଙ୍କେ ରୋଗିଛେ ବୋଲିକରି ମାଛର ଦେହିନେ ଖଣିଆ ହେଇକରି ଘାଗୁଆମାନେ ହେଇଥିଲେ ଦେହିଯାକ ଲାଲ ଲାଲ ଦାଗ ହେଇଥିଲେ କାତିମାନେ ତାର ଆପେ ଆପେ ଛାଡ଼ି ଯାଉଥିଲେ ମାଛ ଉଖେନ୍ କି ଆର୍ଗୁଲସ୍ ବୋଲି କୀରାମାନେ ମାଛର ଦେହିନେ ରଙ୍ଗୁଥିଲେ ମାଛର ଆଁକର ଆକାର ବଦଳିଥିଲେ ଆଁକିନେ ପବନ ଫୁଟକା ହେଇଥିଲେ ଆରୁ ଲାଲ ଲାଲ ଦାଗ ବି ସେଥିରେ ହେଇଥିଲେ ଆମେ ଜାନ୍ମା ଯେ ମାଛମାନଙ୍କେ କାଁ କାଁ ରୋଗ ହେଲାନା ବୋଲିକରି ମାଛର ଗାଲି ଯଦି ସେଥୁଆ ଦିଶୁଛେ ଲାଲ ଲାଲ ଦାଗ ହେଇଛେ ଗାଲି ଛିଡ଼ି ଛିଡ଼ି ଯାଉଛେ ଆର୍ ତାର ଉପରେ ନେ କୀରାମାନେ ରଙ୍ଗୁଛେ ବେଲେ ବି ଆମେ ମାଛ ରୋଗ ହେଇଛେ ବୋଲିକରି ଜାଣିପାର୍ମା ଜୀବାଣୁ ଲାଗି ଗେଲଫିନେ ପୁଣି ରୋଗ ହେସି ଇ ରୋଗ ଜହ କରି ରୋହି ଭାକୁର ମିର୍କେଲ ମାଛମାନଙ୍କେ ଧରିଥିସି ଇ ରୋଗ କରଉଥିବାର ଜୀବାଣୁ ହେଲା ଫ୍ଲାବୋ ବ୍ୟାକ୍ଟେରିୟମ ବ୍ରାଙ୍କିଓଫାଇଲମ ବନ୍ଧେନେ ଯଦି ଦରକାର ଠାନୁ ଅଧିକ ମାଛ ଛାଡ଼ିଲେ ପାନ୍ ମଇଲା ହେଲେ କି ପାନ୍ନେ କେନ୍ ଜିନିଷ ମାନେ ପଡ଼ିକରି କୁହି କୁଆ ଗଲେ ଇ ରୋଗଟା ଫଟକିନା ମାଛମାନଙ୍କେ ଧରିଦେସି ଇ ରୋଗ ଧରିଛେ ବୋଲି ଆମେ କେନ୍ତା ଜାନ୍ମା ମାଛମାନେ ଭଲ କରି ପହଁରି ନେଇପାରନ୍ ବନ୍ଦ ଘାଟକେ ଆସିକରି ପିଟି ପୁଟା ହଉଥିସନ୍ ମାଛର ଗେଲଫି ମାନେ ବି ଛିଡ଼ି ଛିଡ଼ି ଯାଉଥିସି ଆମେ ଠିକ୍ ହିସାବରେ ମାଛ ଚାଷ କରବାକେ ଚାହୁଁଛୁ ବେଲେ ଆମକେ ଏବେ ଜାଣିଲା କଥାମାନଙ୍କେ ସବୁ ମନେ ରଖିକରି ସେହି ହିସାବରେ ମାଛମାନଙ୍କର ଯତ୍ନ କରବାକେ ପଡ଼୍ବା

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବ ଜନ, ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟର ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇଲା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ, ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କର ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ।
1: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନ।

ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା, କିନ୍ତୁ ତା ପୂର୍ବରୁ ଏ ବିଜ୍ଞାପନ।

ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଶକ୍ତିରୂପା ଶେଫାଳୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଆନ୍ତରିକ ସ୍ୱାଗତ ଓ ଅଭିନନ୍ଦନ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର।

ସାହିତ୍ୟ ହେଉଛି ସମାଜର ଦର୍ପଣ, ମଣିଷର ଚିନ୍ତା, ଚେତନା, ଅନୁଭବ, ଭାବନା ଓ କଳ୍ପନାର ସୁନ୍ଦର ପ୍ରକାଶ ହେଉଛି ସାହିତ୍ୟ। ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ମଣିଷକୁ ସତ୍ୟ, ନ୍ୟାୟ, ମାନବିକତା ଓ ନୈତିକତାର ପଥରେ ଆଗେଇ ନେବାର ଏକ ଶକ୍ତିଶାଳୀ ସାଧନ। ଏକ ଜାତିର ଇତିହାସ, ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଜୀବନ୍ତ ଦସ୍ତାବିଜ ହେଉଛି ସାହିତ୍ୟ। ମଣିଷର ଚରିତ୍ର ଗଠନରେ ସାହିତ୍ୟର ଭୂମିକା ଅତୁଳନୀୟ। ଏହା ମଣିଷକୁ ସତ୍ୟବାଦୀ, ସହୃଦୟ, ସହନଶୀଳ ଓ ଦାୟିତ୍ୱବାନ ହେବାକୁ ପ୍ରେରଣା ଦିଏ। ଭଲ ସାହିତ୍ୟ ପାଠ କରିବା ଦ୍ୱାରା ମଣିଷର ଜ୍ଞାନ ବୃଦ୍ଧି ହୁଏ, ଚିନ୍ତାଧାରା ବିକଶିତ ହୁଏ ଓ ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟି ହୁଏ। ସାହିତ୍ୟ ମଣିଷର ମନକୁ ସମ୍ବେଦନଶୀଳ କରି ଅନ୍ୟର ସୁଖ ଦୁଃଖକୁ ଅନୁଭବ କରିବାକୁ ଶିଖାଏ। ଶିକ୍ଷା ଓ ସାହିତ୍ୟ ପରସ୍ପର ପରିପୂରକ। ସାହିତ୍ୟ ପାଠ ମାଧ୍ୟମରେ ଭାଷା ଜ୍ଞାନ ବୃଦ୍ଧି ପାଏ, ଶବ୍ଦ ଭଣ୍ଡାର ସମୃଦ୍ଧ ହୁଏ ଏବଂ ସୃଜନଶୀଳତା ବିକଶିତ ହୁଏ।

ସାହିତ୍ୟ ହେଉଛି ଜୀବନର ଆଲୋକ। ଏହା ମଣିଷକୁ ମାନବିକତା, ପ୍ରେମ, ସହାନୁଭୂତି, ନୈତିକତା ଓ ସତ୍ୟର ପଥରେ ଚାଲିବାକୁ ପ୍ରେରଣା ଦିଏ। ଏକ ସମୃଦ୍ଧ ସାହିତ୍ୟ ହିଁ ଏକ ସମୃଦ୍ଧ ସମାଜ ଓ ଜାତିର ପରିଚୟ। ତେଣୁ ପ୍ରତ୍ୟେକ ଲୋକ

0: ଲୋକଙ୍କର ଭଲ ସାହିତ୍ୟ ପଢ଼ିବା ଉଚିତ। ସାହିତ୍ୟକୁ ସମ୍ମାନ ଦେବା, ଏହାର ପ୍ରଚାର ଓ ପ୍ରସାରରେ ସହଯୋଗ କରିବା। ସାହିତ୍ୟର ଆଲୋକରେ ଆଲୋକିତ ହେଲେ ମାନବ ଜୀବନ ଅଧିକ ସୁନ୍ଦର, ସମୃଦ୍ଧ ଓ ଅର୍ଥପୂର୍ଣ୍ଣ ହୋଇଉଠିବ। ଭଉଣୀମାନେ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଭଉଣୀ ଅନିତା ମୋନ। ଆପଣଙ୍କୁ ଆମ ଶେଫାଳି ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ନମସ୍କାର।
1: ନମସ୍କାର ଭଉଣୀ।
0: ପ୍ରଥମେ କହିବେ କି ସାହିତ୍ୟକୁ ଆପଣ କେତେ ଭଲ ପାଆନ୍ତି?
1: ମୁଁ ବହୁତ ଭଲ ପାଏ, ମୋ ଜୀବନଠୁ ବି ଆହୁରି ଅଧିକ ଭଲ ପାଏ।
0: ଆପଣ ଏ ଯେଉଁ ଲେଖାଲେଖି ସବୁ କେବେଠୁ କରନ୍ତି?
1: ମୁଁ ପିଲାଦିନେ ଲେଖୁଥିଲି, କିନ୍ତୁ ମୁଁ ଜାଣିନଥିଲି ଯେ ମୁଁ କିଛି ଲେଖୁଛି। ମୋର ସାନ ଭଉଣୀ ପଦ୍ମିନୀ ବେହେରା, ସେ ଯେତେବେଳେ ତା କବିତା ପଢ଼ିକି ଶୁଣିଲା, ସେଇଠୁ ମୋର ମନରେ ଗୋଟେ ଜାଗୃତି ଆସିଲା। ସେଇ ଦିନଠୁ ମୁଁ ଲେଖିବା ଆରମ୍ଭ କଲି।
0: ତା ପୂର୍ବରୁ ଆପଣ କ'ଣ ଏମିତି ଖାଲି ଲେଖିକି ରଖିଦେଉଥିଲେ?
1: ହଁ, ଖାଲି ଲେଖିକି ହିଁ ରଖିଦେଉଥିଲି।
0: ତାପରେ କେମିତି ଆପଣଙ୍କର ଇଚ୍ଛା ହେଲା?
1: ଭଉଣୀର କବିତା ଦେଖିକି ଲାଗିଲା ଯେ ମୁଁ ବି ଆଉ ଲେଖିପାରିବି, ତାପରେ ଯାଇକି ମୁଁ ଲେଖା ଆରମ୍ଭ କଲି।
0: ଏଇଠି ଆପଣଙ୍କର ଗୋଟେ କବିତା ଆମକୁ ପଢ଼ି ଶୁଣେଇବେ?
1: ହଁ ହଁ, ଯେହେତୁ ମୁଁ ଗାଁରୁ ଏଇଟା ଆରମ୍ଭ କରିଛି, ମୁଁ ଆପଣଙ୍କୁ ମୋ ଗାଁ ମାଟି ବିଷୟରେ ଫାଷ୍ଟ ଗୋଟେ କବିତା ଶୁଣେଇବି। କବିତାର ଶୀର୍ଷକ ହେଲା ମୋ ଗାଁ ମାଟି। ଏ ମାଟିର ମହକରେ ଅଛି ଦୁର୍ବାର ଆକର୍ଷଣ, ତା ଶବ୍ଦରେ ଝଙ୍କୁରିତ ଅନାହତ ଝଙ୍କାର, କେତେ ସ୍ୱପ୍ନ କେତେ ଶିହରଣ, ଅବିସ୍ମରଣୀୟ ଶ୍ରୁତି ପଟଳେ ଆତ୍ମୀୟ ସ୍ୱଜନଙ୍କ ସମାହିତ ସ୍ୱର, ଆତ୍ମୀୟ ସ୍ୱଜନଙ୍କ ସମାହିତ ସ୍ୱର। ଏହି ମାଟି ପୁରୋହିତା, ଏ ମାଟି ମୋ ଜନନୀ, ତା ପାଣି ପବନ ସୂର୍ଯ୍ୟାଲୋକେ ଗଢ଼ା ମୋ ଶରୀର, ଦେଇଛି ଖୁସି ଏଠି ଚନ୍ଦ୍ରର ଜୋଛନା, ଅନ୍ତରଙ୍ଗ ବାଲ୍ୟ ଅନୁଭବେ ପ୍ରଥମ ସ୍ୱପନ ଯହିଁ ହୋଇଛି ଅଙ୍କୁର। ମୋ ଗାଁ ବରଗଛ ମୂଳେ କେତେ ଖେଳ କେତେ ଆଘାତ ସଂଘାତ, ପବନର ପାଳିଙ୍କିରେ ପକ୍ଷୀଙ୍କ ବସା ଦୋହଳେ, ଫଗୁ ଖେଳ ଯାତ୍ରା ଦେଖା, ନଦ ନଦୀ ଆମ୍ବ ତୋଟା, ଚଳଚ୍ଚିତ୍ର ଦୃଶ୍ୟ ପରି ପ୍ରତ୍ୟୟ ହୁଏ ମାନସ ପଟଳେ, ଆଧ୍ୟାତ୍ମ ଭାବଭରା ତନ୍ମୟ ତୀର୍ଥଏ ମୋର, ଥୁରୁ ଥୁରୁ ଶୀତରେ କାର୍ତ୍ତିକ ଗାଧୁଆ, ତୁଳସୀର ପୂଜା ଝାଞ୍ଜ ମୃଦଙ୍ଗର ତାଳେ ସଞ୍ଜରାସ ସଂକୀର୍ତ୍ତନ ସ୍ୱର, ମାଣବସା ଲକ୍ଷ୍ମୀ ପୂଜା ଘର ଅଗଣାର ଝୋଟି, ହୁଳହୁଳି ଶବଦରେ ପ୍ରକମ୍ପିତ ଗଗନ ପବନ ସତେ କେତେ ଆପଣାର କେତେ ଆପଣାର। ଏହି ମୋର ଗାଁ ମାଟି, ଏହି ମୋର ଗାଁ ମାଟି, ଦେଖିଛି ଏଇଠି ମୁହିଁ ଆଷାଢ଼ର ଘନଘଟା, ଝର ଝର ବରଷାରେ ଏକାକାର ଚାଷୀ ଚାଷ ହଳ ଉଲଙ୍ଗଳ, ଦେଖିଛି ମୁଁ ଶ୍ରାବଣର ଅଶ୍ରୁଳ ଆକାଶ, ଜଳର ଶୈଳାଭ ପୁଣି ବୈଶାଖର ଆଗ୍ନେୟ ସକାଳ। ଏହି ଭୂମି କାବ୍ୟମୟୀ, ଏହି ଭୂମି କାବ୍ୟମୟୀ, ନୃତ୍ୟ କଳା ଶିକ୍ଷା ସଂସ୍କାରରେ ପୂର୍ଣ୍ଣ ପ୍ରାଚୁର୍ଯ୍ୟର ଗନ୍ତାଘର, ନିଖୁଣ ଅଭିନୟେ ଅଭିନୀତ ହୁଏ ଏଠି କେତେ ନାଟକ ଗୀତିନାଟ୍ୟ, ଘୁମୁରାର ତାଳେ ତାଳେ ଛନ୍ଦାୟିତ ଛନ୍ଦମୟୀ କବିତାର ସ୍ୱର। ଏ ମାଟିରେ ଜନ୍ମ ନେଇ କବିଟିଏ ଗାଉଥାଉ ଆଧ୍ୟାତ୍ମର ଅସରା ସଙ୍ଗୀତ, ସ୍ୱର୍ଗ ହେଉ ଗାଁ ମୋର ତା ପ୍ରତ୍ୟୁଷର ଲାଳିମାରୁ, ଅବତରୁ ସତ୍ୟଯୁଗୀ ନୂତନ ପ୍ରଭାତ, ଅବତରୁ ସତ୍ୟଯୁଗୀ ନୂତନ ପ୍ରଭାତ।
0: ବହୁତ ବଢ଼ିଆ, ଗାଁକୁ ନେଇକି ଆପଣଙ୍କ କବିତା। ଆପଣ ଯେଉଁ ଲେଖାଲେଖି କରନ୍ତି କ'ଣ ସବୁ ଲେଖନ୍ତି? ଯେମିତି ଆମର ସାହିତ୍ୟ ବିଭାଗରେ କବିତା ଗଳ୍ପ ଉପନ୍ୟାସ ଅଛି, ତ ଆପଣ କ'ଣ ବେଶୀ ଲେଖନ୍ତି?
1: ମୁଁ କବିତା ଲେଖେ, କ୍ଷୁଦ୍ର ଗଳ୍ପ ଲେଖେ, ଆଉ ପିଲାଙ୍କ ପାଇଁ ଛୋଟ ଛୋଟ କବିତା ନାଟକ ପିଲାଙ୍କ ପାଇଁ ମଧ୍ୟ ଲେଖେ।
0: ଯେଉଁ କବିତା ଆପଣ ଲେଖନ୍ତି ବୋଲି କହିଲେ, କବିତା ଲେଖିବା ବେଳେ କାହାକୁ ପ୍ରାଧାନ୍ୟ ଦେଇଥାନ୍ତି, କାହାକୁ ନେଇକି ଆପଣଙ୍କ କବିତା ହେଇଥାଏ?
1: ସବୁବେଳେ ମୋ ଚିନ୍ତନରେ ଥାଏ ଈଶ୍ୱର ଆଉ ମୁଁ, ପରମାତ୍ମା ହିଁ ମୋର ସବୁକିଛି, ଆଉ ଆତ୍ମଶୋଧନ ହେଲା ମୂଳ ମନ୍ତ୍ର। ଆଉ ସମାଜ ପାଇଁ ବି ଯେଉଁ କବିତା ମୁଁ ଲେଖେ, କେମିତି ସମାଜ ସୁଧାର ହେବ, ଅନ୍ତଃକରଣର ଶୋଧନରେ ବ୍ୟକ୍ତିର ନିର୍ମାଣ ହୁଏ, ସେଇଠୁ ମୋ ଲେଖା ବାହାରେ ସେଇ ସ୍ତରର।
0: ଏଇଠି ଆପଣଙ୍କର ଆଉ ଗୋଟେ କବିତା ଆମେ ଶୁଣିବାକୁ ଚାହିଁବୁ।
1: ଏ କବିତାଟି ମୁଁ ଲେଖିଥିଲି ଆମର କେତେ ଗୁଡ଼ିଏ ଘଟଣା, ଯେଉଁ ଅଘଟଣ ଘଟିଗଲା ଝିଅଙ୍କୁ ନେଇକି, ଭିନ୍ନ ଭିନ୍ନ ଜାଗାରେ ତାଙ୍କର ଦୁଷ୍କର୍ମ ପରେ ପରେ ତାଙ୍କୁ ହତ୍ୟା କରାଗଲା, ସେଇ ସମୟ

ଏ କବିତା କବିତାର ଶୀର୍ଷକ ହେଲା ମୃତକ। ମୃତକ ଲାଗିଛି ଏବେ ସାରା ସଂସାର, ମାନବିକତା ଯାଇଅଛି ମରି, ସତ୍ୟ ଧର୍ମ ନ୍ୟାୟର ମୃତ୍ୟୁରେ ଏ ସୃଷ୍ଟି ଚାଲିବ କିପରି। ମରିଛି ଅହିଂସା ଦୟା କ୍ଷମା ସ୍ନେହ, ଭସ୍ମୀଭୂତ ନାରୀର ମର୍ଯ୍ୟାଦା, ଲହ ଲହ ଜିହ୍ୱା ଲମ୍ବାଇ ଘୁରୁଛି ଦାନବ, ଭକ୍ଷିବାକୁ ନାରୀ ଅସ୍ଥି ମଜ୍ଜା। ପୁରୁଷର ପୌରୁଷ ଏବେ ନିମ୍ନ ପଥଗାମୀ, ପୁରୁଷର ପୌରୁଷ ଏବେ ନିମ୍ନ ପଥଗାମୀ, ସତେ କି ଭୋଗ ପାଇଁ ହିଁ ଉଦ୍ଦିଷ୍ଟ।

0: କାନବ ଭକ୍ଷିବାକୁ ନାରୀ ଅସ୍ତି ମଜା। ପୁରୁଷର ପୌରୁଷ ଏବେ ନିମ୍ନ ପଥଗାମୀ, ପୁରୁଷର ପୌରୁଷ ଏବେ ନିମ୍ନ ପଥଗାମୀ, ସତେ କି ଭୋଗ ପାଇଁ ହିଁ ଉଦ୍ଦିଷ୍ଟ। ଡାକ୍ତର ଶିକ୍ଷୟିତ୍ରୀ ଛାତ୍ରୀ ନାବାଳିକା ତା ପଞ୍ଝାରେ ସର୍ବେ କବଳିତ। ଜଳିଛି ଶବ ସାଥେ କେତେ ସ୍ୱପ୍ନ କେତେ ଅଭିଳାଷ, ପୁତି ଗନ୍ଧେ ଶ୍ୱାସରୁଦ୍ଧ ହେଉଛି ଜୀବନ। ଗୁଞ୍ଜରିତ ପୀଡ଼ିତାର ଆରତ ଚିତ୍କାରେ ପ୍ରଭାବିତ ବ୍ରହ୍ମାଣ୍ଡର ସୂକ୍ଷ୍ମ ବାତାୟନ, ପ୍ରଭାବିତ ବ୍ରହ୍ମାଣ୍ଡର ସୂକ୍ଷ୍ମ ବାତାୟନ। ବେଦ ଗୀତା ପରି ଶାଶ୍ୱତ ଜ୍ଞାନ ଭଣ୍ଡାର ଅଛି ଯେଉଁ ଦେଶରେ, ପାରୁନି ଉତୁରି କାହିଁ ସେ ପବିତ୍ର ଜ୍ଞାନ ମନୁଷ୍ୟର ଅନ୍ତଃଚେତନାରେ। ସଜ୍ଜନ ହୋଇଛି ଅନ୍ଧ ଧୃତରାଷ୍ଟ୍ର ପରି, ସଜ୍ଜନ ହୋଇଛି ଅନ୍ଧ ଧୃତରାଷ୍ଟ୍ର ପରି, ନାରୀ ଦୁଃଖ ବୁଝିବ ବା କିଏ, ଭୀଷ୍ମ ଦ୍ରୋଣ ସମ ନିରବ ଦ୍ରଷ୍ଟା ଜ୍ଞାନୀ ଗୁଣୀ, ଉଚ୍ଚାସନେ ବସିଛନ୍ତି ଯିଏ, ଉଚ୍ଚାସନେ ବସିଛନ୍ତି ଯିଏ। ମୃତକ ଲାଗିଛି ଏବେ ଏ ସାରା ସୃଷ୍ଟିକୁ, ମୃତକ ଲାଗିଛି ଏବେ ଏ ସାରା ସୃଷ୍ଟିକୁ, ଅଛୁଆଁ ହୋଇଛି ସଂସାର। ପରମାତ୍ମା ଆଉ ନୁହେଁ ସର୍ବବ୍ୟାପୀ, ସର୍ବବ୍ୟାପୀ ହୋଇଛି ଏ ପାଞ୍ଚ ବିକାର, ସର୍ବବ୍ୟାପୀ ହୋଇଛି ଏ ପାଞ୍ଚ ବିକାର।
1: ଆପଣ ଏଇ ଯେଉଁ କବିତା ଲେଖାଲେଖି କରନ୍ତି, ଆପଣଙ୍କର କେବେ ପୁସ୍ତକ ବି ବାହାର କରିଛନ୍ତି କି କେମିତି?
0: ହଁ, ମୋର ଗୋଟିଏ ପୁସ୍ତକ ବାହାରିଛି, ପାରିଜାତ।
1: ଯେତେବେଳେ ଆପଣ ପ୍ରଥମେ ଆପଣଙ୍କ ପୁସ୍ତକ ଉନ୍ମୋଚନ ହେଲା, ସେହି ସମୟର ଅନୁଭବ ଅନୁଭୂତି ଆପଣଙ୍କର କେମିତି ଥିଲା ଆମ ସହିତ ବାଣ୍ଟିବେ?
0: ନିଶ୍ଚୟ, ବହୁତ ସୁନ୍ଦର ସୁଖଦ ଅନୁଭୂତି ଥିଲା। ଯେମିତି ଗୋଟେ ମା ତାର ପ୍ରଥମ ସନ୍ତାନକୁ ଦେଖିଲେ ଖୁସି ଅନୁଭବ କରେ, ଠିକ୍ ସେମିତି ମୁଁ ସେଇ ଖୁସି ଅନୁଭବ କରିଥିଲି। ଯେତେବେଳେ ପାଠକ ପ୍ରଶଂସା କରନ୍ତି ମୋତେ ବହୁତ ଖୁସି ଲାଗେ। ସବୁଠୁ ବଡ଼ ଖୁସି ଲାଗିଥିଲା, ମୋର ଜଣେ ସମ୍ପର୍କୀୟ ଅଜା ଶ୍ୱଶୁର ମୋତେ କହିଥିଲେ, ତୋ ବହି ମୁଁ ଯେତେ ଥର ପଢ଼ୁଛି ମୋତେ ଗୀତା ପଢ଼ିଲା ପରି ଲାଗେ। ଆଉ ଜଣେ ସମ୍ପର୍କୀୟ କହିଥିଲେ ଯେ ମୋତେ ଯେତେବେଳେ ଦୁଃଖ ଅନୁଭବ ହୁଏ ମୁଁ ମୂଳରୁ ଶେଷ ଯାଏଁ ପାରିଜାତକୁ ପଢ଼େ। ଏଇଟା ମୋ ପାଇଁ ବହୁତ ବଡ଼ କଥା ଥିଲା।
1: ଏଇଠି ଆପଣଙ୍କର ଆଉ ଗୋଟିଏ କବିତା ଆମକୁ ପଢ଼ି ଶୁଣେଇବେ।
0: ଏଇ କବିତାର ଶୀର୍ଷକ ହେଲା ନାରୀ। ପରମାତ୍ମାଙ୍କ ସୁନ୍ଦର ସୃଷ୍ଟିରେ, ପରମାତ୍ମାଙ୍କ ସୁନ୍ଦର ସୃଷ୍ଟିରେ ଶ୍ରେଷ୍ଠ ଉପହାର ନାରୀ, ମାତୃ ଭଗିନୀ ଜାୟା ରୂପରେ ସିଞ୍ଚୁଛି କରୁଣା ବାରି। ତା ଜ୍ଞାନ କୌଶଳରେ ପରିବାର ଗଢ଼ା, ତା ଜ୍ଞାନ କୌଶଳରେ ପରିବାର ଗଢ଼ା, ତ୍ୟାଗରେ ଗଢ଼ା ସଂସାର, ହୃଦୟେ ତାହାର ସ୍ୱାର୍ଥ ଆସିଗଲେ ସବୁ ହୁଏ ନାରଖାର। ତାହାରି ଦୃଷ୍ଟିରେ ସୃଷ୍ଟି ବଦଳେ, ତାହାରି ଦୃଷ୍ଟିରେ ସୃଷ୍ଟି ବଦଳେ, ବଦଳେ ପରିବେଶ ଓଜସ୍ୱିନୀ ନାରୀ, ଅଦ୍ୱିତୀୟ ସ୍ରଷ୍ଟା, ଜଗକୁ କରଇ ଶ୍ରେଷ୍ଠ, ଜଗକୁ କରଇ ଶ୍ରେଷ୍ଠ। ସୁସଂସ୍କାର ଦେଇ ଆଦର୍ଶ ସନ୍ତାନ, ସଂସାରକୁ ଭେଟି ଦିଏ କେତେ ଯେ ଯୋଦ୍ଧା ବୀର ଦେଶଭକ୍ତ, ଗଢ଼ିତ ପାରିଛି ସିଏ ଦୟା କ୍ଷମା ସ୍ନେହ ପ୍ରେମରେ ଭୂଷିତା, ଦୟା କ୍ଷମା ସ୍ନେହ ପ୍ରେମରେ ଭୂଷିତା, ଭୂଷଣେ ନାରୀ ମହାନ, ପରମାତ୍ମା ଜ୍ଞାନେ ବିଭୂଷିତ ହୋଇ, ବାଣ୍ଟୁଅଛି ଦିବ୍ୟ ଜ୍ଞାନ, ବାଣ୍ଟୁଅଛି ଦିବ୍ୟ ଜ୍ଞାନ। ଦେଶର ପ୍ରଥମ ନାଗରିକ ହୋଇ ନାରୀ ଟେକିଅଛି ଶିର, ସୁଉଚ୍ଚ କର୍ତ୍ତବ୍ୟ କରି ମଧ୍ୟ ନାରୀ, ନୟନୁ ଢାଳୁଛି ନୀର, ନୟନୁ ଢାଳୁଛି ନୀର। ପାଞ୍ଚ ବିକାରରେ ଗ୍ରସିତ ମାନବ, ପତନାଭିମୁଖୀ ହୋଇ କରିଯାଉଅଛି କେତେ ଯେ କୁକର୍ମ, ସହିକି ପାରିବ ମହି। ଆସ ଆସ ଭାଇ ଭଉଣୀ ସଭିଏ, ବୁଝିବାରେ ସତ୍ୟ ଜ୍ଞାନ, ରାଜଯୋଗର ମହତ୍ତ୍ୱକୁ ବୁଝି କରିବା ଧର୍ମ ସ୍ଥାପନ। ଶାନ୍ତି ମୈତ୍ରୀର ପ୍ରଶସ୍ତ ପଥଏ, ମୂଳମନ୍ତ୍ର ପବିତ୍ରତା, ଆଦି ସନାତନ ଦେବୀ ଦେବତା ଧର୍ମେ ହୋଇଯିବା ବିଭୂଷିତା। ଆତ୍ମା ଖୋଜୁଅଛି ପରମାତ୍ମାଙ୍କୁ, ଖୋଜୁଅଛି ଦିବ୍ୟାନନ୍ଦ, ଚରମ ବିଶ୍ରାନ୍ତି ପାଇବା ତା କୂଳେ, ଜେବିନ୍ଦୁ ସଚିଦାନନ୍ଦ, ଜେବିନ୍ଦୁ ସଚିଦାନନ୍ଦ।
1: ଏ କବିତା ଗଳ୍ପ ଆପଣ ଯାହା ବି ଲେଖନ୍ତି ତାକୁ ନେଇକି ଆଗକୁ ଆପଣଙ୍କର ଆଉ କ'ଣ ସବୁ ଇଚ୍ଛା ଅଛି?
0: ମୁଁ ସବୁବେଳେ ଚାହେଁ ଏମିତି କିଛି ଲେଖନ୍ତି ଯେଉଁଥିରେ କି ଆଜିର ଯୁବାପିଢ଼ି କିଛି ପ୍ରେରଣା ପାଆନ୍ତି। ମାଆ ମାନେ ଗର୍ଭରୁ ହିଁ ପିଲାକୁ ସଂସ୍କାରିତ କରାନ୍ତି, ଏମିତି ଲେଖା ଆମର ହେବା ଉଚିତ। ତ ଆଜି ଯେଉଁ ସମସ୍ୟା ଘଟିଛି ଆମର ଚିନ୍ତନର ବିକୃତିରେ ହିଁ ଏ ସମସ୍ୟା ଘଟିଛି, ଆମେ ପିଲାଙ୍କୁ ସୁଶିକ୍ଷା ଦେଇପାରିନାହୁଁ। ଆଜି ଯେଉଁ ପରିସ୍ଥିତି, ଯେଉଁ ପରିବେଶ ଆପଣ ଦେଖୁଛନ୍ତି ସାମ୍ନାରେ କେତେ ବିଭୀଷିକା ଚାଲିଛି, ତାରି ଉପରେ ହିଁ ମୁଁ ଲେଖିବାକୁ ଚାହେଁ।

0: କି ଆଉ ଗୋଟିଏ କବିତା ଆମକୁ ପଢ଼ି ଶୁଣେଇବେ।
1: ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେହି ସମୟରେ ମୁଁ ଗୋଟିଏ କବିତା ଲେଖିଥିଲି, ରାମ ଆବାହନୀ। ଅଯୋଧ୍ୟାର ପ୍ରକମ୍ପନ ରାମ ରାମ ଧ୍ୱନି ସେ ବ୍ରହ୍ମନାଦେ ରାମମୟ ସମଗ୍ର ମେଦିନୀ। କିଛି କ୍ଷଣ ଅପସରେ ମହମାୟା ତୃଷ୍ଣା ଅହଙ୍କାର ସତେ କି ଆସିବ ଫେରି ରାମ ସାଥେ ସତ୍ୟର ସମ୍ଭାର। ଆବାହନ କର ସର୍ବେ ହୃଦୟ ମନ୍ଦିରେ ସ୍ୱଚ୍ଛ କର ଅନ୍ତଃମନ ଶୁଦ୍ଧ ବିଚାରରେ ସତ୍ଗୁଣର ଫୁଲ ଗୁନ୍ଥି ସଜାଓ ଆତ୍ମାକୁ ରାମ ଆସିବେ ନିଶ୍ଚେ ହୃଦୟ ମନ୍ଦିରକୁ। ଲୁପ୍ତ ହେଉ କାମକ୍ରୋଧ ଅସୂୟାର ଭାବ ଲୁପ୍ତ ହେଉ ରାବଣର ତୋଫାନୀ ଆବେଗ ପୂର୍ଣ୍ଣ ହେଉ ଦେବତ୍ୱର ଉତ୍କୃଷ୍ଟ ଭାବନା ସର୍ବୋଚ୍ଚ ପୁରୁଷାର୍ଥ ମୁକ୍ତିର କାମନା। ଭକ୍ତିମୟ ପରିବେଶ ସମଗ୍ର ଦେଶରେ ସତେ କି ରାମ ରାଜ୍ୟ ଫେରିବ ମହିର ଆତ୍ମ ଚେତନା ଆଜି ପୂର୍ଣ୍ଣ ଜାଗରୁକ ଚିନ୍ତନେ ବ୍ୟାପକତା ବୁଦ୍ଧି ପରିପକ୍ୱ ଆନନ୍ଦମୟ ଅଯୋଧ୍ୟା ଆନନ୍ଦିତ ସର୍ବେ କର୍ମ ହେଉ ଧର୍ମଯୁକ୍ତ ରାମଙ୍କ ରାଇଜେ ଚିରକାଳେ ଶୁଭୁଥାଉ ଏ ମଙ୍ଗଳ ଧ୍ୱନି ସକଳ ହୃଦୟ ଗୁଞ୍ଜୁ ରାମ ଆବାହନୀ ରାମ ଆବାହନୀ।
0: ବହୁତ ସୁନ୍ଦର ରାମଙ୍କୁ ନେଇକି ଆପଣଙ୍କ କବିତାଟି। ବର୍ତ୍ତମାନ ଯେଉଁ ଯୁବପିଢ଼ି ଆମର କବିତା ଲେଖୁଛନ୍ତି ସେମାନଙ୍କୁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
2: ଯୁବପିଢ଼ି ଆଜି ପଥଭ୍ରଷ୍ଟ, ସେଥିପାଇଁ ସେଇମାନେ ତାଙ୍କରି ସାଥୀମାନଙ୍କ ପାଇଁ ଉତ୍ତମ ଦିଗ୍ଦର୍ଶନ ଦେବାର କବିତା ଲେଖନ୍ତୁ। କେମିତି ସେମାନେ ଆଦର୍ଶ ଜୀବନ ଜିଇଁବେ, କେମିତି ଦେଶ ପ୍ରତି ତାଙ୍କର ଜୀବନ ସମର୍ପିତ ହେବ, ସମସ୍ତଙ୍କ ପ୍ରତି ସମବେଦନା ରହିବ, ପରିବାର ପ୍ରତି ତାଙ୍କର କର୍ତ୍ତବ୍ୟ, ଦେଶ ପ୍ରତି କର୍ତ୍ତବ୍ୟ କେମିତି ବଢ଼ିବ। ପ୍ରଥମ କଥା ହେଲା ଆମେ ତାଙ୍କ ଭିତରେ ଦେଶଭକ୍ତିକୁ ଜଗେଇବା, ସେହି ଅନୁରୂପ କବିତା ଲେଖିବା ଉଚିତ।
0: ଶେଷରେ ଆଉ ଗୋଟିଏ କବିତା ଆମକୁ ପଢ଼ି ଶୁଣାଇବେ।
1: କବିତାର ଶୀର୍ଷକ ହେଲା ଜାଗ୍ରତ ପ୍ରହରୀ। ଚିନ୍ତନରୁ ହୁଏ ଚରିତ୍ର ନିର୍ମାଣ, ଚିନ୍ତନରୁ ହୁଏ ଚରିତ୍ର ନିର୍ମାଣ, ଚିନ୍ତନ କର୍ମର ବୀଜ ଜୀବନ ରୂପୀ କଳ୍ପ ବୃକ୍ଷ ସେ ସୁଖ ଦୁଃଖ ଭୋଗା ଭୋଗ ସୁଖ ଦୁଃଖ ଭୋଗା ଭୋଗ। ସତ୍କର୍ମ ଦୁଷ୍କର୍ମ ଚିନ୍ତନରୁ ଜାତ, ସତ୍କର୍ମ ଦୁଷ୍କର୍ମ ଚିନ୍ତନରୁ ଜାତ, ଶାନ୍ତି ଅଶାନ୍ତି ତା ଫଳ, ମାନ ଅପମାନ ତୃପ୍ତି ଅତୃପ୍ତି ଚିନ୍ତନର ମାୟା ଜାଲ, ଚିନ୍ତନର ମାୟା ଜାଲ। ବାଣୀ ଆଚରଣ ଚାଲିଚଳନ ଚିନ୍ତନର ପ୍ରତିବିମ୍ବ, ଉତ୍ଥାନ ପତନର ମୂଳାଧାର ଏହା ସୁଦୃଢ଼ ଜୀବନ ସ୍ତମ୍ଭ। ସୁବିଚାରର ଇନ୍ଧନ ଦେଇ ମନକୁ କରିବା ସ୍ୱଚ୍ଛ, ପ୍ରବାହିତ ହେବ ଉଚ୍ଚ ଭାବଧାରା ସୁଉଚ୍ଚ ବୁଦ୍ଧି ବିବେକ। ସୁନ୍ଦର କରିବା ମନ ମନ୍ଦିରକୁ ଉର୍ଦ୍ଧ୍ୱ ଚେତନାରେ ଥାଇ ଗୁନ୍ଥି ନେବା ଆମେ ସଦ୍ଗୁଣର ମାଳା ଜାଗ୍ରତ ପ୍ରହରୀ ହୋଇ ଜାଗ୍ରତ ପ୍ରହରୀ ହୋଇ।
0: ବହୁତ ସୁନ୍ଦର ମ୍ୟାଡ଼ାମ ଆପଣଙ୍କ କବିତା ଗୁଡ଼ାକ। ଆଜି ଆପଣ ଆମ ପାଖରେ ଉପସ୍ଥିତ ରହିଲେ, ଆପଣଙ୍କର କିଛି କବିତା ଆମକୁ ପଢ଼ି ଶୁଣାଇଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର।
2: ନମସ୍କାର।
0: ଶୁଣୁଥିଲେ ଅନିତା ମୁନ୍ ଭଉଣୀଙ୍କ ସହିତ କିଛି କଥା ଆଉ କିଛି କବିତା।

ସମୟ ଇସାରା କରୁଛି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143।

ଆପଣ ମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ମିଡ୍ ଡେ ନ୍ୟୁଜ୍ ଓ ଦୋପହର ସମାଚାର।

0: ਆਕਾਸ਼ ਬਾਣੀ। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 3 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି 50,00,000 ଅଧିକ ପରିବାର। ୟୁକ୍ରେନ୍ ଉପରେ ରୁଷର ସାନି ଆକ୍ରମଣରେ 9 ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା। ନିଟ୍ ଘଟଣାରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ମନ୍ତବ୍ୟ ରଖିବା ଲାଗି ସେମାନେ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା କହିଥିଲେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ଉପସ୍ଥାପନ କରିବା ବିଷୟ ସ୍ୱଷ୍ଟ କରିସାରିଛନ୍ତି। ଶ୍ରୀ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଗୃହ ପରିଚାଳନାରେ ସହଯୋଗ ଲାଗି ଆହ୍ୱାନ ଦେଇଥିଲେ। ବାଚସ୍ପତି କହିଥିଲେ, ପ୍ରଶ୍ନକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ସରକାରଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯାଇଥାଏ। ସେ କହିଥିଲେ, ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ସଂସଦୀୟ ପରମ୍ପରାର ବିରୋଧୀ।
1: सदन में चर्चा हो, प्रश्नकाल हो और महत्वपूर्ण विधेयकों पर चर्चा होना चाहिए। ये विधेयक देश और राष्ट्र के साथ बहुत बड़े परिवर्तन लाने के विधेयक होते हैं, इस पर अच्छी चर्चा संवाद होना चाहिए। लेकिन कल बीएससी की मीटिंग में भी आग्रह किया, आज फिर आग्रह कर रहा हूं कि जिस विषय पर आप छात्रों के विषय पर मांग कर रहे थे, सरकार संसदीय कार्य मंत्री ने कल बीएससी की बैठक में स्पष्ट रूप से कहा कि गृह मंत्री इस बात पर जवाब देने को तैयार।
0: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାରମ୍ବାର ବନ୍ଦ ହେଉଥିବାରୁ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ବୋଲି ବାଚସ୍ପତି କହିଛନ୍ତି। ସେ କହିଛନ୍ତି, ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକ ଆଲୋଚନା ପାଇଁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ଗୃହ ମୁଲତବୀ ରହିବା ଯୋଗୁଁ ତାହା ସମ୍ଭବ ହୋଇପାରୁ ନାହିଁ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା, ଫଳରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିର ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ରାଜ୍ୟସଭା ପୂର୍ବାହ୍ନ 11 ଆରମ୍ଭ ହେବା ମାତ୍ରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳ ପାଇଁ ଘୋଷଣା କରିଥିଲେ। ତେବେ କେବଳ ବିଜେଡି ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର କେତେକ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12 ଯାଏ ମୁଲତବୀ ରଖିଥିଲେ। ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିବାଦ ସ୍ୱରୂପ ସଂସଦ ପରିସରରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ପଦଯାତ୍ରା କରାଯାଇଛି। ସାଂସଦମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ବିରୋଧୀମାନେ ଆଲୋଚନା ଚାହୁଁନଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଛାତ୍ର ପ୍ରତିବାଦ ନେଇ ଗୃହରେ ବକ୍ତବ୍ୟ ରଖିବା ଲାଗି ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ବିରୋଧ ଜାରି ରଖିଛନ୍ତି। ଆଜି ଏନ୍ଡିଏ ସଂସଦୀୟ ବୈଠକ ମଙ୍ଗଲ ମିଲନ ପରେ ସଂସଦ ପରିସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିରୋଧୀ ଦଳ ସଦସ୍ୟମାନେ ଜାଣିଶୁଣି ସଂସଦର କାର୍ଯ୍ୟଧାରା ବ୍ୟାହତ କରୁଥିବା ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନ ଆରମ୍ଭରେ ପ୍ରଶ୍ନପତ୍ର ପ୍ରଘଟ ନେଇ ସ୍ୱର ଉତ୍ତୋଳନ କରିବା ପରେ ସରକାର

ମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କିତ ଦାବି ଗ୍ରହଣ କରିନେଇଥିଲେ। ତେବେ ଏସବୁ ପରେ ମଧ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ରାଜି ନ ହେବା ଗ୍ରହଣୀୟ ନୁହେଁ। କେନ୍ଦ୍ରମନ୍ତ୍ରୀ ତଥା ରାଞ୍ଚିର ବିଜେପି ସାଂସଦ ସଞ୍ଜୟ ସେଠ କହିଛନ୍ତି, ଆଜି ସମ୍ପୂର୍ଣ୍ଣ ଝାଡ଼ଖଣ୍ଡ ବନ୍ଦ ରହିଛି। ସଂସଦ ପରିସରରେ ଆକାଶବାଣୀ ସମାଚାରକୁ ଶ୍ରୀ ସେଠ କହିଛନ୍ତି, ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କ ଦାବିକୁ ଚାପିଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ହେମନ୍ତ ସୋରେନଙ୍କ ଅସମ୍ବେଦନଶୀଳତାକୁ ସେ ସମାଲୋଚନା କରିଛନ୍ତି। ବିଜେପି ସାଧାରଣ ସଚିବ ତଥା ରାଜ୍ୟସଭା ସାଂସଦ ତରୁଣ ଚୁଗ୍, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଘଟଣାରେ ଦୋମୁହା ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଝାଡ଼ଖଣ୍ଡରେ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ, ଦେଶ ଏହା ସହ୍ୟ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଗୃହ କାର୍ଯ୍ୟ ଚଳାଇ ନ ଦେବା ରାଜନୀତିରେ ଦୋମୁହା ନୀତିର ପରିଚାୟକ ବୋଲି କହିଛନ୍ତି। ଗୋଟିଏ ପଟେ ରାହୁଲ ଗାନ୍ଧି ସରକାରଙ୍କଠାରୁ ଉତ୍ତର ଦାବି କରୁଥିବା ବେଳେ ଅନ୍ୟପଟେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାର ସେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାରେ ଏହା ସହାୟକ ହୋଇଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ଓ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି, କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜୀକରଣ କରିପାରିବେ। ସେ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। 2024 ଫେବୃଆରୀ ମାସରୁ ଦେଶରେ ଲାଗୁ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଏପର୍ଯ୍ୟନ୍ତ 50,00,000 ଅଧିକ ପରିବାର ଲାଭାନ୍ୱିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଏପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ରୀୟ ଆର୍ଥିକ ସହାୟତା ସ୍ୱରୂପ 28,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି, 2025-26 ବର୍ଷରେ ଏହି ଯୋଜନାରେ ବଜେଟ୍ ଆବଣ୍ଟନ ପରିମାଣ 17,000 କୋଟି ଟଙ୍କା ହୋଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହି ଆବଣ୍ଟନ ପରିମାଣ 22,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ 14.65 GW ସୌରଶକ୍ତି ଉତ୍ପାଦନ ହୋଇଥିବା ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ ରାତିଅଧି ଆକ୍ରମଣରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜାପରିଝରିଆରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଥିବା ସେଠାକାର ଆଞ୍ଚଳିକ ପ୍ରଶାସକ କହିଛନ୍ତି। ରୁଷ ପକ୍ଷରୁ ରକେଟ୍ ଏବଂ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। କିଭ୍ରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଛି। ଇତିମଧ୍ୟରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କିଭ୍ ଏବଂ ଜାପରିଝାଝିଆ ଅଞ୍ଚଳରେ ପ୍ରତିରକ୍ଷା, ଶିଳ୍ପ ଓ ପରିବହନ ସ୍ଥଳୀ ଉପରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରିଛି। ୟୁକ୍ରେନ୍ର 396 ଡ୍ରୋନ୍କୁ ଅକାମୀ କରିଦିଆଯାଇଥିବା ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ଏତଲା ପଞ୍ଜୀକରଣ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ସ୍ୱଷ୍ଟୀକରଣ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେକୌଣସି ବୟସ ଏବଂ ଲିଙ୍ଗ କ୍ଷେତ୍ରରେ ତୁରନ୍ତ ଏତଲା ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ବିଚାରପତି ଆସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ପାଳନର ଅବହେଳା ଲାଗି କୋର୍ଟରେ ହାଜର ହୋଇ ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର 5 ତାରିଖରେ ହେବ। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନରେ ନାମ ବାଦ୍ ଦେବା କ୍ଷେତ୍ରରେ ହୋଇଥିବା ଅଭିଯୋଗର ଟ୍ରିବ୍ୟୁନାଲ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଭାରତୀୟ ପାଣିପାଗ ବିଭାଗ ସହ ସମନ୍ୱୟ ରକ୍ଷା କରି ଦେଶରେ ମୌସୁମୀ ପରିସ୍ଥିତି ଏବଂ କୃଷି କ୍ଷେତ୍ର ଉପରେ ଏଲ୍ନିନୋର ପ୍ରଭାବ ଅନୁଧ୍ୟାନ କରୁଛନ୍ତି। ଲୋକସଭାରେ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏକ ଲିଖିତ ଉତ୍ତରରେ କହିଛନ୍ତି, 15 ରାଜ୍ୟର 342 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହୋଇଥିବାରୁ ଜିଲ୍ଲା କୃଷି ସହାୟତା ଯୋଜନା ସମ୍ବନ୍ଧରେ ସମୀକ୍ଷା କରାଯାଉଛି। ଓଡ଼ିଶାରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୂଚନା ଅନୁଯାୟୀ ଆଣ୍ଡାମାନ ନିକୋବର ଦ୍ୱୀପ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ରାଜସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦେଶର ବିଭିନ୍ନ ଭାଗରେ ମଧ୍ୟ ବଜ୍ରପାତ ଓ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ।
ନିଟ୍ ଓ ଅନ୍ୟାନ୍ୟ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 975 kilohertz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶରେ 10,33,00,000 ଉର୍ଦ୍ଧ୍ୱ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ରାଗିଂ କମିଟିଗୁଡ଼ିକର ପୁନର୍ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତ ହେବେ ଲୋକାୟୁକ୍ତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ଓ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି, କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜୀକରଣ କରିପାରିବେ। ସେ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆଜି ପୂର୍ବାହ୍ନ 11:00 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ପ୍ରଥମେ ଗୃହକୁ 12:30, ପରେ 2:00 ଏବଂ ଶେଷରେ ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ 12:00 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ, ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିରେ ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବର୍ତ୍ତମାନ ଗୃହକାର୍ଯ୍ୟ ଜାରି ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଚଳିତ

ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସମ୍ପର୍କିତ କମିଟିଗୁଡ଼ିକର ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 7 ଦିନ ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକସ୍ଥଳେ ଓମ୍ବୁଡ୍ସମ୍ୟାନ୍ଙ୍କ ନିଯୁକ୍ତି ଏବଂ ଏହି ବ୍ୟବସ୍ଥାକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରଦର୍ଶିତା ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ କମିଟିର ଅଧ୍ୟକ୍ଷ, ନୋଡାଲ ଅଧିକାରୀ ଏବଂ ସଦସ୍ୟମାନଙ୍କ ନାମ, ପଦବୀ, ସରକାରୀ ଇମେଲ ଆଇଡି ଏବଂ ଫୋନ୍ ନମ୍ବର ଆଦି ପ୍ରଦର୍ଶନ କରିବାକୁ କୁହାଯାଇଛି। ଏହି ସମସ୍ତ ବିବରଣୀ ଅନୁଷ୍ଠାନର ନୋଟିସ୍ ବୋର୍ଡ ସହିତ ସରକାରୀ ୱେବସାଇଟ୍ରେ ଉପଲବ୍ଧ କରିବାକୁ ପଡ଼ିବ, ଯାହାଦ୍ୱାରା ଆବଶ୍ୟକ ସମୟରେ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ। ଯୌନ ଉତ୍ପୀଡ଼ନ ରୋକିବା ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ସମସ୍ତ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାନସିକ ସ୍ୱାସ୍ଥ୍ୟ ପାଇଁ କାଉନ୍ସେଲିଂ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସାର କଳାବଜାରୀ ପ୍ରସଙ୍ଗରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସାର ଯୋଗାଣ ସମୟରେ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଲେ ସେମାନଙ୍କ

0: ଉତ୍ପୀଡ଼ନ ରୋକିବା ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ସମସ୍ତ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାନସିକ ସ୍ୱାସ୍ଥ୍ୟ ପାଇଁ କାଉନ୍ସେଲିଂ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସାର କଳାବଜାରୀ ପ୍ରସଙ୍ଗରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ସାର ଯୋଗାଣ ସମୟରେ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଖୁବ୍ ଶୀଘ୍ର ଲୋକାୟୁକ୍ତ ନିଯୁକ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକାୟୁକ୍ତ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବ୍ ଶୀଘ୍ର ନିଯୁକ୍ତି ଶେଷ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ମିଟିଂ ବସିଲା ଅର୍ଥ ହେଉଛି ପ୍ରକ୍ରିୟା ଆରମ୍ଭ ହୋଇଗଲା, ଏବଂ ପ୍ରକ୍ରିୟା ଆରମ୍ଭ ହୋଇଗଲା ଅର୍ଥ ହେଉଛି ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାନସଭାର ବାଚସ୍ପତି ଏବଂ ମାନ୍ୟବର ବିରୋଧୀ ଦଳ ନେତା, ଇଏ ତିନି ଜଣ ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି କରିଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏଇଟା ବହୁମତ ଆଧାରରେ ହୁଏ। ଆମେ ଆଶା କରୁଛୁ ଯେ ଆଗାମୀ ଦିନର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ।
0: ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚୟନୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପଦବୀ 2024 ମାର୍ଚ୍ଚ ମାସରୁ ଖାଲି ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂ ଓ ଅନ୍ୟ ସଦସ୍ୟମାନେ ଅବସର ନେବା ପରେ ଏହି ସଂସ୍ଥାରେ ପ୍ରାୟ 2 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଦବୀ ଖାଲି ପଡ଼ିଛି। ଓଡ଼ିଶା ଲୋକାୟୁକ୍ତ ଆଇନ 2014 ଅନୁଯାୟୀ ଏହା ଗଠନ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନଠାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବତ ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଅବଗତ କରାଯାଇଛି। ଭଗବତ ଗୀତାର ଷଷ୍ଠ ଅଧ୍ୟାୟ ଆତ୍ମସଂଯମ ଯୋଗକୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ, ପରେ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ 1 ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦ୍ୟାର୍ଥୀଙ୍କଠାରୁ କୌଣସି ଦେୟ ନିଆଯିବ ନାହିଁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗବଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ଠାରେ ହର୍ ଘର ତିରଙ୍ଗା ଅଭିଯାନ ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇଥିଲେ। ଏହି ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଏକତା, ଆତ୍ମସମ୍ମାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ଦେଶର ଏକତା, ଅଖଣ୍ଡତା ଓ ପ୍ରଗତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉମରକୋଟଠାରେ ଆୟୋଜିତ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଷ୍ଟାଡିୟମ୍ରୁ ବାହାରି ସହର ପରିକ୍ରମା କରିଥିଲା। ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ଠାରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଓ ବିଧାୟକ ଅମରେନ୍ଦ୍ର ଦାସ ସାମିଲ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହି ଅବସରରେ ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ, ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା, ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଦେବଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଆୟୋଜିତ ହେବ। ଏହି ଅବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେକ ଦିନ ମାଲ୍ୟାର୍ପଣ, ମୋଟରସାଇକେଲ ରାଲି ଓ ତ୍ରିରଙ୍ଗା ରାଲି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ ଜିଲ୍ଲାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ 1500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଏନ୍ସିସି, ସ୍କାଉଟ୍ ଗାଇଡ୍, କ୍ୟାଡେଟ୍, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଆପତ୍ତି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗଦେଇ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଆବଶ୍ୟକ ଅନୁସାରେ 2002 ଥିବା ତାଲିକାର ତଥ୍ୟ ପ୍ରଦାନ କରୁଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର

ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ 113 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ମଧ୍ୟାହ୍ନ 12 ସୁଦ୍ଧା ଜଳସ୍ତର 613.89 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 215,738 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ ମଧ୍ୟ ଦେଇ ସେ ସମୟ ମଧ୍ୟରେ 215,738 ଘନଫୁଟ ଜଳ ନିଷ୍କାସିତ ହେଉଛି। ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍ 2026-27ରେ ଓଡ଼ିଶା ପୁଲିସକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ 2ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 1ଟି କାଂସ୍ୟ ପଦକ ସହ ମୋଟ 8ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦେଶରେ 10,33,00,000ରୁ ଉର୍ଦ୍ଧ୍ୱ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ରାଗିଂ କମିଟିଗୁଡ଼ିକର ପୁନର୍ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତ ହେବ ଲୋକାୟୁକ୍ତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରରେ।

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଥାନେଦାର ଚଳଚ୍ଚିତ୍ରରୁ ଇନ୍ଦିବରଙ୍କ ଗୀତ ରଚନାରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ, ବାପି ଲହରୀ ଓ ସାଥୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାପି ଲହରୀ।

0: HIV ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ, ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
1: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସମୀରିକା ଗୀତ ରଚନା ଓ ଆନନ୍ଦ ମିଲିନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଓ ସାଥୀ। କଥାଚିତ୍ର ଦିଲ୍।

ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ ଗୀତ। ପରିବେଷଣ କରିବି ମନୋରଞ୍ଜନ ଘୋଷ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ଶୁଣିବେ ସାଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:15। ପରିବେଷଣ କରିବେ ଡିଭି ପଲୁସ୍କର, ପଙ୍କଜ ମଲ୍ଲିକ ଏବଂ ପଣ୍ଡିତ ଭୀମସେନ ଯୋଶୀ। ସ୍ପୋର୍ଟସ୍ କେନ୍ 8:30, ସ୍ପଟଲାଇଟ୍ 9:15, ମନିଟକନ ମନ୍ଥନ 9:30 ଏବଂ 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳୀନ ଅଧିବେଶନର ରେକର୍ଡିଂ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସୀତାର ବାଦନ, ପରିବେଷଣ କରିବେ ନିଶାଦ ଖାନ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣ ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣେଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meters ତଥା 1200 kilowatts ଯୋଗେ, FM 100.3 megahertz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆମ ମିଠା ମିଠା ସମ୍ପର୍କର ଆଉ ଏକ ମନୋରମ ସନ୍ଧ୍ୟାକୁ ସହୃଦୟ ସ୍ୱାଗତ ଜଣାଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ସାତ ଦିନର ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଆମେ ପହଞ୍ଚି ଯାଇଛୁ ଗୀତଟିଏ ମିତଟିଏର ଆଉ ଏକ ସୁନ୍ଦର ମୁହୂର୍ତ୍ତକୁ, ଯେଉଁଠି ମିଳି ଆପଣମାନଙ୍କ ସହ ମନଗହନର କଥା ହେବାର ଅବସର, ତା ସାଥିରେ ଆପଣଙ୍କ ପ୍ରିୟ ଗୀତରେ ଝୁମି ଉଠିବାର ଖୁସି। ସେ ଖୁସିର ଭାଗିଦାର ହୋଇ ଆମ ମିତ ପାଲଟି ମନପସନ୍ଦର ଗୀତ ଶୁଣିବାକୁ କଲ୍ କରନ୍ତୁ 0667029562623 ବା 0667029562628 ନମ୍ବରରେ। ଆଜି ଆମର ପ୍ରିୟ ମିତମାନଙ୍କ ପାଇଁ ରହିଛି 3ଟି ହିନ୍ଦୀ ଚଳଚ୍ଚିତ୍ର, ନାୟକ ଟୁ ଷ୍ଟେଟ୍ସ ସହିଦ, ତା ସହ 2ଟି ଓଡ଼ିଆ ଚଳଚ୍ଚିତ୍ର ଲଭ୍ ମାଷ୍ଟର ଲୋଫର, ଆଉ ତା ସହିତ ଏହି ପବିତ୍ର ଶ୍ରାବଣ ମାସ ଅବସରରେ ଦେବଦେବ ମହାଦେବଙ୍କ କିଛି ଭକ୍ତିପୂର୍ଣ୍ଣ ଭଜନ ରହିଛି। ତେବେ ଆସନ୍ତୁ ଟିକେ ମନ ଖୋଲି କଥା ହେବା, ଗପିବା ଆଉ ଶୁଣିବା ଆପଣଙ୍କ ମନପସନ୍ଦର ଗୀତ। ତେବେ ଆସନ୍ତୁ ଜାଣିବା କିଏ କେଉଁଠାରେ ଆଜି ଆମ ସନ୍ଧ୍ୟାର ପ୍ରଥମ ମିତ କଲ୍ କରିଛନ୍ତି। ହ୍ୟାଲୋ ଭାଇ, ନମସ୍କାର।
1: ନମସ୍କାର, କେମିତି ଅଛନ୍ତି ମ୍ୟାଡମ?
0: ବହୁତ ଭଲ ଅଛି ଭାଇ, କିଏ କହୁଥିଲେ, କେଉଁଠୁ କହୁଥିଲେ?
1: ମୁଁ ଡୁମାଲୁରି ନାରପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆପଣଙ୍କୁ ଆମ ଏହି ଗୀତଟିଏ ମିତଟିଏ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଭାଇ।
1: ଆଜ୍ଞା, ଧନ୍ୟବାଦ ଆଜ୍ଞା। ଆଉ କେମିତି ଅଛନ୍ତି?
0: ବହୁତ ଭଲ ଅଛି ଭାଇ। ତେବେ କୁହନ୍ତୁ ଆଜି କେଉଁ ଗୀତ ଶୁଣିବା?
1: ଆଜ୍ଞା, ମୁଁ ଆଜି ଫୋନ ଲଗାରେ ବ୍ୟସ୍ତ ଅଛି ତ ସେଥିପାଇଁ ଗୀତର ନାଁ ଟିକେ ଶୁଣି ପାରିଲିନି।
0: ଆଜି ଆମ ପାଖରେ 3ଟି ହିନ୍ଦୀ ଚଳଚ୍ଚିତ୍ର ଅଛି ଭାଇ, ନାୟକ ଟୁ ଷ୍ଟେଟ୍ସ ସହିଦ, ଆଉ 2ଟି ଓଡ଼ିଆ ଚଳଚ୍ଚିତ୍ର ଅଛି ଲଭ୍ ମାଷ୍ଟର ଲୋଫର, ତା ସହିତ ଦେବଦେବ ମହାଦେବଙ୍କର କିଛି ଭକ୍ତିପୂର୍ଣ୍ଣ ଭଜନ ଅଛି। ଲୋଫରର କେଉଁ ଗୀତ ଶୁଣିବା?
1: ଯେକୌଣସି ଗୀତ ଶୁଣିଦେବେ।
0: ନିଶ୍ଚୟ ନିଶ୍ଚୟ ଗୀତ ତ ଶୁଣିବା ଭାଇ, ହେଲେ କେମିତି ଅଛନ୍ତି?
1: ଆଜ୍ଞା, ମୁଁ ତ ବହୁତ ଭଲ ଅଛି। ଆପଣ ଶେଫାଲି ମ୍ୟାଡମ କହୁଥିଲେ ବୋଧେ?
0: ହଁ ଭାଇ।
1: ଆଜ୍ଞା ଆଜ୍ଞା,
0: ବହୁତ ଭଲ ଲାଗେ ଯେତେବେଳେ ଆପଣ ମାନେ
1: କଥା ହଉଛି। ଆଜ୍ଞା,
0: କଣ କହିଲେ ଭାଇ?
1: ଆପଣଙ୍କ ସହିତ ବହୁତ ଦିନ ପରେ କଥା ହଉଛି, ଆପଣ ତ ଆସୁନାହାନ୍ତି ଆଉ।
0: ହଁ ଭାଇ, ମୁଁ ବି ଆପଣମାନଙ୍କ ସହିତ ବହୁତ ଦିନ ପରେ ଆଜି କଥା ହେବି, ପ୍ରାୟତଃ ମାସେ କି 2 ମାସ ପରେ ମୁଁ ଆଜି ଆପଣମାନଙ୍କ ସହ କଥା ହଉଛି।
1: ଆଜ୍ଞା ଆଜ୍ଞା,
0: ତେବେ କଣ କରୁଥିଲି
1: ଦେଉଛୁ ମ୍ୟାଡମ? ମାନେ ଗତ ସପ୍ତାହରେ ମଧ୍ୟ ଚିଠି ଦେଇଥିଲୁ, କିନ୍ତୁ ଆମର ଚିଠି କଣ ହେଲା ଯେ ସାମିଲ ହେଲାନି, ଏଥର ଚିଠି ଆସିନାହିଁ ବୋଲି କହିଲେ, କଣ ହେଲା ଯେ?
0: ଭାଇ, ଗତ ସପ୍ତାହରେ ଆମ ପାଖରେ କୌଣସି ବି ଚିଠି ପହଞ୍ଚି ପାରିନଥିଲା।
1: ଆଜ୍ଞା, ଆମେ ଦେଇଥିଲୁ, ଚିଠି ପଠେଇଥିଲୁ, କିନ୍ତୁ ଆପଣଙ୍କ ପାଖକୁ ପହଞ୍ଚି ପାରିନି।
0: ହଁ, ସେମିତି ହେଇଛି ଭାଇ କିଛି ଗୋଟେ, ନହେଲେ ଆମେ ତ ଜଗିଥାଉ ଯେ ଆପଣ
1: କେତେବେଳେ କଣ ପ୍ରୋବ୍ଲେମ ଥିବ ସେଥିପାଇଁ ପହଞ୍ଚି ପାରିନି ଆଉ।
0: ହଁ ହଁ ଭାଇ, ଠିକ କଥା କହୁଛନ୍ତି, ନହେଲେ ତ ଆମେ ତ ଅପେକ୍ଷା କରି ବସିଥାଉ ଯେ ଆମ ଶ୍ରୋତା ବନ୍ଧୁ ମାନେ କେତେବେଳେ ଚିଠି ପହଞ୍ଚେଇ ପଠେଇବେ।
1: ଆଜ୍ଞା, ଆଉ ପ୍ରତିଥର ମୁଁ ଚିଠି ଦଉଛି, ପ୍ରତି ସପ୍ତାହରେ ଦଉଛି। ଆଜ୍ଞା,
0: ମାନେ ବହୁତ ସୁନ୍ଦର ଚିଠି ଦିଅନ୍ତି, ମାନେ ଆମ ସାପ୍ତାହିକ ସନ୍ଧ୍ୟାରେ ସବୁଠୁ ସୁନ୍ଦର ଚିଠି, ସବୁଠୁ ମାନେ କବିତାର ମିଠା ମିଠା ଚିଠି ମନୋଜ ଭାଇଙ୍କ ଠୁ ହିଁ ଆସିଥାଏ।
1: ଆଜ୍ଞା ଆଜ୍ଞା,
0: ଆପଣଙ୍କ ଚିଠି ପଢି ବହୁତ ଭଲ ଲାଗେ।
1: ଆଶୀର୍ବାଦ ଅଛି ତ ମୁଁ କିଛି ଲେଖି ପାରୁଛି ଆଜ୍ଞା ଆପଣଙ୍କ ବିଷୟରେ, ଆଉ
0: ବହୁତ ଖୁସି ଲାଗେ ଭାଇ ଯେ ମାନେ ଆମ ଯୁବବାଣୀ ବିଷୟରେ କିଏ ଲେଖୁଛନ୍ତି ଆଉ ଏତେ ସୁନ୍ଦର ଭାବରେ ଲେଖୁଛନ୍ତି, ମାନେ ସତରେ ଲାଗେ ଯେମିତି କେହି ବହୁତ ନିଜର ଲୋକ। ଆପଣ ଏତେ ସୁନ୍ଦର ଭାବରେ, ଏତେ ଭଲ ଭାବରେ ଲେଖିଥାନ୍ତି, ବହୁତ ଖୁସି ଲାଗେ।
1: ଆଜ୍ଞା ଆଜ୍ଞା, ଆଉ ଆଉ ଗୋଟେ କଥା ମ୍ୟାଡମ, ଆମେ ତ ମାନେ ରେଡିଓକୁ ମାନେ ନିଜର ଭଲି କରିଛୁ, ସେଥିପାଇଁ ତ ଆମେ ରେଡିଓକୁ ବେଶୀ ଭଲ ପାଉଛୁ, ତ ସେଥିପାଇଁ ଏକା ଲେଖି ପାରୁଛୁ ଆଜ୍ଞା, ଆଉ ନହେଲେ ତ ଆମେ ଏସବୁ ଲେଖି ପାରନ୍ତୁନି ନା।
0: ଆପଣମାନଙ୍କ ବିନା ଆମ ରେଡିଓ କ'ଣ କରନ୍ତା କହିଲେ, ଆପଣମାନେ ହିଁ ଆମର ସବୁଠୁ ନିଜର।
1: ଆଉ ଗୋଟେ କଥା କହିବି ମ୍ୟାଡମ, ଆମ ଅଞ୍ଚଳରେ ମାନେ ଚିଠି ଦେବାକୁ ମାନେ ପସନ୍ଦ କରୁନାହାନ୍ତି, ତ ସେଇ ଭାଇ ଭଉଣୀ ମାନଙ୍କୁ ମୁଁ ଗୋଟେ ଅନୁରୋଧ କରିବି ଯେହେତୁ ଆମେ ପ୍ରୋଗ୍ରାମ ଶୁଣୁଛୁ, ତ ଗୋଟେ ସପ୍ତାହରେ ଖଣ୍ଡେ ଚିଠି ଦେବା।
0: ହଁ, ସେ କଥା ତ ଆମେ ବି ପ୍ରତ୍ୟେକ ଥର ପ୍ରତ୍ୟେକ
1: ଚିଠି ନଦେଲେ କାର୍ଯ୍ୟକ୍ରମଟା ସୁଚାରୁ ରୂପେ ସମ୍ପାଦିତ ହେଇପାରିବନି।

0: ଶ୍ରୋତା ବନ୍ଧୁମାନଙ୍କ ପାଇଁ ଭାଇ ଦେଖନ୍ତୁ, ଆପଣମାନଙ୍କ ପାଇଁ ହିଁ ଆମେ ଗୋଟିଏ ଦିନ ରଖିଛୁ, ସାପ୍ତାହିକୀ ଗୋଟିଏ ଦିନ। ଆପଣମାନଙ୍କ ଚିଠି ଆସିଲେ ସେଦିନର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗେ।
1: ନିହାତି ଆଜ୍ଞା, ନିହାତି।
0: ନହେଲେ ଅନ୍ୟ ସବୁ ଦିନ ତ ଆମେ ଆପଣମାନଙ୍କୁ ସୂଚନା ତଥ୍ୟ ଦଉଛୁ।
1: ଆପଣ ପଢି ନଥିଲେ ମାନେ ସେଠିକୁ ପହଞ୍ଚି ନଥିଲେ ମତେ ବହୁତ ଦୁଃଖ ଲାଗିଲା ଗତ ସପ୍ତାହରେ। ଆଜ୍ଞା,
0: ଆମକୁ ବି ବହୁତ ଦୁଃଖ ଲାଗିଲା, ଗତ ସପ୍ତାହରେ ଗୋଟେ ବି ଚିଠି ଆସିନଥିଲା। ସେ ଚିଠି ଯଦି ଆମ ପାଖରେ ପହଞ୍ଚିଥିବ, ଆମେ ନିଶ୍ଚୟ ଆଗାମୀ ସପ୍ତାହରେ ସେ ଚିଠିକୁ ଆମେ ସାମିଲ କରିବୁ ଭାଇ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଗୋଟେ କଥା କହିବି ମାନେ ମୁଁ

0: ଗୋଟେ ବି ଚିଠି ଆସିନଥିଲା। ସେ ଚିଠି ଯଦି ଆମ ପାଖରେ ପହଞ୍ଚିଥିବ ଆମେ ନିଶ୍ଚୟ ଆଗାମୀ ସପ୍ତାହରେ ସେ ଚିଠିକୁ ଆମେ ସାମିଲ କରିବୁ ଭାଇ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଗୋଟେ କଥା କହିବି, ମାନେ ମୋ କଥାଟା ବହୁତ ଲମ୍ବା ହେଇଗଲାଣି, ଅନ୍ୟ ଶ୍ରୋତା ମାନେ ମଧ୍ୟ ଅପେକ୍ଷା କରିଛନ୍ତି, ସେଥିପାଇଁ ମୁଁ ଫୋନଟା ରଖିବା ପାଇଁ ବାଧ୍ୟ ହଉଛି।
0: ହଁ ଭାଇ ନିଶ୍ଚୟ ନିଶ୍ଚୟ, ତେବେ ଆସନ୍ତୁ ଶୁଣିବା ଆପଣଙ୍କ ମନ ପସନ୍ଦ ଗୀତ।
1: ନମସ୍କାର ମ୍ୟାଡ଼ାମ।
0: ନମସ୍କାର ଭାଇ।

0: ଆସନ୍ତୁ କଥା ହେଇଯିବା ଆଜି ଆମ ସନ୍ଧ୍ୟାର ଦ୍ୱିତୀୟ ମିତଙ୍କ ସାଥିରେ।
1: ହଁ ହ୍ୟାଲୋ।
0: ହ୍ୟାଲୋ ଭାଇ ନମସ୍କାର।
1: ହଁ ନମସ୍କାର ମ୍ୟାଡ଼ାମ, ମୁଁ ଲାଗୁ ପାତ୍ର କହୁଛେ, ସାନ୍ଦୁଙ୍ଗରି ଗୁଡ଼ା କରଲାମୁଙ୍ଗା ଜିଲ୍ଲା କଳାହାଣ୍ଡିରୁ।
0: ଭାଇ ଆପଣଙ୍କୁ ଆମର ଏହି ଗୀତଟିଏ ମିତଟିଏ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ତେବେ ଆଜି କେଉଁ ଗୀତ ଶୁଣିବେ ପ୍ରଥମେ କହିଦିଅନ୍ତୁ।
1: ଆଜି ଗୀତ କେମିତି କେମିତିଟା ଅଛି, ହିନ୍ଦୀ ଫିଲ୍ମର ଗୀତ?
0: ଆଜି ନାୟକ ମୁଭି ଅଛି, ଟୁ ଷ୍ଟେଟ୍ସ ଅଛି, ଶହୀଦ ଅଛି।
1: ହଁ ଶହୀଦ ଫିଲ୍ମର ଯେ କୌଣସି ଗୀତ ଗୁଡ଼େ ଶୁଣେଇଦେବା।
0: ନିଶ୍ଚୟ ନିଶ୍ଚୟ ଭାଇ, ଗୀତ ତ ଶୁଣିବା। ହେଲେ କ'ଣ କରୁଥିଲେ, କେମିତି ଅଛନ୍ତି ଆପଣ?
1: ଏଇଟା ତ ମ୍ୟାଡ଼ାମ ଏଇଟା ସବୁ ଛୋଟ ଆପଣ କଥା ଲାଗୁଥିନୁ, ତାପରେ ଘରେ ଏଇଟା ବସିଥିନି ଆରୁ ଏଇଟା ଫୋନ ଲଗାଉଛି, ସେଟା ରେଡ଼ିଓ ଶୁଣି ଶୁଣି ଫୋନ ଲଗାଉଛେ ଆରୁ।
0: ଆପଣମାନଙ୍କ ଲାଗି ତ ଆମର ଏଇ କାର୍ଯ୍ୟକ୍ରମ ଭାଇ, ଆପଣମାନେ କଲ୍ କରନ୍ତି, ଆପଣଙ୍କ ସହ ଟିକେ କଥା ହେଲେ ଖୁବ୍ ଭଲ ଲାଗେ।
1: ହଁ ମ୍ୟାଡ଼ାମ, ଆମର ତ ଫୋନ ତ ରେଡ଼ିଓ ବୋଲେ ଆମେ ଶୁଣୁଛୁ ବୋଲେ ତ ନିହାତି ଫୋନ ଟିକେ ଫୋନ ପ୍ରୋଗ୍ରାମ ଷ୍ଟାର୍ଟ ହେଲା ବୋଲେ ଲଗାଉଛୁ।
0: ଆଗାମୀ ସପ୍ତାହରେ ଭାଇ ଏବେ ଆସୁଛି ଆମ ଦେଶର ସ୍ୱାଧୀନତା ଦିବସ,
1: ହଁ ମ୍ୟାଡ଼ାମ,
0: କେମିତି କ'ଣ ପାଳନ କରନ୍ତି ସେଇ ଦିନକୁ?
1: ସେଦିନ ବୋଇଲେ ଆମର ସେ ଅଛେ ଅମ୍ପେଡ଼ ଅଛେ, ତାପରେ ସ୍କୁଲରେ ହୁଏ ପାଲନ ହେସି, ଅମ୍ପେଡ଼ରେ ବି ପତକା ଉତ୍ତୋଳନ ହେସି, ସେନେ ଏନ୍ତା ଯାଏସୁଁ, ତାଙ୍କେ ଠିଆ କରୁଛୁ, ଜଣଗଣ ମଣ ଗାଇକରି ପୁରା ଏଇଟା କହିଲା କରିକିରି ଏନ୍ତା ପତକା ଉତ୍ତୋଳନ କରିକିରି ଗୁଣ୍ଡି ବୁନ୍ଦା ମାଟିକିରି ସବୁ ସବୁ ଖାଇବା ପିନା କରୁଛୁ।
0: ବହୁତ ଭଲ ଲାଗେ ନା?
1: ବହୁତ ବଢିଆ ଲାଗେ ମ୍ୟାଡ଼ାମ, ବୋଲେ ଗୋଟେ ଦିନ ପୁରା ଏନ୍ତା ବଢିଆ ଲାଗେ, ପୁରା ଯେ ଗୋଟେ ନିଜକୁ ପୁରା ଗର୍ବ ଲାଗେ ପୁରା।
0: ହଁ ଭାଇ, ଆଉ ଛୋଟବେଳେ ତ ଯେତେବେଳେ ଆମେ ସ୍କୁଲ ଯାଉଥିଲୁ ସେତେବେଳେ ଆମକୁ ମିଠା ମିଳୁଥିଲା, କେବେ କେବେ ଚକୋଲେଟ୍ ମିଳୁଥିଲା,
1: ହଁ ମ୍ୟାଡ଼ାମ, ହଁ
0: ବହୁତ ଖୁସି ଲାଗେ ଏଇ ଦିନ।
1: ହଁ ବହୁତ ଖୁସି ଲାଗେ, ତାପରେ ବୋଲେ ଗାଁରେ ଆମର ଯେହେତୁ ଗୁରସ କିଣୁଛନ୍ ବୋଲେ ଆମର ଯେନ୍ କ୍ଷୀର ସଂଗ୍ରହ ହଉଛି କି ସେ ଜାଗାରେ ତ ପତକା ଉତ୍ତୋଳନ କରା ହେସି।
0: ହଁ ହଁ ଭାଇ,
1: ହଁ ସେ ଜାଗାରେ ସମସ୍ତେ ଠିଆ ଉଠି କରି ଟିକେ ଦେଶଭକ୍ତି ଗୀତ ଟିକେ କରିକରି 5 ମିନିଟ ଲାଗି ବି ଟିକେ ଏଇଟା ଏଇଟା ଆମର ଶାନ୍ତି ପ୍ରାର୍ଥନାଟେ କରିକରି ପତକା ଉତ୍ତୋଳନ ହେସି, ତାପରେ ବୁନ୍ଦି ମନ ଅନା ହେଇଛି, ବୁନ୍ଦି ସବକେ ଦିଆ ହେସି।
0: ବହୁତ ସୁନ୍ଦର ଭାବରେ ତାହେଲେ ପାଳନ ହେଉଛି ସ୍ୱାଧୀନତା ଦିବସ।
1: ହଁ ମ୍ୟାଡ଼ାମ, ହଁ ହଁ ନିହାତି ନିହାତି।
0: ତେବେ ଆଉ କ'ଣ କରନ୍ତି ଆପଣ?
1: ଆର ତ କିଛି ନାହିଁ ଆଜ୍ଞା ମ୍ୟାଡ଼ାମ, ଏଇଟା ଚାଷବାସ ଚାଲିଛି।
0: କ'ଣ କ'ଣ ଚାଷ କରିଛନ୍ତି?
1: ଚାଷ ବୋଲେ ଏଟା କାଣା ଧାନ ହେବାନ ଆମର ଇଆଡ଼େ ତ କଳାହାଣ୍ଡି ବୋଲେ ତ ଧାନ ଏଟା ଓଡ଼ିଶାରେ 2 ନମ୍ବରରେ ଯାଉଛେ ବୋଲେ ତ ବେଶୀ ଧାନ ଏକା ନିର୍ଭର।
0: ଯେ ଭାଇ ଏବେ ଏବେ ତ ମଝିରେ ମଝିରେ ବହୁତ ଜୋରରେ ବର୍ଷା ହେଇଯାଉଛି, ତାପରେ କେବେ କେବେ ପୁରା ଖରା ହେଇଯାଉଛି, କେମିତି କ'ଣ କରୁଛନ୍ତି? ଚାଷ ଠିକ ହେଉଛି?
1: ହଁ ଚାଷ ଠିକ ନାଇଁ ନ ବୋଲେ 50% ଧାନ କହିଗଲା ନ।
0: ହଁ ସେଇଟା ହିଁ ଭାଇ, ଅଧିକ ବର୍ଷା ଯୋଗୁଁ ତ ଚାଷ ଠିକରେ ହେଇପାରୁନଥିବ।
1: ନାଇଁ ନାଇଁ ଠିକ ସେ ନାଇଁ।

0: ବର୍ତ୍ତମାନ ବୋଲେ କାଣା ହେଇଛି ବେଶୀ ବର୍ଷା ହେଇଗଲା ତାପରେ ଗଲା ସପ୍ତାହ ବି ଏଇଟା ତେଲ ନଦୀର ପାନ ପୁରା ମାଡି ଆସିଲା ଯ ସବୁ ଜମିକି ବୋଲେ ତେଲ ନଦୀ ଏତକି ପତ୍ର ପାନ ଆସିଲା ତେଲ ନଦୀ ଯେ ପୁରା ସବୁ ସବୁ ଏରିଆକେ ବୁଢ଼ାଇ ଦେଲା ରୋଡ ରାସ୍ତାରୁ ସବୁ ପୁରା ବୁଢ଼ାଇ ଦେଲା ପୁରା
1: ସେଟା ତ ସେ ମଝିରେ ଯେତେ ଜୋରରେ ବର୍ଷା ହେଲା ସବୁଆଡେ ସେଇ ଅବସ୍ଥା।
0: ହଁ, ତାପରେ ବେଲଖଣ୍ଡି ମନ୍ଦିରରେ ବି ଭକ୍ତ ମାନେ କିଛି ରହିଯାଇଥିଲେ ତାକେ ବୋଟ ଆଣିକରି NDRF ବାଲେ ତାକେ ଉଦ୍ଧାର କଲେ।
1: ହଁ ହଁ
0: ହଁ ହେ ନିଜେ ଜିଲ୍ଲାପାଳ ଆସିଥିଲେ ସାଙ୍ଗେ।
1: ହଁ ଭାଇ ଠିକ ଅଛି ଭାଇ, ତେବେ ଆମର ତ ଅନ୍ୟ ଶ୍ରୋତା ମାନେ ଅପେକ୍ଷା କରିଥିବେ ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
0: ନିଜ କଥା ହେଇଥିଲା ଠିକ ନି ହୁଏ, ଆମର ସାଙ୍ଗ ଆର ବି ତ ଶ୍ରୋତା ଅଛନ୍, ପରିବାର ତ ରେଡିଓ ପାଇଁ ଏଇଟା ପରିବାର, ବଡ଼ ପରିବାର ଏଇଟା।
1: ହଁ ଭାଇ
0: ହଁ ହେ ବୋଲେ ସେମାନଙ୍କୁ ବି ଟିକେ କିଛି ମକା ଦମା।
1: ନିଶ୍ଚୟ ନିଶ୍ଚୟ ଭାଇ, ତେବେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତ।
0: ହଁ ରହୁଛେ ମ୍ୟାଡମ, ନମସ୍କାର।
1: ଠିକ ଅଛି ଭାଇ, ନମସ୍କାର।

0: ତେବେ ଆସନ୍ତୁ କଥା ହେଇଯିବା ଆଉ ଜଣେ ମିତଙ୍କ ସାଥିରେ। ହ୍ୟାଲୋ ଭାଇ ନମସ୍କାର।
1: ପତ୍ରା ବୋଲି ଜିଲ୍ଲା ବଲାଙ୍ଗୀରରୁ କହୁଥିଲି ମ୍ୟାଡମ।
0: ଭାଇ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆଜିର ଗୀତଟି ମିତଟିଏ
1: ଥ୍ୟାଙ୍କ ୟୁ ମ୍ୟାଡମ ଥ୍ୟାଙ୍କ ୟୁ।
0: ତେବେ କେଉଁ ଗୀତ
1: ମ୍ୟାଡମ କହୁଥିଲେ ବୋଧେ?
0: ହଁ ଭାଇ।
1: ଆଉ ମ୍ୟାଡମ କେମିତି ଅଛନ୍ତି?
0: ବହୁତ ଭଲ ଅଛି ଭାଇ। ତେବେ ପ୍ରଥମେ ଟିକେ କହିଦିଅନ୍ତୁ ଆଜି କେଉଁ ଗୀତ ଶୁଣିବେ?
1: ଗୋଟେ ଭକ୍ତି ଗୀତଟେ ଦେବେ।
0: ନିଶ୍ଚୟ ଆମେ ଭକ୍ତି ଗୀତ ଗୋଟେ ଶୁଣିବା। ଏବେ କୁହନ୍ତୁ କେମିତି ଅଛନ୍ତି, କ'ଣ କରୁଛନ୍ତି?
1: ମୁଁ ତ ଏକଦମ ମସ୍ତ ଅଛି ମ୍ୟାଡମ।
0: କ'ଣ କରୁଛନ୍ତି ଭାଇ?
1: ଏବେ ବର୍ତ୍ତମାନ ମୁଁ ଶାଢୀ ବୁଣୁଥିଲି ଆଉ 5ଟାରେ ଛୁଟି କଲି।
0: ଏବେ ହିଁ କିଛି ଦିନ ତଳେ ଆମର ମାନେ ଏଇ ଯୋଉ ବୁଣା ବସ୍ତ୍ର ମାନଙ୍କର ଦିବସଟି ଯାଇଛି। ହସ୍ତତନ୍ତ ତ ଆମର ମାନେ ଓଡ଼ିଶାର ସବୁଠୁ ସୁନ୍ଦର ମାନେ କଳା ମାନଙ୍କ ଭିତରେ ଯାଉଛି।
1: ନିହାତି ମ୍ୟାଡମ।
0: ଆଉ କେଉଁ ପ୍ରକାର ଶାଢୀ ଆଜିକାଲି ବେଶୀ ବିକ୍ରି ହେଉଛି? ଆପଣ କେଉଁ ପ୍ରକାର ଶାଢୀ ବୁଣୁଛନ୍ତି?
1: ଆମର ଏବେ ଯଦି ବମ୍କେ ପାଟ ବହୁତ ବିକ୍ରି ହେଉଛି। ତାପରେ ଡେଲି ୟୁଜ୍ କରନ୍ତି ଯେଟା ମା ମାନେ ସେଟା ଏବେ ମାର୍କେଟରେ ବହୁତ ଅଛି।
0: କେତେ ଦିନ ଲାଗେ ଭାଇ ଆପଣଙ୍କୁ ଗୋଟିଏ ମାନେ ପାଟ ବୁଣିବା ପାଇଁ?
1: ପାଟ ମୋର ତ ପାଟ ତିଆରି ହୁଏନି, ଟିକେ କମ୍ର ତିଆରି ହୁଏ, ଯେନ୍ଟାକି 2 ଦିନରେ ଗୋଟେ ପିସ୍ ହୁଏ। ସେଟା ଗୋଟେ ପିସ୍ କୁ 30 ରୁ 35 ଆମର ବ୍ଲାଉଜ ପିସ୍ ସାଙ୍ଗେ ଆସୁଛି।
0: ମାନେ ହସ୍ତତନ୍ତ ଗୋଟେ ତିଆରି କରିବା ପାଇଁ ଏତେ କଷ୍ଟ ହୁଏ, ଏତେ ଦିନ ଲାଗେ, ସେଥିପାଇଁ ତାର ଚାହିଦା ବହୁତ ଅଧିକ ରହିଛି।
1: ନିହାତି ମ୍ୟାଡମ ବହୁତ କଷ୍ଟ ତ ଅଛି।
0: ହଁ ହଁ
1: ପରିବାର ସମସ୍ତେ ନ ଲାଗିଲେ ହବନି।
0: ତେବେ ଆଉ କଣ କଣ କରନ୍ତି ଆପଣ?
1: ଆଉ ଚାଷବାସ
0: ଆମ ପଟେ 2 ଦିନ ହେଲା ଟିକେ ଠିକ ଖରା କରୁଛି।

0: ଆମ ପଟରେ ଆଜି ଖରା କରୁଛି, ଆଜି ରାତି ଆଜି ରାତିରେ ବର୍ଷା ହେଇଥିଲା ତ ସକାଳୁ ହେଇନି, ଖରା ବହୁତ ଖରା କରୁଛି ଏବେ। ଖରା ବର୍ଷା ନହେଲେ ଚାଷ ହବନି ମ୍ୟାଡମ।
1: ହଁ, ଏ ଲଗାତାର ବର୍ଷା ବହୁତ, ଯେତେ ଜୋରରେ ବର୍ଷା ହଉଛି ସେ ବର୍ଷା ପାଇଁ ଚାଷ ଖରାପ ହିଁ ହେଇଯାଉଛି। ତେବେ ଭାଇ ଚିଠି ଗୋଟେ ଗୋଟେ ଲେଖନ୍ତୁ, ଆପଣମାନଙ୍କ ଚିଠି ଆସିଲେ ଖୁବ ଭଲ ଲାଗିବେ।
0: ହଁ, ଚିଠି ତ ମୁଁ ଲେଖୁଥିଲି ଆଗ, ଏବେ ତ ଚିଠି ଲେଖାଲେଖି କରୁନାହିଁ। ଏବେ ମନୋଜ ଭାଇ ଫାଷ୍ଟ ଗଲା ସପ୍ତାହରେ ଆକ୍ଚୁଆଲି ଚିଠି ମନୋଜ ଭାଇ ଦେଇଥିଲେ, ମୁଁ ତାଙ୍କ ସହିତ କଥା ବି ହେଇଛି, ହେଲେ ଚିଠି ଗୋଟେ କଣ ସେତିକ ପହଞ୍ଚି ପାରିନି, ସେଥିପାଇଁ ଚିଠି ବାଜିଲାନି।
1: ହଁ, ସେଇଟା ଆମେ ମନୋଜ ଭାଇଙ୍କୁ ବି ମୁଁ କହୁଥିଲି ଯେ ଚିଠି ଯଦି ଆମର ଶେଷ ସପ୍ତାହରେ ତ ସାମିଲ ହେଇପାରିନାହିଁ, ଏବେ ଏଇ ସପ୍ତାହରେ ନିଶ୍ଚୟ ଭାବରେ ସେ ଚିଠିଟି ସାମିଲ ହେଇଯିବ।
0: ଠିକ ଅଛି, ମୁଁ ଅପେକ୍ଷାରେ ଥାନ୍ତି।
1: ଠିକ ଅଛି ଭାଇ, ଆମେ ଆପଣଙ୍କ ଚିଠିର ଅପେକ୍ଷାରେ ରହିବୁ। ତେବେ ଶୁଣିବା ଆପଣଙ୍କ ମନପସନ୍ଦର ଗୀତ।
0: ହଉ ମ୍ୟାଡମ୍, ଠିକ ଅଛି ମ୍ୟାଡମ୍,
1: ଧନ୍ୟବାଦ ଭାଇ,
0: ନମସ୍କାର।
1: ନମସ୍କାର।

0: ଆସନ୍ତୁ କଥା ହେବା ଆମର ଆଉ ଜଣେ ମିତଙ୍କ ସାଥିରେ। ହ୍ୟାଲୋ ହ୍ୟାଲୋ
1: ହଁ ନମସ୍କାର, ମୁଁ ଲୋକନାଥ ସାହୁ ଭାଲୁ ବିଜେପୁର ବରଗଡ଼ ଜିଲ୍ଲାରୁ କହୁଛେ।
0: ଭାଇ ନମସ୍କାର, ଆପଣଙ୍କୁ ଆମ ଗୀତ ଟିଏ ମିତ ଟିଏ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ହଁ ଆଜ୍ଞା,
0: ଆଜି କେଉଁ ଗୀତ ଶୁଣିବେ ପ୍ରଥମେ ଟିକେ କହିଦିଅନ୍ତୁ।
1: ଆଜି ଭକ୍ତି ଗୀତଟେ ଶୁଣମା, ବୋଲବମ୍ର ବାଜବା କେ?
0: ଦେଖିବା ଭାଇ ନିଶ୍ଚୟ ଚେଷ୍ଟା କରିବୁ ଆପଣଙ୍କୁ ଭକ୍ତି ଗୀତ ବୋଲବମ୍ର ଶୁଣାଇବା ପାଇଁ।
1: ହଁ,
0: ତେବେ
1: ଆଉ
0: କ'ଣ
1: ଡେଡିକେଟ୍
0: କରୁଥିଲେ?
1: କରିବି ଆମ କରମସାନୀ ସାହୁ ଭଗବାନ, ଆମ ନାଗୁ ପାତ୍ର, ମନୋଜ ପଟେଲ, ଏସବୁ ଶ୍ରୋତାଙ୍କୁ, ଆମ ରେଡିଓ ଲଭର, ରେଡିଓ ପାର୍ଟନର, ସବୁ ଦାଦାକୁ ଆମର ଡେଡିକେଟ୍।
0: ନିଶ୍ଚୟ ନିଶ୍ଚୟ ଭାଇ, ଯଦି ସେମାନେ ଶୁଣୁଥିବେ ତାହେଲେ ସେମାନେ ଜାଣିପାରିବେ ଯେ ଆପଣ ସେମାନଙ୍କୁ ଗୀତ ଡେଡିକେଟ୍ କରିଛନ୍ତି। ତେବେ ଆପଣ କେମିତି ଅଛନ୍ତି ଆଉ କ'ଣ କରୁଥିଲେ?
1: ଆମେ ଚାଷ କାମ କରୁଛୁଁ,
0: କେମିତି ଅଛନ୍ତି ଆପଣ?
1: ଭଲ ତ ଅଛୁ, ଟିକେ
0: ଆଉ ଘରେ
1: ପାଗର
0: ସମସ୍ତେ?
1: ଲାଗି ଜ୍ୱର ତ ଭି ହେଇଯାଉଛେ।
0: ହଁ ଭାଇ, ଏବେ ଯେଉଁ ମାନେ ଯେମିତି ପାଗ ପରିବର୍ତ୍ତନ ହେଉଛି ସେ ସମୟରେ ସମସ୍ତଙ୍କୁ ଏଇ ପ୍ରକାର ଭାଇରାଲ ଜ୍ୱର ସବୁ ହେଉଛି, ସେଠୁ ସବୁ ବଞ୍ଚିବା ପାଇଁ ଟିକେ ଉଷୁମ ପାଣି ପିଅନ୍ତୁ, ଟିକେ ଆଖପାଖର ସବୁ ଜାଗାରେ ଟିକେ ସଫା ସୁତୁରା ରଖିଲେ ପାଣି ଜମିବାକୁ ନଦେଲେ

0: ସବୁ ଠିକ୍ ରହିବ। ତେବେ ଆଜି ତ ଟିକେ ସମୟ ହେଇ ଆସିଲାଣି, ଆଗକୁ ଆଉ କିଛି ଜଣଙ୍କ ସହ କଥା ହେବା, ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ହଁ ନମସ୍କାର।
0: ନମସ୍କାର ଭାଇ।

0: ତେବେ ଆସନ୍ତୁ ଆଜି ସନ୍ଧ୍ୟାରେ ସେ ସମିତଙ୍କ ସହ କଥା ହେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଭାଇ କୁହନ୍ତୁ।
1: ହ୍ୟାଲୋ ଶେଫାଲି ଦିଦି ନମସ୍କାର।
0: ଜୀବନ ଭାଇ ନମସ୍କାର, କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି, ଆପଣ ଧରୁଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ପ୍ରଥମେ କୁହନ୍ତୁ ଆଜି କେଉଁ ଗୀତ ଶୁଣିବେ?
1: ଆଜି କେଉଁଟା ଅଛି ମୁଁ ଟିକେ ଜାଣିନି, ଆପଣଙ୍କ ଚଏସ୍ରୁ ଗୋଟେ ଗୀତ ଅଛି।
0: ଆଜି ତିନୋଟି ହିନ୍ଦୀ ଚଳଚ୍ଚିତ୍ର ଅଛି ଭାଇ, ନାୟକ ଟୁ ଷ୍ଟେଟ୍ ସହିଦ, ଆଉ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଅଛି ଲଭ୍ ମାଷ୍ଟର ଲୋଫର, ତା ସହ ମହାଦେବଙ୍କର କିଛି ଭକ୍ତି ଭଜନ ଅଛି।
1: ଠିକ୍ ଅଛି, ତାହେଲେ ଓଡ଼ିଆ ଚଳଚ୍ଚିତ୍ର ଲୋଫର୍ରୁ ଗୋଟେ ଗୀତ ଦେବେ।
0: ନିଶ୍ଚୟ ଭାଇ, ଗୀତ ତ ଶୁଣିବା। ଆପଣ ଆପଣଙ୍କ ଟିକେ ପୂର୍ଣ୍ଣ ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କ ପାଇଁ କହିଦିଅନ୍ତୁ।
1: ଆଜ୍ଞା, ମୁଁ ଜୀବନ ମୁଁ କହୁଛି କଳାହାଣ୍ଡି ଜିଲ୍ଲାରୁ।
0: କେମିତି ଅଛନ୍ତି ଭାଇ, ଅନେକ ଦିନ ପରେ ଆପଣଙ୍କ ସହ କଥା ହେଉଛି।
1: ହଁ, ମୁଁ ବହୁତ ଭଲ ଅଛି ଆଜି। ହଁ, ସତ କଥା, ମୁଁ ଅନେକ ଦିନ ପରେ ଆଜି କଲ୍ କରିଛି, କାହିଁକି ଏଇ ଯେ ମୋର ପାଠ ଯୋଗୁଁ ସମୟର ଦେହ ତଳ ହେଉଛି, ଏବଂ ଏ କିଛି ଦିନ ତଳେ ମୁଁ ମୋ ଛୁଟି ବିତାଇବା ପାଇଁ ମୁଁ ବାହାରକୁ ଯାଇଥିଲି, ଯେମିତିକି ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ତାପରେ ଉତ୍ତରପ୍ରଦେଶର ବୃନ୍ଦାବନ, ଯୋଉଟାକି ଦେଉରୀ ଜୋକାଲ ଆଶ୍ରମ, ସେମିତି ଆହୁରି ଅନେକ ଜାଗା ମାନଙ୍କୁ, ସେଥିପାଇଁ ଟିକେ ଫୋନ କରିପାରୁନଥିଲି।
0: ବହୁତ ସୁନ୍ଦର ଭାଇ, ଏକା ସାଥିରେ ଆପଣ ଏତେ ସୁନ୍ଦର ସୁନ୍ଦର ଜାଗା ବୁଲିକି ଆସିଛନ୍ତି।
1: ଯେତେବେଳେ ବି ମୁଁ ଦେଖନ୍ତୁ, ଯେତେବେଳେ ବି ଛୁଟି ହୁଏ ମୁଁ ଏମିତି ଅନେକ ଜାଗାକୁ ମୁଁ ବୁଲିବା ପାଇଁ ଯାଏ, ଇଣ୍ଡିଆର ଅନେକ ଜାଗାକୁ। ଏଥର ମୁଁ ଭାବିଛି ଆଉଟ୍ ଅଫ୍ ଯିବା ପାଇଁ, ମାନେ ଭାରତ ବାହାରକୁ, ଯେମିତିକି ଅଷ୍ଟ୍ରେଲିଆ, ଜାପାନ ଇତ୍ୟାଦି।
0: ବହୁତ ଭଲ କଥା, ବୁଲିବା କଥା। ବୁଲିବା ଦ୍ୱାରା ଆମ ଆମ ମାନେ ମାଇଣ୍ଡ ବହୁତ ଫ୍ରେଶ୍ ହେଇଯାଏ, ଆମକୁ ବହୁତ ଖୁସି ଲାଗେ, ବହୁତ ଦେହ ବି ସୁସ୍ଥ ହୋଇଯାଏ ଅନେକ ସମୟରେ।
1: ଆପଣଙ୍କୁ ମୁଁ ଇନଭାଇଟ୍ କରୁଛି, ଯଦି ଆପଣ ଯିବା ପାଇଁ ଚାହୁଁଛନ୍ତି ତାହେଲେ ମୁଁ ଆପଣଙ୍କୁ ଇନଭାଇଟ୍ କରୁଛି।
0: ଅନେକ ଅନେକ ଧନ୍ୟବାଦ ଭାଇ, ଆମେ ନିଶ୍ଚୟ ଚେଷ୍ଟା କରିବୁ ଆପଣଙ୍କ ସହ କେବେ କୁଆଡ଼େ ବୁଲିଯିବା ପାଇଁ।
1: ଫ୍ଲାଇଟ୍ର ସବୁ ଖର୍ଚ୍ଚ ମୁଁ ଉଠେଇବି।
0: ବହୁତ ଖୁସି ଲାଗିଲା ଭାଇ ଯେ ଆପଣ ଏତେ ସୁନ୍ଦର ପ୍ରସ୍ତାବ ରଖିଲେ ଆପଣଙ୍କ ସହ ବୁଲିଯିବା ପାଇଁ।
1: ନିଶ୍ଚୟ ନିଶ୍ଚୟ, ଖାଇବା ପିଇବା ରହିବା, ତାପରେ ଫ୍ଲାଇଟ୍ରେ ଜର୍ଣ୍ଣି କରିବା, ସବୁ ଖର୍ଚ୍ଚ ମୁଁ ଉଠେଇବି।
0: ଧନ୍ୟବାଦ ଧନ୍ୟବାଦ ଭାଇ। ତେବେ ଆଜି ତ ସମୟ ହୋଇଗଲାଣି, ଆମେ ଆପଣଙ୍କ ସହ ଅଧିକ କଥା ହେଇପାରିବୁ ନାହିଁ, ଆପଣଙ୍କ ମନ ପସନ୍ଦର ଗୀତଟି ଶୁଣିନେବା।
1: ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ ଭାଇ, ନମସ୍କାର।

ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ମୀନାରାଣୀ ଖୁଣ୍ଟିଆ, କନକ ବଳବନ୍ତ ରାୟ, ମହମ୍ମଦ ସିକନ୍ଦର ଆଲାମ, ଭାନୁମତୀ ସାହୁ, ବିଜୟ କୁମାର ମିଶ୍ର ଏବଂ ପ୍ରସନ୍ନ କୁମାର ମିଶ୍ର। ଚେତନା ଚିନ୍ତନ 6:30। 6:35 ପ୍ରଚାର କରିବୁ

ଶ୍ରୀମଦ୍ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 7:25 ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଚାଷରକଥା 7:40 ପୁରାତନ କ୍ରମରେ ଛାନ୍ଦ ଶୁଣିବେ 7:45। ଶିଳ୍ପୀମାନେ ହେଲେ ସଙ୍ଗୀତା ଗୋସ୍ୱାମୀ ଏବଂ ପଶ୍ଚିମେଶ୍ୱର ଜେନା। 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଗୀତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45। 9:00 କେତୋଟି ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ କୃଷ୍ଣଗୁରୁ ଭଜନ, ପରିବେଷଣ କରିଛନ୍ତି ଲଳିତ ମୋହନ ନାୟକ ଓ ସାଧେ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ସୁରେଖା ମହାପାତ୍ର, ଫାଲ୍ଗୁନୀ ପାତ୍ର, ସୀମନ୍ତିନୀ ଶତପଥୀ ଏବଂ ଜିତେନ୍ଦ୍ରନାଥ ପଟ୍ଟନାୟକ। ଚାଷର କଥା ଦିନ 1:10। ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିପାରିବେ ଦିନ 1:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ, ଏଥିରେ ଶୁଣିବେ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ରାତି 7:30 ଜିଲ୍ଲା ହାଲଚାଲ କ୍ରମରେ କ୍ଷମା କରିବେ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ମଧ୍ୟରେ ରେଲେଗୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରାତି 8:00 ସଂସଦ ସମୀକ୍ଷା ରେଲେଗୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡି ଗୀତ ପ୍ରଚାର କରିବୁ ରାତି 8:15। ସ୍ପୋର୍ଟସ୍ ସ୍କାନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:15। ଚର୍ଚ୍ଚାକା ବିଷୟ ରାତି 9:30। ରାତି 10:00 ସଂସଦରେ ପ୍ରଶ୍ନକାଳର ରେକର୍ଡ଼ିଂ କାର୍ଯ୍ୟକ୍ରମଗୁଡ଼ିକ ରେଲେଗୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ପରିବେଷଣ କରିଛନ୍ତି ଉସ୍ତାଦ ବିଲାୟତ ହୁସେନ ଖାନ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ପୁରିଆ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆଚ୍ଛା ଭାଇ ବୁଝିଗଲୁ ନା? କିରେ କଣ ବୁଝିଲୁ?
1: ସରସ୍ୱତୀ ମାଙ୍କୁ ପ୍ରଥମରେ ଜଣାନନ୍ଦୀ ପଦ କହିଲେ,
0: ଜଗତ ମାତା ସରସ୍ୱତୀ ମାଙ୍କୁ ଯୋଡ଼ିଏ ପଦ କହିଲେ।
1: ଆଚ୍ଛା,
0: ମା ଯଦି ସରସ୍ୱତୀ ବାପା ହେଲେ ଜଗନ୍ନାଥ ବାପାଙ୍କୁ ଯୋଡ଼ିଏ ପଦ କହିବା, ତାପରେ ପୁରାଣ ଆଲୋଚନା କରିବା।
1: ଆଚ୍ଛା,
0: ଏଠାରୁ ଭକ୍ତ କହୁଛନ୍ତି, ମହାପ୍ରଭୁ ଚାରି ଯୁଗରେ ଚାରି ଅବତାର ହେଇଛନ୍ତି।
1: ଆଚ୍ଛା,
0: ଗୋଟିଏ ଗୋଟିଏ ଅବତାରରେ ଗୋଟିଏ ଗୋଟିଏ ପଦ ଶେଷ ହେଇଯାଉଥିବ। ଭକ୍ତ କହିଲେ
1: କଣ କହିଲେ?

0: ଆଚ୍ଛା
1: ଜଗତ ପିତା ଜଗନ୍ନାଥ ଜଗତ ମାତା ସରସ୍ୱତୀ
0: ଏମାନଙ୍କର କାର୍ଯ୍ୟକ୍ରମ ଛିଡ଼ିଲା
1: ଏଇଠୁ ଶ୍ରୀ ମହାପ୍ରଭୁ
0: ଆଚ୍ଛା
1: କଣ ଲୀଳା କରିଥିଲେ
0: ଗୋପୀମାନଙ୍କ ସହିତ କିପରି ନାବକେଳି କରିଥିଲେ ସେଥିରୁ ଦୁଇ ଚାରି ପଦ କହିବା
1: କବି ଲେଖୁଛନ୍ତି।

0: ଶ୍ରୀକୃଷ୍ଣ ମନରେ ବିଚାର କଲେ ଗୋପୀମାନେ ଯେଉଁ ଆଜି ଦଧି ବିକ୍ରି ଅର୍ଥ ବାହାରିଛନ୍ତି,
1: ମୋର ବିଷୟରେ ଯୋଉ କଥାବାର୍ତ୍ତା ହଉଛନ୍ତି ସେମାନଙ୍କୁ ନିଶ୍ଚୟ ଆଜି ପଥର ହଇରାଣ କରିବି।
0: ଏ କଥା ବିଚାର କରି
1: ଆଚ୍ଛା
0: ମହାପ୍ରଭୁ ସେହି କ୍ଷଣି ଚଳିଗଲେ। କଣ କଲେ?
1: କଣ
0: ପୂର୍ବ ପରି ଯମୁନା ନଦୀ ଯୋଉ ଶୁଖିଲା ପଡିଥିଲା
1: ଆଚ୍ଛା
0: ମାୟାରେ ନଦୀଟାକୁ ବୃଦ୍ଧି
1: ପୁରା ବନ୍ୟା କରିଦେଲେ।
2: ଲୋକଗୀତ କ୍ରମରେ ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କଲେ ମନୋରଞ୍ଜନ ଘୋଷ ଓ ସାଥୀ, ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: କରିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଘରେ ଘରେ ସୂର୍ଯ୍ୟ ଘର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂସଦରେ ପାରିତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ 2026। ବିଲ୍ରେ ଆଧୁନିକ ଏବଂ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା ବ୍ୟବସ୍ଥା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଇଁ ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ଟିକୁ ଆଜି ଗୃହରେ ଆଗତ କରିଥିଲେ। ଏଥିରେ ଟ୍ରିବ୍ୟୁନାଲରେ କାର୍ଯ୍ୟଦକ୍ଷତାକୁ ଅଧିକ ଉନ୍ନତ କରିବା ଏବଂ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି, ପ୍ରଶାସନିକ କାର୍ଯ୍ୟ ଆଦି ପ୍ରସଙ୍ଗରେ ସଂସ୍କାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରସ୍ତାବ ରହିଛି। ବିଲ୍ରେ ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା କରିବାର ମଧ୍ୟ ବ୍ୟବସ୍ଥା ଥିବା ଶ୍ରୀ ମେଘୱାଲ କହିଛନ୍ତି। ଦେଶରେ ଆଧୁନିକ ଏବଂ ସମାନ ଟ୍ରିବ୍ୟୁନାଲ ଭିତ୍ତିଭୂମି ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଆଗତ କରାଯାଇଛି। ସଂସ୍ଥାଗତ ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ଏଥିରେ ଥିବା ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: Ensure independence, transparency and uniformity in the qualifications, appointment, terms and condition of the service of chairperson and members of the various tribunals, the administration and functioning of the tribunal, to establish a National Tribunals Commission and to make consequential amendment in the related enactments and for matters connected therewith or incidental.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2015 ସରକାର ଟ୍ରିବ୍ୟୁନାଲ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଲୋକସଭାରେ ଏହି ବିଲ୍ଟି ପୂର୍ବରୁ ପାରିତ ହୋଇସାରିଛି। ସ୍ୱାଧୀନତାର ଅମୃତ କାଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଜାରି ରହିଛି। ଏହା କେବଳ ଘରେ ଘରେ ଜାତୀୟ ପତାକା ଉତ୍ତୋଳନର କାର୍ଯ୍ୟ ନୁହେଁ, ବରଂ ଦେଶର ଐକ୍ୟ, ଅଖଣ୍ଡତା ଓ ଗଣତାନ୍ତ୍ରିକ

ମୂଲ୍ୟବୋଧ ପ୍ରତି ନାଗରିକଙ୍କ ଅଙ୍ଗୀକାରବଦ୍ଧର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ ଦେବା ସହ ନାଗରିକଙ୍କୁ ଗର୍ବ ଓ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ସହ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଏହି ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ଘର, କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଆହ୍ୱାନ ଦିଆଯାଇଥାଏ। ଏହା ନୂତନ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ, ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ। ତ୍ରିରଙ୍ଗାର କମଳା ରଙ୍ଗ ସାହସ ଓ ତ୍ୟାଗର ବାର୍ତ୍ତା ଦେଇଥାଏ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧିର ବିକାଶ ଓ ପ୍ରକୃତି ସହ ଆମର ସମ୍ପର୍କକୁ ପ୍ରତିଫଳିତ କରିବା ସହ ଅଶୋକଚକ୍ର ନ୍ୟାୟ, ଗତିଶୀଳତା ଓ ନିରନ୍ତର ପ୍ରଗତିର ସନ୍ଦେଶ ବହନ କରିଥାଏ। ଆସନ୍ତୁ ଏହି ସ୍ୱାଧୀନତା ଦିବସର ସମସ୍ତ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମ ଓ ଜାତୀୟ ଗୌରବର ବାର୍ତ୍ତାକୁ ସୁଦୃଢ଼ କରିବା। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। 120 ମିଟର ଲମ୍ବର ଜାତୀୟ ପତାକା ଧରି ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବିଭିନ୍ନ ବର୍ଗର ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଜୀବିକା ମିଶନ ଏବଂ ଓର୍ମାସ ସହଯୋଗରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ କାଦବରଙ୍ଗାଠାରେ ମହିଳା ମହାସଂଘ ପକ୍ଷରୁ 209 ଜଣ ସ୍ଥାନୀୟ ମହିଳାଙ୍କୁ ନେଇ ହରଘର ତ୍ରିରଙ୍ଗା ପାଇଁ ପତାକା ପ୍ରସ୍ତୁତ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ 25,000 ତ୍ରିରଙ୍ଗା ପତାକା ତିଆରି କରିବା ପାଇଁ ମହାସଂଘକୁ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନରେ ନେତାଜୀ ଛକଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଦେଶରେ ମଧୁମେହ, ମୋଟାପଣ ଏବଂ ଅତ୍ୟଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଯାଦବ କହିଛନ୍ତି, ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ ରହିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ ଲଗାତାର ଅଧ୍ୟୟନ କରାଯାଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିବା ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 2024-25 ବର୍ଷ ପାଇଁ 115 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେତାଙ୍କୁ ପୁରସ୍କାର ରାଶି ବାବଦକୁ 3,00,000 ଟଙ୍କା, ଅଙ୍ଗବସ୍ତ୍ର ଓ ତାମ୍ରପତ୍ର ପ୍ରଦାନ କରାଯିବ। ଖରିଫ ଫସଲ ଅଧୀନରେ ଚଳିତ ମାସ 7 ତାରିଖ ସୁଦ୍ଧା 967,00,000 ହେକ୍ଟର ଜମିରେ ଚାଷ କରାଯାଇଥିବା ନେଇ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। 344,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଧାନ ଚାଷ, 180,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ତୈଳବୀଜ ଚାଷ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 58,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଆଖୁ ଚାଷ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନଠାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବେଆଇନ ଖଣି ଉତ୍ତୋଳନ ଏବଂ ଖଣିଜ ସମ୍ପଦର ଅବୈଧ କାରବାର ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଭାଗ ପକ୍ଷରୁ ବେଆଇନ ଖଣି ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଳନସ୍ଥଳରେ ଡ୍ରୋନ୍ ନିରୋଧୀ ବ୍ୟବସ୍ଥା ଏବଂ ଆତଙ୍କବାଦ ନିରୋଧୀ ବାହିନୀ ମୁତୟନ ହେବେ ବୋଲି ଜଣାପଡ଼ିଛି। ଆସନ୍ତା ଗୁରୁବାର ଦିନ ଗାନ୍ଧୀମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସାଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତ ବର୍ଷ ପ୍ୟାରେଡ୍ରେ 51ଟି ଦଳ ସାମିଲ ହେବେ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ୟାରେଡ୍ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅହମ୍ମଦାବାଦସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଇଆଇଏମ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧ୍ୟାପକ, ଯୁବ ପ୍ରତିଭା ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

0: ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026ର ସଂଶୋଧିତ କାର୍ଯ୍ୟସୂଚୀ ସଂକ୍ରାନ୍ତରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସ୍ଆଇଆର୍ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଗ୍ରହଣ ସହ ଏହାର ସମାଧାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ ସଂକ୍ରାନ୍ତରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଏବଂ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପଠାରେ ତିନିଦିନିଆ ବ୍ଲକସ୍ତରୀୟ ଲକ୍ଷ୍ୟପତି ଦିଦି କର୍ମଶାଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ମହିଳାମାନଙ୍କୁ ଦକ୍ଷତା ଏବଂ ଉଦ୍ୟମିତାର ସୁଯୋଗ ଦେଇ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ସନ୍ଧ୍ୟା 6 ସୁଦ୍ଧା ଜଳସ୍ତର 613.85 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,130,000 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ ମଧ୍ୟ ଦେଇ ସେହି ସମୟ ମଧ୍ୟରେ 216,179 ଘନଫୁଟ ଜଳ ନିଷ୍କାସିତ ହେଉଛି। ସଂସଦରେ ପାରିତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ 2026। ବିଲ୍ରେ ଆଧୁନିକ ଏବଂ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା ବ୍ୟବସ୍ଥା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଇଁ ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ହର୍ ଘର୍ ତିରଙ୍ଗା ଅଭିଯାନ, ଆଲେଖ୍ୟ ପ୍ରତାପ ପ୍ରଧାନ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ହର୍ ଘର୍ ତିରଙ୍ଗା ହେଉଛି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକା ପ୍ରତି ଆଦର ଓ ସମ୍ମାନ ବୃଦ୍ଧି କରିବା। ଏହି ଅଭିଯାନ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଲୋକମାନେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ସେହି ଫଟୋକୁ harghartiranga.com ୱେବ୍ସାଇଟ୍ରେ ଅପଲୋଡ଼ କରି ନିଜ ଡିଜିଟାଲ ସାର୍ଟିଫିକେଟ୍ ମଧ୍ୟ ହାସଲ କରିପାରିବେ। ଏଥିରେ କୌଣସି ନିର୍ଦ୍ଦିଷ୍ଟ ବର୍ଗ ନୁହେଁ, ବରଂ ସାଧାରଣ ଜନତା, ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ଅଭିଯାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। 5 ବର୍ଷରେ ପଦାର୍ପଣ କରିଥିବା ଏହି ଅଭିଯାନ ବର୍ତ୍ତମାନ ଏକ ଜନ ଆନୋଳନର ରୂପ ନେଇଛି। 2022 ଅଗଷ୍ଟ 13 ତାରିଖରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ଅଭିଯାନର ପରିକଳ୍ପନା କରାଯାଇଥିଲା। ପ୍ରଥମ ବର୍ଷ ଏହା କେବଳ 3 ଦିନ ପାଇଁ ପାଳନ କରାଯାଇଥିଲା ଏବଂ ପ୍ରାୟ 23 କୋଟିରୁ ଅଧିକ ଜନସାଧାରଣ ଏହି ଅଭିଯାନରେ ସାମିଲ ହୋଇଥିଲେ। ପ୍ରାୟ 6 କୋଟି ନାଗରିକ ହର୍ ଘର୍ ତିରଙ୍ଗା ପୋର୍ଟାଲରେ ଜାତୀୟ ପତାକା ସହ ନିଜ ସେଲ୍ଫି ଅପଲୋଡ଼ କରିଥିଲେ। ପ୍ରଥମ ବର୍ଷର ସଫଳତା ପରେ ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନଥିଲା, ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। 2023-24 ବର୍ଷରେ 10 କୋଟିରୁ ଅଧିକ ଲୋକ ସେଲ୍ଫି ଅପଲୋଡ଼ କରିଥିଲେ। ଏହା ବ୍ୟତୀତ ତିରଙ୍ଗା ଯାତ୍ରା, ବାଇକ୍ ରାଲି, ମାରାଥନ୍ ଓ ସାଂସ୍କୃତିକ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। 2025ରେ ଏହା 2 ଅଗଷ୍ଟ ରୁ 15 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା ଏବଂ 7.5 କୋଟି ସେଲ୍ଫି ଅପଲୋଡ଼ ହୋଇଥିଲା। ଏହି ବର୍ଷ 9 ଲକ୍ଷରୁ ଅଧିକ ଯୁବ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ। 2025 ଅଭିଯାନରେ ହର୍ ଘର୍ ତିରଙ୍ଗା ସହିତ ହର୍ ଘର୍ ସ୍ୱଚ୍ଛତା ଓ ସୁରକ୍ଷା ବଳ ଯବାନଙ୍କୁ କୃତଜ୍ଞତା ଜ୍ଞାପନ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଥିଲା। ଚଳିତ ବର୍ଷ ଏହି ଅଭିଯାନ ଗତ 9ରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ବନ୍ଦେ ମାତରମର ଆତ୍ମା ରହିଛି, ଯାହା ଆମର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର 150ତମ ବର୍ଷ ପୂର୍ତ୍ତି ପାଇଁ ଉତ୍ସର୍ଗୀକୃତ। ବିଶ୍ୱସ୍ତରରେ ଭାରତୀୟ ମିଶନଗୁଡ଼ିକୁ ସଂଯୁକ୍ତ

0: କରିବା ପାଇଁ ସୂର୍ଯ୍ୟପଥ ତିରଙ୍ଗା ଏକ ବିଶେଷ ବିଶ୍ୱସ୍ତରୀୟ ତିରଙ୍ଗା ରିଲେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ, ଉଚ୍ଚାୟୁକ୍ତ ଏବଂ କନ୍ସୁଲେଟ୍ଙ୍କ କାର୍ଯ୍ୟାଳୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମିଳିତ ଭାବେ ଏକ ଶୃଙ୍ଖଳା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୂର୍ଯ୍ୟପଥ ତିରଙ୍ଗା ଡିଜିଟାଲ୍ ରିଲେ ଭାବେ ନାମିତ ଏହି କାର୍ଯ୍ୟକ୍ରମ ସମୟ କ୍ଷେତ୍ର ମଧ୍ୟରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ପାଳନ କରାଯିବ। ମନୋନୀତ ହୋଇଥିବା 54 ଭାରତୀୟ ମିଶନ ତଥା ଭାରତୀୟ ପୋଷ୍ଟ ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତା 15 ଫିଜିରେ ଥିବା ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଏହାର ଆରମ୍ଭ ହୋଇ ସାନ୍ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରେ ସମାପ୍ତ ହେବ। ଓଡ଼ିଶା ସମେତ ସମଗ୍ର ଦେଶରେ ରାଜଧାନୀଠାରୁ ଆରମ୍ଭ କରି ବ୍ଲକ୍ ଓ ପଞ୍ଚାୟତ ପର୍ଯ୍ୟନ୍ତ ବାଲୁକା କଳା, ରଙ୍ଗୋଲି, କୁଇଜ୍ ପ୍ରତିଯୋଗିତା ଏବଂ ସେଲ୍ଫି ୱିଥ୍ ତିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନକୁ ସହଜ ଓ ସଫଳ କରିବା ପାଇଁ 2002 ଫ୍ଲାଗ୍ କୋଡ୍ର ସରକାର 2 ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିଲେ। ପୂର୍ବରୁ କେବଳ ହାତବୁଣା ସୂତା କିମ୍ବା ପଶମ ବା ରେଶମ କପଡ଼ାରେ ନିର୍ମିତ ପତାକା ବ୍ୟବହାର କରିବାର ନିୟମ ଥିଲା। ମାତ୍ର ଏହାକୁ ଅଧିକ ଲୋକାଭିମୁଖୀ ଓ ସହଜ କରିବା ପାଇଁ ମେସିନ୍ରେ ତିଆରି ପଲିଷ୍ଟର, କପା ଓ ସିଲ୍କ କପଡ଼ାରେ ପ୍ରସ୍ତୁତ ପତାକା ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ପୂର୍ବରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପତାକା ଉତ୍ତୋଳନ କରିବାର ନିୟମ ଥିଲା, କିନ୍ତୁ ନୂଆ ନିୟମ ଅନୁସାରେ ନାଗରିକମାନେ ନିଜ ଘରେ ଦିନରାତି ତିରଙ୍ଗା ଉଡ଼ାଇପାରିବେ। ଏହି ଅଭିଯାନ ଦ୍ୱାରା ଦେଶସାରା ଏକ ଅନନ୍ୟ ଦେଶପ୍ରେମର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ବଜାର, ଘର ଏବଂ ରାସ୍ତାଘାଟ ତିରଙ୍ଗାମୟ ହୋଇ ଉଠୁଛି। ସ୍ଥାନୀୟ କାରିଗର, ବୁଣାକାର ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ପତାକା ପ୍ରସ୍ତୁତି ଓ ବିକ୍ରି କରି ଆର୍ଥିକ ଭାବେ ଲାଭବାନ ମଧ୍ୟ ହେଉଛନ୍ତି। ଆସନ୍ତୁ ଆମେ ସମସ୍ତେ ହର୍ ଘର ତିରଙ୍ଗା ଅଭିଯାନରେ ସାମିଲ ହେବା ସହ ଏହାକୁ ମିଳିମିଶି ସଫଳ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ହର୍ ଘର ତ୍ରିରଙ୍ଗା ଅଭିଯାନ, ଆଲେଖ୍ୟ ପ୍ରତାପ ପ୍ରଧାନ, ଉପସ୍ଥାପନା ମହେଶ୍ୱର ସାହୁ।

ଅଫ୍ ଲାଇଫ୍ ସାଇନ୍ସେସ୍ ସମ୍ପ୍ରସାରଣ ଲାଗି ଓଡ଼ିଶା ସରକାର ଯୋଗାଇ ଦେବେ 50 ଏକର ଜମି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଇବା କାଲି ହେବ ରାଜ୍ୟ କ୍ୟାବିନେଟ୍ର ବୈଠକ। ଆଉ ରାଇଜେ ଖୁବ୍ ଜଲ୍ଦି ନିଯୁକ୍ତ ହେବେ ଲୋକାୟୁକ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଏଥର ପୂରା ଖବର। ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ ଆଜି ସଂସଦନ ପାରିତ ହୋଇଛି। ରାଜ୍ୟସଭାନ ଆଜି ଇ ବିଲ୍ ଅନୁମୋଦନ ହୋଇଥିବା ବେଳେ ଏତାର ଆଗରୁ ଲୋକସଭା ଏତାକେ ପାରିତ କରିସାରିଛି। ଦୁଇ ନମ୍ଘର ମୁଲତବୀ ଉତରୁ ଦୁଇପହର 2 ବଜେ ସଦନ ଫେରଘାଏ ବସବା ଋତୁରୁ ଆଇନ ଆଉ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଇ ବିଲ୍ ଉପସ୍ଥାପନ କରିଥିଲେ। ଇ ବିଲ୍ ଭିନ୍ ଭିନ୍ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ଯୋଗ୍ୟତା, ନିଯୁକ୍ତି ଆଉ ସେବା ସର୍ତ୍ତଥି ଦକ୍ଷତା, ସ୍ୱାଧୀନତା ଆଉ ସ୍ୱଚ୍ଛତା ଆଣବା ସହିତ ଟ୍ରିବ୍ୟୁନାଲ୍ର ପ୍ରଶାସନ ଆଉ କାମକେ ଉନ୍ନତ କରିବା ଲକ୍ଷ୍ୟ ରଖିଛି। ବିଲ୍ଟି ଗୋଟିଏ ଜାତୀୟ ଟ୍ରିବ୍ୟୁନାଲ୍ ଆୟୋଗ ଗଠନର ବିଲ୍ ପ୍ରସ୍ତାବ ରହିଛି। ବିଲ୍ ଉପରେ ଆଲୋଚନା ଉତ୍ତର ରଖିକରି ଶ୍ରୀ ମେଘୱାଲ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି 2015 ସରକାର ଟ୍ରିବ୍ୟୁନାଲ୍ର ଯୁକ୍ତିକରଣ ପ୍ରକ୍ରିୟା ମୂଲ କରିଥିଲେ। ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ 2026 ଗୋଟିଏ ଆଧୁନିକ, ସ୍ୱାଧୀନ ଆଉ ସମାନ ଟ୍ରିବ୍ୟୁନାଲ୍ ବ୍ୟବସ୍ଥା ଗଠନ ଲାଗି ଅଣାଯାଇଛି। ନୂଆ ବିଲ୍ ଅନୁସାରେ ଗଠିତ ହେବାର ଥିବା ଜାତୀୟ ଟ୍ରିବ୍ୟୁନାଲ୍ ଆୟୋଗର ଅଧ୍ୟକ୍ଷତା ଜଣେ ସୁପ୍ରିମ୍କୋର୍ଟର ଆଘର ବିଚାରପତି ନାହିଁ ତ ଉଚ୍ଚ ନ୍ୟାୟାଳୟର ଆଘର ମୁଖ୍ୟ ବିଚାରପତି କରିବେ। ବିଲ୍ ପାରିତ ହେବା ଋତୁରୁ ସଦନର ବିଶେଷ ଉଲ୍ଲେଖ ଆଲୋଚନା ହେଉଥିରୁ ଅଧ୍ୟକ୍ଷ ଆଇବା କାଲି ତ ସଦନକେ ମୁଲତବୀ ଘୋଷଣା କରିଛନ୍। ସେଡ଼େ ଲୋକସଭାର ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେଥିଲାଗି ସଦନକେ ଆଇବା କାଲି ତ ମୁଲତବୀ ଘୋଷଣା କରାଯାଇଛି। ଦେଶେ ଏପ୍ତକ 10 କୋଟି 33 ଲକ୍ଷରୁ ଅଧିକା ଚାଷୀମାନଙ୍କୁ ପରିଚୟପତ୍ର ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଆଉ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତର ଆଉ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ଦେବାର ବ୍ୟବସ୍ଥା ସହଜ ଆଉ ତୁର୍ତ୍ତି ହୋଇପାରିଛି। ଆଜି ଲୋକସଭାର ଗୋଟିଏ ଲିଖିତ ଉତ୍ତରଥି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍, ଚାଷୀମାନେ ସେମାନଙ୍କର ମୋବାଇଲ୍ ଫୋନ୍ ବ୍ୟବହାର କରିକରି କୃଷକ ଚିହ୍ନଟ ପତ୍ର ଲାଗି ପଞ୍ଜିକରଣ କରିପାରିବେ। ଏହି ପଦକ୍ଷେପ ଜରିଏ ଡିଜିଟାଲ୍ କୃଷି ମିଶନ ଆଉ ଅଲଗା କୃଷକ କୈନ୍ଦ୍ରିକ ଡିଜିଟାଲ୍ ସେବା କ୍ଷେତ୍ରଟି ଚାଷୀମାନେ ଲାଭ ପାଇପାରିବେ ବୋଲି ସେ କହିଛନ୍। କେନ୍ଦ୍ର ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଓଡ଼ିଶା ଲାଗି ଗୋଟିଏ ଏକୀକୃତ ରୋଡ୍ମ୍ୟାପ୍ ଘୋଷଣା କରିଛନ୍। ଏଥି କେନ୍ଦ୍ର ସରକାରଙ୍କର ବିରଳ ମୃତ୍ତିକା କରିଡର ପ୍ରସ୍ତାବ, ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଆଉ ଉପକୂଳ ସମ୍ପଦ, ମହାକାଶ କ୍ଷମତା ଆଉ ବୈଜ୍ଞାନିକ ଅନୁଷ୍ଠାନମାନଙ୍କର ସମ୍ପ୍ରସାରଣର ପ୍ରସ୍ତାବ ରହିଛି। ଆଜି ନୂଆଦିଲ୍ଲୀନ ଓଡ଼ିଶାର ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ଭେଟିବା ସମୟଥି ଏ ବାବଦେ ଆଲୋଚନା ହୋଇଛି। ବୈଠକଟି ଭାରତ ସରକାରଙ୍କର ଜୈବ ପ୍ରଯୁକ୍ତି ବିଦ୍ୟା ଅଧୀନତି ଭୁବନେଶ୍ୱରର ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ସମ୍ପ୍ରସାରଣ ଲାଗି ଓଡ଼ିଶା ସରକାର ଅତିରିକ୍ତ 50 ଏକର ଜମି ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବଜେଟ୍ ଘୋଷଣା ଅନୁସାରେ ଓଡ଼ିଶାର ବିରଳ ମୃତ୍ତିକା କରିଡରର କାମକେ ତୁର୍ତ୍ତି କରାଯିବା, ଏତାକେ ଯୋଡ଼ବାର, ପ୍ରକ୍ରିୟାକରଣ, ଉନ୍ନତ ସାମଗ୍ରୀ ଉତ୍ପାଦନ ଥି ରାଜ୍ୟର ଭୂମିକାକେ ବଢ଼ାବାରକେ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡାକ୍ତର ସିଂ କହିଛନ୍। ସେନ୍ତା ଇସ୍ରୋର ସାହସୀ ରାଇଜେ ପିପିପି ମୋଡ୍ଥି ଗୋଟିଏ ମହାକାଶ ଗବେଷଣା ଆଉ ଉତ୍ପାଦନ କେନ୍ଦ୍ର ସ୍ଥାପନ ଲାଗି ଆଲୋଚନା ହୋଇଛି। ଏତାର ଛଡ଼ା ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ ମିଶନ ଆଉ ରାଇଜେ ଗୋଟିଏ ଆଧୁନିକ ସାଇନ୍ସ ସିଟି ସ୍ଥାପନା କରିବାରକେ ଭିଲ୍ ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଛି। ସାର୍ କଳାବଜାରୀ ପ୍ରସଙ୍ଗଥି ସରକାର ଶୂନ୍ୟ ସହନଶୀଳତା ନୀତି ଅପଣାଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ସାର୍ ଯୋଗାଣ ସମୟଥି ଦୁର୍ନୀତି ଅଭିଯୋଗ ସାମ୍ନାକେ ଆସିଲେ ସେମାନଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଶ୍ରୀ ସିଂହଦେଓ କହିଛନ୍। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକେ ନଜରଥି ରଖିକରି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଚଲତି ଶିକ୍ଷାବଛର ମୂଲ ହେବାର ଆଗନୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ଏଣ୍ଟି ରେଗିଂ କମିଟିମାନଙ୍କର ପୁନର୍ଗଠନ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆଇବା 7 ଦିନ ଭିତରେ ଏହି ପ୍ରକ୍ରିୟା ପୂରାପୂରି ଶେଷ ହେବା। ଛାତ୍ରଛାତ୍ରୀମାନଙ୍କର ଅଭିଯୋଗର ତୁର୍ତ୍ତି ସମାଧାନ ଲାଗି ସରକାର ଜୋର୍ ଦେଉଛନ୍। ଦରକାର ହେଲେ ଓମ୍ବୁଡ୍ସମ୍ୟାନଙ୍କର ନିଯୁକ୍ତି ଆଉ ଇ ବ୍ୟବସ୍ଥାକେ ସକ୍ରିୟ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ସୁବିଧାକେ ସୁନିଶ୍ଚିତ କରିବା ଲାଗି ବିଶ୍ୱବିଦ୍ୟାଳୟ ଆଉ କଲେଜମାନଙ୍କୁ କମିଟିର ଅଧ୍ୟକ୍ଷ, ନୋଡାଲ ଅଧିକାରୀ ଆଉ ସଦସ୍ୟମାନଙ୍କର ନାଁ, ପଦବୀ, ସରକାରୀ ଇମେଲ୍ ଆଇଡି ଆଉ ଫୋନ୍ ନମ୍ଘର ସବୁକେ ପ୍ରଦର୍ଶନ କରିବାକେ କୁହାଯାଇଛି। ଏସବୁ ତଥ୍ୟ ଅନୁଷ୍ଠାନର ନୋଟିସ୍ ବୋର୍ଡ ସହିତ ସରକାରୀ ୱେବ୍ସାଇଟ୍ନ ଦେବାକେ ପଡ଼ବା, ଯେଉଁଥିଲାଗି ଦରକାର ସମୟଥି ଛାତ୍ରଛାତ୍ରୀମାନେ ଅଧିକାରୀମାନଙ୍କ ସାଙ୍ଗେ ସିଧାସଳଖ ଯୋଗାଯୋଗ କରିପାରିବେ। ଯୌନ ଉତ୍ପୀଡ଼ନ ଅଟକାବାର ଲାଗି ଆଭ୍ୟନ୍ତରୀଣ କମିଟି ଗଠନ କରିବାରକେ ସବୁ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏତାର ସହିତ ମାନସିକ ସ୍ୱାସ୍ଥ୍ୟ ଲାଗି କାଉନ୍ସେଲିଂ ବ୍ୟବସ୍ଥା କରାଯିବାର ଉପରେ ଜୋର୍ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।
ଭୁବନେଶ୍ୱର ଲୋକସେବା ଭବନର ଆଇବାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକଟି ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ବୈଠକଟି ମୁଖ୍ୟ ଶାସନ ସଚିବ

0: ଅନୁ ଗର୍ଗ ଆଉ ଅଲଗା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରାଇଜେ ଖୁବ୍ ଜଲ୍ଦି ଲୋକାୟୁକ୍ତ ନିଯୁକ୍ତି କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଇଟାକେ ନେଇକରି ପ୍ରକ୍ରିୟା ମୂଲ ହୋଇଛି, ବହୁତ ଜଲ୍ଦି ନିଯୁକ୍ତି ଶେଷ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍।
1: ମିଟିଂ ବସିଲା ଅର୍ଥ ହେଉଛି ପ୍ରକ୍ରିୟା ଆରମ୍ଭ ହୋଇଗଲା, ଏବଂ ପ୍ରକ୍ରିୟା ଆରମ୍ଭ ହୋଇଗଲା ଅର୍ଥ ହେଉଛି ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାନସଭାର ବାଚସ୍ପତି ଏବଂ ମାନ୍ୟବର ବିରୋଧୀ ଦଳ ନେତା, ଏ ତିନି ଜଣ ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି କରିଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏଟା ବହୁମତ ଆଧାରରେ ହୁଏ। ଆମେ ଆଶା କରୁଛୁ ଯେ ଆଗାମୀ ଦିନର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ।
0: ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ଚୟନ କମିଟିର ପହିଲା ବୈଠକ ହୋଇସାରିଛି। ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ପଦବୀ 2024 ମାର୍ଚ୍ଚ ମାସକୁ ଖାଲି ପଡ଼ିଥିଲା। ଆଘର ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂ ଆଉ ଅଲଗା ସଦସ୍ୟମାନେ ଅବସର ନେବା ଋତୁରୁ ଏହି ସଂସ୍ଥାଟି ପାଖାପାଖି 2 ବର୍ଷରୁ ଅଧିକା ସମୟ ଧରି କରି ପଦବୀ ଖାଲି ପଡ଼ିଛି। ଓଡ଼ିଶା ଲୋକାୟୁକ୍ତ ଆଇନ 2014 ଅନୁସାରେ ଇଟା ଗଠନ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ଭିତରେ ଭଗବତ ଗୀତାର ଜ୍ଞାନ ଆଉ ଆଧ୍ୟାତ୍ମିକ ଚେତନା ବଢ଼ାବାର ଲକ୍ଷ୍ୟଥି ରାଜ୍ୟର ସ୍କୁଲ, କଲେଜ ଆଉ ବିଶ୍ୱବିଦ୍ୟାଳୟନ ଗୀତା ପାଠ ପ୍ରତିଯୋଗିତାର ଆୟୋଜନ କରାଯିବା। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ସବୁ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କୁ ଜଣାଇ ଦିଆଯାଇଛି। ଭଗବତ ଗୀତାର 6 ଅଧ୍ୟାୟ ଆତ୍ମସଂଯମ ଯୋଗକେ ଆଧାର କରି କରି ଏହି ପ୍ରତିଯୋଗିତା ହେବା। ତାର ଉତ୍ତରୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାଟି ଭାଗ ନେବେ। ରାଜ୍ୟସ୍ତରୀୟ ପୁରସ୍କୃତ ଛାତ୍ରଛାତ୍ରୀମାନଙ୍କୁ ବଛରେ ଲାଗି ବୃତ୍ତି ଦିଆଯିବା। ଗୀତା ପାଠ ପ୍ରତିଯୋଗିତାଟି ଭାଗ ନେବା ଲାଗି ଛାତ୍ରଛାତ୍ରୀମାନଙ୍କ ନୁ କେନ୍ସି ପ୍ରକାରର ଦେୟ ନାଇଁ ନିଆଯାଏ। ପୁରୀ ଶ୍ରୀମନ୍ଦିରନ ଶ୍ରାବଣ ମାସର ଅନ୍ଧାର ପଖର ଉଆଁ ସ୍ଥିତିନ ଆୟବାକାଏଲ ମହାପ୍ରଭୁମାନଙ୍କର ଚିତାଲାଗି ନୀତି କରାଯିବା। ଏଥିଲାଗି ପହିଲା ଭୋଗମଣ୍ଡପ ନୀତି ଶେଷ ହେବା ଋତୁରୁ ଦ୍ୱିପହର 2 ସଞ୍ଜର 7 ତ 5 ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ନ ହର୍ ଘର ତ୍ରିରଙ୍ଗା ଅଭିଯାନ ପଦଯାତ୍ରାଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇଥିଲେ। ଏହି ଅଭିଯାନ ଖାଲି ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏଟା ଆମର ଏକତା, ଆତ୍ମସମ୍ମାନ ଆଉ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନ ଲାଗି ବିନମ୍ର ଶ୍ରଦ୍ଧାଞ୍ଜଳି ଆଏ। ସଭେ ନିଜର ଘରେ ତ୍ରିରଙ୍ଗା ପତାକା ଉଡ଼େଇ କରି ଦେଶର ଏକତା, ଅଖଣ୍ଡତା ଆଉ ପ୍ରଗତିକେ ବରକସ କରବାର ଲାଗି ସଂକଳ୍ପବଦ୍ଧ ହେବାର୍କେ ଉପମୁଖ୍ୟମନ୍ତ୍ରୀ କହିଛନ୍। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଆଇବା 17 ତ ଜିଲ୍ଲାନ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହେବା। ଏହି ଅବସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିଟି ଫି ଦିନ ମାଲ୍ୟାର୍ପଣ, ମୋଟର ସାଇକେଲ ରାଲି ଆଉ ତ୍ରିରଙ୍ଗା ରାଲି ସହର ପରିକ୍ରମା କରବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ ଜିଲ୍ଲାନ ହୋଇଥିବା ତ୍ରିରଙ୍ଗା ଶୋଭାଯାତ୍ରାଟି 1500 ଅଧିକା ଛାତ୍ରଛାତ୍ରୀ, ଏନ୍ସିସି, ସ୍କାଉଟ୍, ଗାଇଡ୍ କ୍ୟାଡେଟ୍, ସ୍ୱେଚ୍ଛାସେବୀ ଆଉ ସାଧାରଣ ଲୋକେ ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ହର୍ ଘର ତ୍ରିରଙ୍ଗା ଅଭିଯାନଟି ଆଜି ରଙ୍ଗୋଲି ପ୍ରତିଯୋଗିତା ହୋଇଯାଇଛି। ନେତାଜୀ ଛକ ଆଉ ମର୍ଜାକୁଦ ବ୍ରିଜ୍ ପାଶେ ଏହି ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାଟି ଜିଲ୍ଲାସ୍ତରୀୟ ଅଧିକାରୀ, ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନଟି ଆପତ୍ତି ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଏଥି ଯୋଗ ଦେଇକରି ସବୁ ତଥ୍ୟ ଠୁଲାବାର ସହିତ ଦରକାର ଅନୁସାରେ 2002 ଥିବା ତାଲିକାର ତଥ୍ୟ ଦେଉଛନ୍। ମଧ୍ୟପ୍ରଦେଶର ଭୋପାଳଠାରେ ହୋଇଥିବା ଜାତୀୟ ଜଳ କ୍ରୀଡ଼ା ଚାମ୍ପିୟନ୍ସିପ୍ 2026 ଓଡ଼ିଶା ପୁଲିସର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍। ଖେଳାଳିମାନେ ଭିନ୍ ଭିନ୍ ପ୍ରତିଯୋଗିତାଟି 2 ସ୍ୱର୍ଣ୍ଣ, 5 ରୌପ୍ୟ ଆଉ ଗୋଟିଏ କାଂସ୍ୟ ପଦକ ସହିତ ମୋଟ 8 ପଦକ ଜିତିକରି ରାଜ୍ୟ ଲାଗି ଗୌରବ ଆନିଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଇଲାକା ନହିଥିବା ଘୂର୍ଣ୍ଣବଲୟ ଆଇବାକାଲି ତକ ଲଘୁଚାପ୍ତି କ୍ଷେତ୍ରଟି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ଆଇବା 24 ଭିତରେ ରାଜ୍ୟର ପାଖାପାଖି ସବୁ ଇଲାକାନ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଂଜର 6 ତକ 613.85 ଫୁଟ ରହିଛି। ଏହାଦେ 12 ଗେଟ୍ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରନୁ 2,16,179 ଘନଫୁଟ ପାଇନ ଛଡ଼ାଯାଉଥିବା ବେଳେ 2,130 ଘନଫୁଟ ପାଇନ ଆସୁଛି। ଶେଷ ମୁଖ୍ୟ ଖବର ଫେରଘାଏ ସଂଶୋଧନ ଆଜି ପାରିଥିଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। ନୂଆଦିଲ୍ଲୀନ କେନ୍ଦ୍ର ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଓଡ଼ିଶାନ ବିରଳ ମୃତ୍ତିକାର ଯୋଡ଼ବାର ଆଉ ପ୍ରକ୍ରିୟାକରଣ କାମକେ ତୁର୍ତ୍ତି କରବାର ଉପରେ ହେଲା ଆଲୋଚନା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାଟି ଆଇବାକାଏଲ ହେବା ରାଜ୍ୟ କ୍ୟାବିନେଟ୍ର ବୈଠକ ଆଉ ରାଇଜେ ଖୁବ୍ ଜଲ୍ଦି ନିଯୁକ୍ତ ହେବେ ଲୋକାୟୁକ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: আকাশবাণী সম্বলপুর আমার পরবর্তী কার্যক্রম রিলে করে প্রচার করছি আকাশবাণী কটক কেন্দ্র পরে পরে কার্যক্রম।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। କେରଳ ନାମ ପରିବର୍ତ୍ତନ ବିଲ୍ ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ଲୋକସଭାରେ ପାରିତ। ହର୍ ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିରଳ ଖଣିଜ କରିଡର ପ୍ରସ୍ତାବ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ। ଏବଂ ଦେଶର 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏପର୍ଯ୍ୟନ୍ତ ଖରିଫ ଫସଲ ଚାଷ ହୋଇଥିବା ନେଇ ସୂଚନା ଦେଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ବିସ୍ତୃତ ସମ୍ବାଦ, ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ଟି ପୂର୍ବରୁ ପାରିତ ହୋଇସାରିଛି। ରାଜ୍ୟସଭା ଅଧିବେଶନ ଆଜି ଦ୍ୱିତୀୟ ଥର ମୁଲତବୀ ପରେ ଅପରାହ୍ନ 2:00 ଆରମ୍ଭ ହେବା କ୍ଷଣି ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲ୍ଟିକୁ ଆଗତ କରିଥିଲେ। ଟ୍ରିବ୍ୟୁନାଲରେ କାର୍ଯ୍ୟଦକ୍ଷତାକୁ ଅଧିକ ଉନ୍ନତ କରିବା ଏବଂ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି, ପ୍ରଶାସନିକ କାର୍ଯ୍ୟ ଆଦି ପ୍ରସଙ୍ଗରେ ସଂସ୍କାର ଲକ୍ଷ୍ୟ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା କରିବାର ମଧ୍ୟ ବିଲ୍ରେ ବ୍ୟବସ୍ଥା ଥିବା ନେଇ ଶ୍ରୀ ମେଘୱାଲ କହିଛନ୍ତି। ବିଲ୍ ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି, ଦେଶରେ ଆଧୁନିକ ଏବଂ ସମାନ ଟ୍ରିବ୍ୟୁନାଲ ଇକୋସିଷ୍ଟମ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଆଗତ କରାଯାଇଛି। ସଂସ୍ଥାଗତ ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ଏଥିରେ ଥିବା ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2015 ସରକାର ଟ୍ରିବ୍ୟୁନାଲ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ବିଲ୍ ଆଲୋଚନାରେ ବିଜେପିର ସୁବାସ ବରାଲା ଅଂଶଗ୍ରହଣ କରି କହିଥିଲେ, ଗତ 11 ମଧ୍ୟରେ ଦେଶରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଏହି ଆଇନ ମାଧ୍ୟମରେ ପ୍ରୋତ୍ସାହନ ମିଳିବ। ବିଜେଡିର ଡକ୍ଟର ସସ୍ମିତ ପାତ୍ର ବିଲ୍ଟିକୁ ସମର୍ଥନ କରିଥିଲେ।

0: ସେ କହିଛନ୍ତି ଏହି ପଦକ୍ଷେପ ପ୍ରଶାସନିକ ସଂସ୍କାର ସହିତ ନ୍ୟାୟିକ ସ୍ଥାପତ୍ୟକୁ ପ୍ରତିପାଦନ କରୁଛି। 16ଟି ଯାକ ଟ୍ରିବ୍ୟୁନାଲ୍ ସହିତ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ୍କୁ ଏଥିରେ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହାପରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଜି ଲୋକସଭାରେ ପାରିତ ହୋଇଛି। ସମ୍ବିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାରେ ଅନୁମୋଦନ ଲାଭ କରିଥିଲା। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ମଧ୍ୟ ଆଜି ଲୋକସଭାରେ ପାରିତ ହୋଇଛି। ପ୍ରଚଳିତ 1962 ମସିହା ଆଇନରେ କେତେକ ସଂଶୋଧନ ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ବିଲ୍ ଦୁଇଟି ଗୃହର ଅନୁମୋଦନ ଲାଭ କରିଛି। ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଏହି ବିଲ୍ ଦୁଇଟି ଅନୁମୋଦନ ଲାଭ କରିଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ନିଟ୍ ପ୍ରସଙ୍ଗରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ତଥା ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପୂର୍ବାହ୍ନ 11ଟାରେ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ତେବେ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ନ ହେବାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଛାତ୍ର ପ୍ରତିବାଦ ପ୍ରସଙ୍ଗ ନେଇ ସରକାର ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ସଦସ୍ୟ ଏଥିପାଇଁ ଦୂରେଇ ରହୁଛନ୍ତି। ଏହି ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଗତକାଲି ଗୃହରେ ଦିଆଯାଇଛି। ଏପରିକି ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗର ଉତ୍ତର ଦେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ ଅଛନ୍ତି। ତଥାପି ବିରୋଧୀ ସଦସ୍ୟ ହଟ୍ଟଗୋଳ ମାଧ୍ୟମରେ ଗୃହ କାର୍ଯ୍ୟରେ ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ରାହୁଲ ଗାନ୍ଧିଜୀ କଇ ଦିନ ସେ ଗୃହମନ୍ତ୍ରୀ ଅମିତ ଶାହା ଜବାବ ମାଙ୍ଗ ରହେ ସଦନ ମେ ଅବ ଜବ ସରକାର ତୟାର ହେ ଗୃହମନ୍ତ୍ରୀ ଜୀ ପୁରେ ଘଟନାଓଁ କା ବହୁତ ଡିଟେଲ ମେ ଜବାବ ଦେନେ କେ ତୟାର ହେ ଫିର ରାହୁଲ ଗାନ୍ଧିଜୀ ଭାଗ ରହେ ହେ ମୈନେ ଇସଲିଏ ସଦନ ମେ କହା କି ଭାଗନା ନହିଁ ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ସ୍ୱାଧୀନତା ଦିବସକୁ ଗର୍ବ ଓ ଗୌରବର ସହ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରି ଶ୍ରୀ ମୋଦି ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନେଇ ସମସ୍ତେ ପ୍ରତିଜ୍ଞା କରିବାକୁ ମଧ୍ୟ ସେ କହିଛନ୍ତି। ହର୍ ଘର ତିରଙ୍ଗା ଅଭିଯାନ ଅଧୀନରେ ସମସ୍ତେ ନିଜ ଘରେ ତିରଙ୍ଗା ପତାକା ଉତ୍ତୋଳନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3,00,000 ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1,00,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ନୂଆଦିଲ୍ଲୀରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିରଳ ଖଣିଜ କରିଡର ପ୍ରସ୍ତାବ ଏବଂ ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଓ ଉପକୂଳ ସମ୍ପଦ ଜୈବ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ୍ ମହାକାଶ ଦକ୍ଷତା ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ ନେଟୱାର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ରହିଥିବା ପ୍ରସ୍ତାବଗୁଡ଼ିକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ସିଂ କହିଛନ୍ତି ଦେଶର ପୂର୍ବ ଉପକୂଳ ଅଞ୍ଚଳ ଆଣବିକ ଏବଂ ସାମୁଦ୍ରିକ ରୋଡ୍ମ୍ୟାପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସମନ୍ୱିତ ପ୍ରୟାସ ମାଧ୍ୟମରେ ହେବାକୁ ଥିବା ଏହି ପଦକ୍ଷେପରେ ଓଡ଼ିଶା ଉପଯୁକ୍ତ ଭାବେ ସ୍ଥାନିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।

0: ଆଲୋଚନା କାଳରେ ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନର ସମ୍ପ୍ରସାରଣ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ 50 ଏକର ଜମି ଯୋଗାଇ ଦିଆଯିବ। ଚଳିତ ଋତୁରେ 7 ତାରିଖ ସୁଦ୍ଧା 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଖରିଫ ଫସଲ ଚାଷ କରାଯାଇଥିବା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଥିମଧ୍ୟରୁ 344 ଲକ୍ଷ ହେକ୍ଟର ଜମିରେ ଧାନ ଏବଂ 180 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ତୈଳବୀଜ ଫସଲ ଚାଷ ଅନ୍ତର୍ଭୁକ୍ତ। 106 ଲକ୍ଷ ହେକ୍ଟରରୁ ଅଧିକ ଜମିରେ କପା ଚାଷ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଏଥିସହିତ 168 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଶ୍ରୀ ଅନ୍ନ ଶସ୍ୟ, 58 ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ ଆଖୁ ଚାଷ ହୋଇଥିବାର ମନ୍ତ୍ରଣାଳୟ କହିଛି। ଝାଡ଼ଖଣ୍ଡର ସରଣ୍ଡା, କୋଲହାନ ଏବଂ କୋରାହଟ ବନଖଣ୍ଡକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯାଇଛି। ପଶ୍ଚିମ ସିଂଭୂମ ଜିଲ୍ଲା ପୁଲିସ୍ ଏହି ଘୋଷଣା କରିଛି। ଦୁର୍ଦ୍ଦାନ୍ତ ମାଓବାଦୀ ସାଲୁକା କାୟମଙ୍କ ସମେତ ଅନ୍ୟ 4 ଜଣ ସିଂଭୂମ ରେଞ୍ଜ ଡିଆଇଜି ଓ ଚୈବାସା ପୁଲିସ୍ କେନ୍ଦ୍ରଠାରେ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବା ପରେ ଏହି ଘୋଷଣା କରାଯାଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ, ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିଡ୍ବ୍ୟାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ଅନୁମୋଦନ ଲାଭ କଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। କେରଳ ନାମ ପରିବର୍ତ୍ତନ ବିଲ୍ ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ଲୋକସଭାରେ ପାରିତ। ହର ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିରଳ ଖଣିଜ କରିଡର ପ୍ରସ୍ତାବ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ। ଏବଂ ଦେଶର 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏପର୍ଯ୍ୟନ୍ତ ଖରିଫ ଫସଲ ଚାଷ ହୋଇଥିବା ନେଇ ସୂଚନା ଦେଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ପ୍ରତିରୋଧ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଞ୍ଚିତ ବର୍ଗର ଅଧିକାର ସୁରକ୍ଷା ଏବଂ ମହିଳାଙ୍କ ପାଇଁ ସୁରକ୍ଷିତ କର୍ମକ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ଆଇନର ବ୍ୟବସ୍ଥା, ପୀଡ଼ିତଙ୍କ ଅଧିକାର ଏବଂ ଆଇନଗତ ପ୍ରତିକାର ସମ୍ପର୍କରେ ବକ୍ତାମାନେ ସୂଚନା ଦେଇଥିଲେ। ଏଥିରେ ଆଇନଜୀବୀ, ନ୍ୟାୟାଳୟ କର୍ମଚାରୀ, ପୁଲିସ, ବନ ବିଭାଗ ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମାଛଖଣ୍ଡ କହିଛନ୍ତି,
3: ଦୁଇଟା ବହୁତ ହି ସେନ୍ସିଟିଭ ଟପିକ୍ସ ଉପରେ ଆମେ ଆୱେରନେସ୍ ପ୍ରୋଗ୍ରାମ ରଖିଥିଲୁ। ଆଉ ସେଇ ଟପିକ୍ ଟା ହେଲା ଏସ୍ସି ଆଣ୍ଡ ଏସ୍ଟି ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟିଜ୍ ଆକ୍ଟ ଆଉ ପୋଷ୍ଟ ଆକ୍ଟ 2013 ଯୋଉଟା କି ପ୍ରୋଟେକ୍ସନ୍ ଅଫ୍ ସେକ୍ସୁଆଲ ହାରାସମେଣ୍ଟ ଅଫ୍ ୱିମେନ୍ ଆଟ୍ ୱର୍କ ପ୍ଲେସ୍, ଯୋଉ କି ବହୁତ ହି ବର୍ଣ୍ଣିଂ ଟପିକ୍। ଆଉ ଆମର ପାର୍ଟିସିପେଣ୍ଟ ଯୋଉ ଷ୍ଟେକ୍ ହୋଲ୍ଡର୍ସ ରହିଥିଲେ, ଆମର ବାର୍ ମେମ୍ବର୍ସ, ଆମର ଡିଫରେଣ୍ଟ ମାନେ ଫରେଷ୍ଟ ଡିପାର୍ଟମେଣ୍ଟ, ଏକ୍ସାଇଜ ଡିପାର୍ଟମେଣ୍ଟ, ଜେନେରାଲ ପୋଲିସ ଡିପାର୍ଟମେଣ୍ଟ, ଆମର କଲେକ୍ଟ୍ରେଟ୍ ରେ ବି ଆମେ କିଛି ପାର୍ଟିସିପେଣ୍ଟ ଆସିଥିଲେ, ସିଡବ୍ଲ୍ୟୁସି ଚେୟାରପର୍ସନ ଆଣ୍ଡ ଡେଲିବ୍ରେସନ୍ସ ପାଇଁ ଆମ ସାଙ୍ଗରେ ଥିଲେ ଦଣ୍ଡପାଣି ସ୍ୱାଇଁ ସାର୍, ଆମର ରମେଶ ଚନ୍ଦ୍ର ମହାରାଣା ସାର୍, ଯୋଉ କି ପର୍ଟିକୁଲାରଲି ଏସ୍ସି ଏସ୍ଟି ଆକ୍ଟ ଉପରେ କହିଲେ, ତାଙ୍କ ମାନଙ୍କ ଠାରୁ ବି ପାର୍ଟିସିପେଣ୍ଟ ମାନେ ଶୁଣିଲେ। ମୁଁ ଭାବୁଛି ଆଜିର ଯୋଉ ଏଇ ସେନ୍ସିଟାଇଜେସନ୍ ପ୍ରୋଗ୍ରାମ, ମୁଁ କହିବି ଆୱେରନେସ୍ ଠାରୁ ବେଶୀ ସେନ୍ସିଟାଇଜ ଆମେ ହେଇଛୁ। ଆଉ ଆମେ ଦେଖିବୁ କେମିତି ଏହି ସବୁ ଆକ୍ଟ ଅଣ୍ଡର ଅଫେନ୍ସେସ ଗୁଡାକୁ ସମାଧାନ ଆମେ କେମିତି କରିପାରିବୁ। ପ୍ରଥମେ

0: ହେଲା ପ୍ରିଭେନ୍ସନ୍। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍ ଯୋଉଟା କୁହାଯାଉଛି। ତ ଆମେ ପ୍ରଥମ ପ୍ରିଭେଣ୍ଟ ହିଁ କରିବା।
1: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ଓ ବିକଶିତ ଭାରତ ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଛି। ମୋ ଯୁବା ଭାରତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ଏବଂ ନିଶାମୁକ୍ତ ଜୀବନର ଗୁରୁତ୍ୱ ନେଇ ଯୁବପିଢ଼ିଙ୍କୁ ସଚେତନ କରାଯାଇଛି। ଦେଶର ବିକାଶରେ ଯୁବବର୍ଗ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏ ସମ୍ପର୍କରେ ନୟାଗଡ଼ ଡ୍ରଗ୍ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ କହିଛନ୍ତି,
2: ଆମର ଓମେନ୍ସ କଲେଜରେ ଗୋଟେ ସେମିନାର ଅର୍ଗାନାଇଜ୍ ହେଇଥିଲା ରିଗାର୍ଡିଂ ନଶାମୁକ୍ତ ଭାରତ 2.0। ଏଇଟା ହେଲା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଗୋଟେ ଆହ୍ୱାନ, ଯେଉଁ ଆହ୍ୱାନରେ ସମସ୍ତେ ବ୍ରତୀ ହେବାକୁ, ଯେ ଆମର ଯୁବ ସମାଜ ଯେଉଁ ଅଛନ୍ତି ସେମାନେ କିପରି ନିଶା ଠାରୁ ଦୂରେଇ ରହିବେ, ତେଣୁ ସେମାନେ କିପରି ନିଜକୁ ନିଶାରୁ ମୁକ୍ତ କରିପାରିବେ, ନିଜକୁ କିପରି ନୂଆ ଦିଗ୍ଦର୍ଶନ ଦେଇପାରି ନିଜ ଜୀବନକୁ, ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଗଲା।
1: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା ସମିତିର ବୈଠକ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯୁବପିଢ଼ିଙ୍କ ଅଧିକ ସକ୍ରିୟ ଅଂଶଗ୍ରହଣ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ବୈଠକ ଶେଷରେ ନିଶାମୁକ୍ତ ଯୁବା ବିକଶିତ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଅଧିକାରୀମାନେ ଶପଥ ନେଇଛନ୍ତି। କଣ୍ଟିଲୋର ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରର ସର୍ବାଙ୍ଗୀନ ବିକାଶ ନେଇ ଓଡ଼ିଶା ବିଧାନସଭାର କାଗଜପତ୍ର ସମିତି ସ୍ଥିତି ସମୀକ୍ଷା କରିଛି। ସମିତିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସଦସ୍ୟମାନେ ମନ୍ଦିର ପରିଦର୍ଶନ କରିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଯାତାୟାତ, ରହଣି, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରଜନନ, ମାତୃ, ନବଜାତ ଶିଶୁ ଓ କିଶୋର ସ୍ୱାସ୍ଥ୍ୟ ଏବଂ ପୋଷଣ କାର୍ଯ୍ୟକ୍ରମର ମାସିକ ସମୀକ୍ଷା ବୈଠକ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଏଚ୍ପିଭି ଟିକାକରଣ, ପୋଷଣ ଏବଂ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ଗର୍ଭବତୀଙ୍କ ଶୀଘ୍ର ଚିହ୍ନଟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସମୟରେ ଉତ୍ତମ ଚିକିତ୍ସା ସେବା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଜନକଲ୍ୟାଣମୂଳକ ଓ ଭିତ୍ତିଭୂମି ପ୍ରକଳ୍ପ ଲୋକାର୍ପିତ ହୋଇଛି। ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: କି ଆଜି ଆସିବାର ବି ନାହିଁ,
1: ଆସିକି ବସିଛି ମୁଁ। ଜୁହାରେ ଜୁହାରେ ନବଘନ ଭାଇ।
0: ଯୋଉ ଆମ ଜେମା ପାଟି
1: ନାଇ ବା, ମୁଁ ଗୋଟା ସୁଧା ମାଳ ବପା।
0: ମାଳ ବପା?
1: ଆଜ୍ଞା।
0: ହରି ବୋଲ, ତମରି କଥା ତ ଭାବୁଥିଲି, ତମେ ଆସିକି ପହଞ୍ଚି ବୋଲ ନୂଆ ଜିନିଷଟିଏ।
1: କଣ ବା?
0: କଣ ବା? ଆ ତମର କଣ ଚାରି ଛଅଟା ନୂଆ ଗଛ ଆଣିଛ, ତାକୁ ନେଇକି ପୁଣି କଣ ଛାତ ଉପରେ ଥୋଇଛ?
1: ଆପଣଙ୍କୁ କହିଲା କିଏ? ଦୃଷ୍ଟି ଯାଇ ସେଇଠି ପଇଲାଣି।
0: ମୋ ଦୃଷ୍ଟି କିଆ ପଡିବ, ଗାଁଟା ତାକୁ ତ ସମସ୍ତେ ଜାଣିଛନ୍ତି।
1: ଏ ଭାଇ, ମୁଁ ପରା କଟକ ଯାଇଥିଲି, ଏ ଚାରା ଆଣିକି ଆଇଛି, ଫୁଲ ବେପାର କରିବି।
0: ତେମେ?
1: ହଁ,
0: ବେପାର?
1: ଏଇ ଶ୍ରାବଣ ମାସ ଗଲେ ଓଷାବା ଥାକ ଆଇଲା, ପରବ ଉପରେ ପରବ, ଫୁଲର ତ ସବୁବେଳେ ଚାହିଦା ରହିଛି, ସବୁ କାମ କାର୍ଯ୍ୟରେ ଫୁଲ ଲୋଡ଼ା
0: ଲୋଡ଼ା।
1: ଆଉ ଏ ଚାଷ ସହିତ ଯଦି ଫୁଲ ବେପାର କରିବି, ଆଉ ଦି ତିନି ପଇସା ଲାଭ ଆସିବ ଆଉ କଣ। ହଁ,
0: ଯେ ଏଇଟା ଯୋଉ ତମ ନିଜ ବୁଦ୍ଧି ନା ନାଇଁ, ଆଉ କାହାକୁ ମାଗିକି ଆଣିଲ?
1: ମଲା, ମୋର କଣ ବୁଦ୍ଧି ସରସା ନୁହଁ ନା କଣ ବା?
0: ଦେଖ କଥାଟା କୁଆଡେ କୁଆଡେ ନବେଇ ନେଲେ। ମୁଁ କହିବାକୁ ଚାହୁଁଥିଲି
1: ଆଜ୍ଞା,
0: ଯେ ବର୍ତ୍ତମାନ ଯୁଗ ବଦଳିବା ସହିତ
1: ହଁ
0: ଆମକୁ ଆମ ଚାଷବାସର କଣ ଏଇଟାକୁ କହନ୍ତି ତରିକା ବଦଳେଇବା ଦରକାର।
1: ନହେଲେ କଣ ଚାଷ କରିହବ?
0: ପଚାରୁନ କାହିଁକି?
1: କାହିଁକି?
0: ଚାଷର ବର୍ତ୍ତମାନ ସବୁଠାରୁ ବଡ ଶତ୍ରୁ ହଉଛି ପ୍ରାକୃତିକ ଦୁର୍ବିପାକ।
1: ଓହୋ, ପ୍ରାକୃତିକ ବିପର୍ଯ୍ୟୟକୁ କଣ କାହାର ହାତ ଅଛି?
0: ହଁ ଯେ, ଏ ଶୁଣ, ଆମ ରାଇଜଟା ଯାକ ଦେଖିଥବ, ଶାରଦ ଚାଷ ପାଇଁ ସମସ୍ତେ ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ।
1: ଆଉ ସେଇଟା କଣ କାହା ହାତର କଥା? ବନ୍ୟା ପାଣି ଆସିଲା ଆଉ କଣ,
0: ଲଗାଣ ବର୍ଷା,
1: ହଁ
0: ବନ୍ୟା ହେଲା,
1: ହଁ
0: ଚାଷ ଗଲା।
1: ଆମେ ବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଛେ।
0: ତେମେ?
1: ଆପଣ କରୁନାହାନ୍ତି କି?
0: ନା, ମୁଁ କରିଛି, ତେମେ କରିଛୁ, ଆମ ଶ୍ରୋତା ବନ୍ଧୁମାନେ କଣ ସମସ୍ତେ ଏଥିରେ ସାମିଲ ହେଇଛନ୍ତି?
1: ହେଇଥିଲେ ଭଲ, ନହେଲେ ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଜଣେଇବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଲେ ଏଇ ସମୟରେ କାମ ଦବ।
0: ବାସ, ସରକାର ଆମ ପାଇଁ ଜାଣିକି ଭଣ୍ଡାର ଖୋଲିଛନ୍ତି।
1: ହଁ,
0: ଆମେ କେବଳ ସାମିଲ ହବା କଥା। ମୁଁ ଗୋଟାଏ କଣ ପଚାରୁଥିଲି, ମୁଁ ତମକୁ କଣ ଗୋଟେ ଆଣିଥିଲ? କଣ କଣ କଣ
1: ଫୁଲ ଗଛ ଦୁଇଟା ଚାରିଟା ଲଗେଇଛି ଯେ ସେଇଠି ଆଖି।
0: ନା ମ, ମୁଁ କଣ ସେ କଥା କହୁଛି?
1: ଆଉ
0: ମୁଁ ଦି ଗୁଣ୍ଠୁ ଖଣ୍ଡେ କରିଥିଲି ଗେଣ୍ଡୁ।
1: କହିବାର
0: କଥା କଣ ଜାଣିଛ?
1: କଣ ବା?
0: ଆମ ରାଜ୍ୟରେ ଫୁଲର ଚାହିଦା ଯେତିକି ଅଛି,
1: ହଁ
0: 90% ଭଳିଆ ଫୁଲ ବାହାରୁ ଆମଦାନୀ ହେଲେ ଆମ ଚାହିଦା ମେଣ୍ଟୁଛି।
1: ଆଉ କାଇଁ ଆମେ ବାହାର ରାଜ୍ୟକୁ ଅନେଇ ବାବା? ଆମେ ଏଥରକ ସତର୍କ ହବା, ସଚେତନ ହବା। ହେଇଟି ଭାଇ, ମୁଁ ଯୋଉ ଯାଇନଥିଲି କଟକ, ସେ ବାଗେନା କଣ ହେଲା ଭଳିଆ ହେଇଛି?
0: ଏଇଟା ସିନା ସହରାଞ୍ଚଳର ଲୋକମାନେ ଆପଣଉଛନ୍ତି, କିନ୍ତୁ ଗ୍ରାମୀଣ ଅଞ୍ଚଳରେ ଯୋଉମାନେ ରହିଲେ,
1: ହଁ
0: ଯଦି ଫୁଲ ଚାଷକୁ ଆପଣେଇବେ,
1: ହଁ
0: ଭଲ ଲାଭ।
1: ସୂରୁଜମୁଖୀ, ଗୋଲାପ, ଗେଣ୍ଡୁ, କେତେ କେତେ ଫୁଲ ଚାଷ କରି
0: ତମେ ଗଲା ଖାଲି ସେଇ ଆଡକୁ କଥା ନବେଇ ଚାଲିଛ, ଜଣା ପଡୁନି ବେଳ ଓଡି ଯାଉଛି।
1: ହଉ ଯେ ଭାଇ, ଆଉ ବସିଛେ, ଦୀପଦ କଥା ହେଲେ, ଆଉ ପଲ୍ଲୀ ଗୀତଟେ ଶୁଣିବା, ତାପରେ କଥା ହବା।
0: ହଉ।

0: ଯୋଉ ଆମର କଣମ ଇଏ ଫୁଲ ଅପା
1: ନାଇଁ ବା ଭାଇ, ମୁଁ ବା ମାଳ
0: ମାଳ
1: ଅପା।
0: ମାଳ ଅପା ମନେ ପଡିଲା, ମାଳରୁ ତ ମନେ ପଡିଲା, ମାଳ ଫୁଲ ସବୁ ଗୋଟାଏ କଥା। ଆଉ
1: ହଁ, ଆଉ ସ୍ମରଣ ରହୁନି ବୋଧେ
0: ମୋର।
1: ହଁ
0: ତମର ନ ରହୁ, ମୋର କିଏ ରହିବନି। ମୁଁ ଜାଣିକି ଏ କଥା କହୁଥିଲି, ପଚାରିବାର କାରଣ ହଉଛି
1: ହଁ,
0: ବାହା ନିମନ୍ତ ଠୁ ଆରମ୍ଭ କରିକି ଯାନିଯାତ୍ରା ପର୍ଯ୍ୟନ୍ତ
1: ହଁ
0: ଫୁଲ ସବୁଠେଇ ଦରକାର।
1: ଆଜିକାଲି ଯୁବପିଢ଼ିଙ୍କର ରୁଚି ବଦଳିଲାଣି,
0: ବଜାର ଅଛି
1: ହଁ,
0: ଚାହିଦା ବଢୁଛି
1: ହଁ,
0: ଫୁଲ ଚାଷରେ ମନୋନିବେଶ କଲେ ହବ,
1: ଭଲ ଦି ପଇସା ଲାଭ ହବ।
0: ତାହେଲେ ଆଜି କିଷାନ ବାଣୀ କାର୍ଯ୍ୟକ୍ରମରେ ଗୋଟାଏ ସେମିତିଆ କିଛି ଆମର ଆଲୋଚନା ହଉ।
1: ଏ ଆପଣ ଜାଣିଦେଲେ, ଆଉ ଆଜି ପୁରା ସେଇ ଉପରେ ରହିଛି, ଫୁଲ ଗଛରେ କଲମୀକରଣ ଚାଷ।
0: ଓହୋ, ଆ ବଢିଆ ବିଷୟ।
1: ଏ ବିଷୟରେ ଆଲୋଚନା କରିବେ ପ୍ରଶାନ୍ତ କୁମାର ଦାସ।
2: ଆଜ୍ଞା ନମସ୍କାର, ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ।
3: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ଫୁଲ ଗଛର କଲମୀ ପଦ୍ଧତି ସମ୍ବନ୍ଧରେ କହିବାର ସୁଯୋଗ ପାଉଥିବାରୁ ମୁଁ ଆନନ୍ଦିତ।
2: ତେବେ କୁହନ୍ତୁ, ଏହି ଫୁଲ ଗଛ କଲମୀର ଆବଶ୍ୟକତା କ'ଣ ଅଛି, ଆଉ ଏଥିରୁ ଜଣେ କିପରି ଆତ୍ମନିର୍ଭରଶୀଳ ହେଇପାରିବ ବା ରୋଜଗାରକ୍ଷମ ହେଇପାରିବ, ସେ ଯେଉଁ ଆବଶ୍ୟକତା କେତେ ଆପଣ ଗୁରୁତ୍ୱ ଅନୁଭବ କରୁଛନ୍ତି ସେ ବିଷୟରେ ଟିକେ ପ୍ରଥମେ ଆଲୋଚନା କରନ୍ତୁ।
3: ଫୁଲ ଗଛର କଲମୀ ହେଉଛି ଏକ ବୈଜ୍ଞାନିକ, ସହଜ ଏବଂ ବିଶ୍ୱସନୀୟ ବଂଶବିସ୍ତାର ପଦ୍ଧତି, ଯାହାଦ୍ୱାରା ମଞ୍ଜିର ବ୍ୟବହାର ନକରି ଗଛର ଡାଳ, କାଣ୍ଡ, କଳି, ଛାଲ କିମ୍ବା ଅନ୍ୟ ଅଂଶରୁ ନୂତନ ଗଛ ପ୍ରସ୍ତୁତ କରାଯାଏ। ବର୍ତ୍ତମାନ ସମୟରେ ଫୁଲ ଚାଷ କେବଳ ସୌନ୍ଦର୍ଯ୍ୟ ସୃଷ୍ଟିରେ ସୀମିତ ନ ରହି ଏକ ଲାଭଜନକ କୃଷିଭିତ୍ତିକ ଉଦ୍ୟୋଗରେ ପରିଣତ ହୋଇଛି। ଧାର୍ମିକ କାର୍ଯ୍ୟ, ବିବାହ, ସାମାଜିକ ଉତ୍ସବ, ଘର ଓ କାର୍ଯ୍ୟାଳୟ ସଜା, ଉଦ୍ୟାନ ସୌନ୍ଦର୍ଯ୍ୟକରଣ, ପୁଷ୍ପସଜ୍ଜା ଏବଂ ଫୁଲ ଆଧାରିତ ଶିଳ୍ପରେ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ବଢ଼ୁଥିବା ଚାହିଦା ପୂରଣ ପାଇଁ ଉନ୍ନତମାନର ଚାରା ଉତ୍ପାଦନ ଅତ୍ୟାବଶ୍ୟକ ଏବଂ ସେଥିପାଇଁ କଲମୀ ପଦ୍ଧତିର ଗୁରୁତ୍ୱ ଅପରିସୀମ। ସାଧାରଣତଃ ମଞ୍ଜି ଦ୍ୱାରା ପ୍ରସ୍ତୁତ ଗଛରେ ମାତୃଗଛର ସମସ୍ତ ଗୁଣ ଅବିକଳ ଭାବରେ ରହିନଥାଏ। ଫୁଲର ରଙ୍ଗ, ଆକାର, ସୁଗନ୍ଧ, ଫୁଲ ଧରିବାର ସମୟ, ଗଛ ବୃଦ୍ଧିର କ୍ଷମତା, ରୋଗ ପ୍ରତିରୋଧ ଶକ୍ତିରେ ପରିବର୍ତ୍ତନ ଦେଖାଯାଇପାରେ। କିନ୍ତୁ କଲମୀ ପଦ୍ଧତି ଦ୍ୱାରା ପ୍ରସ୍ତୁତ ଗଛଗୁଡ଼ିକ ମାତୃଗଛର ଗୁଣାବଳୀକୁ ପ୍ରାୟ ଅପରିବର୍ତ୍ତିତ ଭାବରେ ବହନ କରିଥାଏ। ଏହି କାରଣରୁ ଗୋଲାପ, ମନ୍ଦାର, କାଗଜି ଫୁଲ, ମଲ୍ଲି, ସୁଗନ୍ଧରାଜ, ଚମ୍ପା, ସେବତୀ, ରଜନୀଗନ୍ଧା ଭଳି ଅନେକ ଫୁଲ ଗଛର ବଂଶବିସ୍ତାର ପାଇଁ କଲମୀ ପଦ୍ଧତି ବହୁଳ ଭାବରେ ବ୍ୟବହୃତ ହୁଏ। ଫୁଲ ଗଛର କଲମୀରେ ଅନ୍ୟତମ ବଡ଼ ସୁବିଧା ହେଉଛି ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଉନ୍ନତମାନର ଚାରା ଉତ୍ପାଦନ କରିପାରିବା। ମଞ୍ଜିରୁ ଗଛ ପ୍ରସ୍ତୁତ କଲେ ଫୁଲ ଆସିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ କଲମୀ ଚାରା ତୁଳନାତ୍ମକ ଭାବରେ ଶୀଘ୍ର ବୃଦ୍ଧି ପାଇ ଫୁଲ ଦେବା ଆରମ୍ଭ କରେ। ଏହା ଚାଷୀଙ୍କୁ ଶୀଘ୍ର ଆର୍ଥିକ ଲାଭ ଦେଇଥାଏ। ତେଣୁ ବ୍ୟବସାୟିକ ଫୁଲ ଚାଷ, ନର୍ସରୀ ବ୍ୟବସାୟ ଓ ଲ୍ୟାଣ୍ଡସ୍କେପ୍ ଉଦ୍ୟୋଗରେ କଲମୀ ପଦ୍ଧତିର ଚାହିଦା ଦିନକୁ ଦିନ ବଢ଼ୁଛି। ବର୍ତ୍ତମାନ ଅନେକ ଯୁବ ଉଦ୍ୟୋଗୀ, ସ୍ୱୟଂସହାୟକ ଗୋଷ୍ଠୀ ଫୁଲ ଚାରା ଉତ୍ପାଦନ ଏକ ଲାଭଜନକ ରୋଜଗାର ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଅଳ୍ପ ଜମି, କମ୍ ପୁଞ୍ଜି ଓ ସୀମିତ ସାଧନ ସମ୍ବଳ ଥିଲେ ମଧ୍ୟ କଲମୀ ମାଧ୍ୟମରେ ହଜାର ହଜାର ଚାରା ପ୍ରସ୍ତୁତ କରି ବଜାରରେ ବିକ୍ରୟ କରାଯାଇପାରେ। ବିଶେଷ କରି ସହର ଓ ଗ୍ରାମାଞ୍ଚଳରେ ଘରୋଇ ବଗିଚା ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଉନ୍ନତ ଚାରାର ଚାହିଦା ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ତେଣୁ କୁହାଯାଇପାରେ ଯେ ଫୁଲ ଗଛର କଲମୀ କେବଳ ଏକ ବଂଶବିସ୍ତାର ପ୍ରଣାଳୀ ନୁହେଁ, ବରଂ ଏହା ଉନ୍ନତ ଚାରା ଉତ୍ପାଦନ, ଗୁଣବତ୍ତା ସଂରକ୍ଷଣ, ଶୀଘ୍ର ଫୁଲ ଉତ୍ପାଦନ, ନର୍ସରୀ ବିକାଶ ଓ ଗ୍ରାମୀଣ ରୋଜଗାର ସୃଷ୍ଟିରେ ଏକ ପ୍ରଭାବଶୀଳୀ ମାଧ୍ୟମ। ଫୁଲ ଚାଷକୁ ଅଧିକ ଲାଭଜନକ ଓ ସ୍ଥାୟୀ କରିବା ପାଇଁ କଲମ ପଦ୍ଧତି ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ଅର୍ଜନ କରିବା ଆଜି ସମୟରେ ଆବଶ୍ୟକ ରହିଛି।
2: କିନ୍ତୁ ଏ ଯେଉଁ ଚାରା ଆଉ ମଞ୍ଜିକୁ ବ୍ୟବହାର ବିନା ଏ କଲମୀକୁ କାହିଁକି ଆମେ ବ୍ୟବହାର କରିବା, ଆଉ ସେଥିରୁ ଆପଣ ଅଧିକ କ'ଣ ଲାଭ ବା ସୁବିଧା ମିଳିବ ସେ ବିଷୟରେ ଧାରଣା ଟିକେ ଦିଅନ୍ତୁ।
3: ଫୁଲ ଗଛର ବଂଶବିସ୍ତାର ସାଧାରଣତଃ ଦୁଇ ପ୍ରକାର ହୁଏ, ଗୋଟେ ହେଉଛି ମଞ୍ଜିରୁ, ଆଉ ଗୋଟେ ହେଉଛି କଲମୀ।
2: ଆଚ୍ଛା,
3: ଯଦିଓ ମଞ୍ଜି ଦ୍ୱାରା ଗଛ ପ୍ରସ୍ତୁତି କରିବା ସହଜ ଏବଂ ପ୍ରାକୃତିକ ପଦ୍ଧତି, ପ୍ରକୃତିରେ ମଞ୍ଜିରୁ ହିଁ ଗଛ ସୃଷ୍ଟି ହୁଏ, ତଥାପି ବ୍ୟବସାୟିକ ଫୁଲ ଚାଷ ଓ ଉନ୍ନତମାନର ଚାରା ଉତ୍ପାଦନ ପାଇଁ କଲମୀ ପଦ୍ଧତି ଗୁରୁତ୍ୱ ରହିଛି।
2: ଆଚ୍ଛା,

0: କାରଣ କଲମିତରା ପ୍ରସ୍ତୁତ ଗଛରେ ଯେଉଁ ମା ଗଛ ରହିଛି, ସେ ମୂଳ ଗଛର ସମସ୍ତ ଗୁଣ ଅପରିବର୍ତ୍ତିତ ରହିଥାଏ। ପ୍ରଥମେ କଲମି ଗଛ ଶୀଘ୍ର ଫୁଲ ଦେବା ଆରମ୍ଭ କରେ। ମଞ୍ଜିରୁ ହେଉଥିବା ଅନେକ ଫୁଲ ଗଛ ପୂର୍ଣ୍ଣ ବିକଶିତ ହୋଇ ଫୁଲ ଦେବା ପାଇଁ ଅଧିକ ସମୟ ନେଇଥାଏ, କିନ୍ତୁ କଟିଂ, ଗୁଟି କଲିଂ ବା ଗ୍ରାଫ୍ଟିଂ ମାଧ୍ୟମରେ ପ୍ରସ୍ତୁତ ଗଛ ସାଧାରଣତଃ କମ୍ ସମୟରେ ପରିପକ୍ୱ ହୋଇ ଫୁଲ ଦେବା ଆରମ୍ଭ କରେ। ଏହା ନର୍ସରୀ ବ୍ୟବସାୟୀ ଓ ଫୁଲ ଚାଷୀଙ୍କୁ ଶୀଘ୍ର ଆର୍ଥିକ ଲାଭ ପ୍ରଦାନ କରେ। ଦ୍ୱିତୀୟତଃ କଲମି ଗଛରେ ମାତୃଗଛର ସମସ୍ତ ବୈଶିଷ୍ଟ୍ୟ ଅବିକଳ ଭାବେ ରହିଥାଏ।
1: ଆଚ୍ଛା,
0: ଉଦାହରଣ ସ୍ୱରୂପ କୌଣସି ଗୋଲାପ ଗଛର ଫୁଲର ରଙ୍ଗ, ସୁଗନ୍ଧ, ପାଖୁଡ଼ ସଂଖ୍ୟା କିମ୍ବା ଫୁଲର ଆକାର ବିଶେଷ ଭାବରେ ଆକର୍ଷଣ ହୋଇଥିଲେ ସେହି ଗଛରୁ କଲମି କରାଯାଇଥିବା ନୂତନ ଗଛ ମଧ୍ୟ ସେହି ଗୁଣ ରହିଥାଏ, କିନ୍ତୁ ମଞ୍ଜିରୁ ହୋଇଥିବା ଗଛରେ ଏହି ଗୁଣଗୁଡ଼ିକର ପରିବର୍ତ୍ତନ ଘଟିପାରେ। ତୃତୀୟତଃ କଲମି ଗଛର ଆକାରକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ। ମଞ୍ଜିରୁ ହୋଇଥିବା ଗଛ ଅନେକ ସମୟରେ ବଡ଼ ଓ ଅନିୟନ୍ତ୍ରିତ ଭାବେ ବଢ଼ିଥାଏ, କିନ୍ତୁ କଲମି ଗଛ ସାଧାରଣତଃ ଅଧିକ ଶାଖା ପ୍ରଶାଖା ଦେଇଥାନ୍ତି, ଝଙ୍କାଳିଆ ହୋଇଥାନ୍ତି ଓ ସୁନ୍ଦର ଆକୃତିର ହୋଇଥାଏ। ଘରୋଇ ବଗିଚା, ଛାତ ବଗିଚା ଓ ଲ୍ୟାଣ୍ଡସ୍କେପ୍ ଉଦ୍ୟାନ ପାଇଁ ଏହା ଏକ ବିଶେଷ ଉପଯୋଗୀ। ଚତୁର୍ଥତଃ କଲମି ପଦ୍ଧତି ଦ୍ୱାରା ଏକମାତ୍ର ମାତୃଗଛରୁ ଅଳ୍ପ ସମୟରେ ବହୁ ସଂଖ୍ୟାରେ ଚାରା ପ୍ରସ୍ତୁତ କରାଯାଇପାରେ। ଗୋଲାପ, ମନ୍ଦାର, କାଗେଜି ଫୁଲ, ମଲ୍ଲି, ସୁଗନ୍ଧରାଜ, ଚମ୍ପା, ସେବତୀ, ରଜନୀଗନ୍ଧା ଇତ୍ୟାଦି ଫୁଲ ଗଛରେ କଟିଂ ଓ ଗୋଟି କଲମି ମାଧ୍ୟମରେ ହଜାର ହଜାର ଚାରା ଉତ୍ପାଦନ କରିବା ସମ୍ଭବ। ଏହା ନର୍ସରୀ ବ୍ୟବସାୟ ପାଇଁ ବହୁତ ଲାଭଦାୟକ। ପଞ୍ଚମତଃ କେତେକ ଫୁଲ ଗଛର ମଞ୍ଜି ଅଙ୍କୁରିତ ହେବାର କ୍ଷମତା ବହୁତ କମ୍ ଥାଏ, ମଞ୍ଜି ଦ୍ୱାରା ସଠିକ୍ ଜାତିର ଚାରା ମଧ୍ୟ ମିଳିନଥାଏ। ଏପରି ସ୍ଥିତିରେ କଲମ ହିଁ ସବୁଠାରୁ ବିଶ୍ୱସନୀୟ ପଦ୍ଧତି, ବିଶେଷ କରି ଉନ୍ନତି ଜାତିର ଗୋଲାପ, କାଗଜ ଫୁଲ ଗଛରେ ଏହା ଅତ୍ୟନ୍ତ ଜରୁରୀ। ଷଷ୍ଠ ହେଲା ଗ୍ରାଫ୍ଟିଂ ମାଧ୍ୟମରେ ଶକ୍ତିଶାଳୀ ମୂଳ ବିଶିଷ୍ଟ ଗଛ ଉପରେ ଉନ୍ନତ ଫୁଲ ଜାତିକୁ ଯୋଡ଼ିବା ସମ୍ଭବ ହୁଏ। ଏହାଦ୍ୱାରା ଗଛର ବୃଦ୍ଧି, ଖରା ସହନଶୀଳତା ଓ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଏ, ଫଳରେ ଗଛ ଅଧିକ ସୁସ୍ଥ ଓ ଦୀର୍ଘସ୍ଥାୟୀ ହୁଏ।
1: ଆଚ୍ଛା, ଏଇ ଯେଉଁ କଲମୀ ଗଛର ଲାଭ ଆଉ ତାର ଉପକାରିତା ବିଷୟରେ କହିଲେ, ତେବେ ଏଇ କଲମୀ ତାର ପ୍ରଣାଳୀ କ'ଣ?
0: ବହୁତ ପ୍ରଣାଳୀ ଅଛି। ପ୍ରଥମେ ଆମେ ଦେଖିବା ଡାଳ କଲମୀ କ'ଣ। ଡାଳ କଲମୀ ହେଉଛି ଫୁଲ ଗଛର ବଂଶ ବିସ୍ତାର ସବୁଠାରୁ ସରଳ, ସହଜ ଏବଂ କମ୍ ଖର୍ଚ୍ଚରେ ଏଇଟା ହେଇପାରେ। ଏଟା ବହୁତ ପ୍ରଚଳିତ ଏବଂ ବହୁତ ଚାଷୀ ମଧ୍ୟ ଆମର ଜାଣିଛନ୍ତି କେମିତି କରାଯାଏ।
1: ଆଚ୍ଛା,
0: ଏହି ପଦ୍ଧତିରେ ବହୁତ କମ୍ ସମୟ ଭିତରେ ଡାଳରୁ ଚେର ବାହାରିଥାଏ ଏବଂ ଏକ ନୂଆ ଗଛ ସୃଷ୍ଟି ହୁଏ। ଫୁଲ ଗଛ ମଧ୍ୟରେ ଗୋଲାପ, ମନ୍ଦାର, କାଗଜି ଫୁଲ, ଟଗର, ସେବତୀ, ମଲ୍ଲି, ସୁଗନ୍ଧରାଜ ଗଛର ବଂଶ ବିସ୍ତାର ପାଇଁ ଆମେ ଡାଳ କଲମୀ ପଦ୍ଧତି ବ୍ୟବହାର କରିପାରିବା। ପ୍ରଥମେ ଏକ ସୁସ୍ଥ, ରୋଗମୁକ୍ତ ଏବଂ ଫୁଲ ଧାରଣ କରିଥିବା ମାତୃଗଛ ଚୟନ କରିବା ଆବଶ୍ୟକ। ମାତୃଗଛ ଯେତେ ଉନ୍ନତ ହେବ ନୂତନ ଚାରା ମଧ୍ୟ ସେତେ ଉତ୍ତମ ହେବା ଭାବରେ ବଢ଼ିବ।
1: ଆଚ୍ଛା, ଆମେ ସାଧାରଣତଃ ବର୍ଷା ଦିନରେ ଚାରା କିମ୍ବା ମଞ୍ଜି ପୋତିଥାଉ, କିନ୍ତୁ ଏ ଯେଉଁ କଲମୀ ପାଇଁ କିଛି ଉପଯୁକ୍ତ ସମୟ ଅଛି କି?
0: କଲମୀ ପାଇଁ ହେଉଛି ଆପଣଙ୍କର ଗୋଟିଏ ହେଉଛି ଫେବୃଆରୀ ଶେଷ ସପ୍ତାହ, ମାର୍ଚ୍ଚ ଫାର୍ଷ୍ଟ ୱିକ୍, ଏଇଟା ଗୋଟେ ଭଲ ସମୟ। ନହେଲେ ଆପଣଙ୍କର ବର୍ଷା ହେଲା ପରେ ଆମେ ଜୁଲାଇରୁ ଅଗଷ୍ଟ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେ ସେଟା କରିପାରିବା।
1: କଲମୀ କରିବା ପାଇଁ ଉପଯୁକ୍ତ ସମୟ କହିଲେ, ତେବେ ଏଇ ଯେଉଁ ଡାଳ କଲମୀ କହିଲେ, ସେ ଡାଳ କଲମୀର ପ୍ରଣାଳୀ କ'ଣ, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ହଁ, ଡାଳ କଲମୀରେ ଆମେ ଦେଖିବା, ପ୍ରଥମେ ହେଉଛି ଯେ ଯେଉଁ ଗଛଟିକୁ ଆମେ ଚୟନ କରିବା, ଯେଉଁ ଗଛରୁ ଆମେ ଡାଳ କଲମୀ କରିବା, ସେ ଗଛଟା ହେଉଛି ସୁସ୍ଥ ସବଳ ହୋଇଥିବା ଦରକାର, ରୋଗମୁକ୍ତ ହୋଇଥିବା ଦରକାର ଏବଂ ସେତେ ଫୁଲ ଧାରଣ କରିଥିବା ଦରକାର। ଅତି କୋମଳ କିମ୍ବା ଅତି ପୁରୁଣା ହୋଇନଥିବ ଏବଂ ଗୋଟେ ପେନସିଲ୍ ମୋଟାର ଡାଳ ଆମେ ନେଇପାରିବା। ପ୍ରଥମେ 15-20 ସେଣ୍ଟିମିଟର ଡାଳ ଆମେ କାଟିବା ଏବଂ ସେଥିରୁ 3-5ଟି ଗଣ୍ଠି ନିହାତି ରହିଥିବା ଆବଶ୍ୟକ। ଏହି ଗଣ୍ଠି ସ୍ଥାନରୁ ପରବର୍ତ୍ତୀ ସମୟରେ ଚେର ଏବଂ ନୂତନ ଅଙ୍କୁର ସୃଷ୍ଟି ହୋଇଥାଏ। ଡାଳର ତଳ ଭାଗରେ ସମସ୍ତ ପତ୍ର କାଟିଦେବା ଉଚିତ, ଉପର ଭାଗରେ କେବଳ 2-3ଟି ପତ୍ର ରଖାଯାଏ। ଏହାଦ୍ୱାରା ଜଳ ବାଷ୍ପୀଭବନ କମିଯାଏ ଏବଂ କଲମ ଶୁଖିଯିବାର ଆଶଙ୍କା ହ୍ରାସ ପାଏ। ଡାଳର ତଳ ଅଂଶକୁ ଏକ ଗଣ୍ଠିର ଠିକ୍ ତଳେ 85 ଡିଗ୍ରୀ କୋଣରେ ତୀର୍ଯ୍ୟକ ଭାବେ କଟାଯାଏ। ଏହାଦ୍ୱାରା ଅଧିକ କ୍ଷେତ୍ରଫଳ ସୃଷ୍ଟି ହୁଏ ଏବଂ ଚେର ବାହାରିବାର ସମ୍ଭାବନା ବଢ଼ିଯାଏ। ଉପର ଅଂଶକୁ ସିଧା କାଟିବା ଉଚିତ, ଯାହାଦ୍ୱାରା ବର୍ଷା ପାଣି ସେଠାରେ ଜମି ରହିନଥାଏ। କଲମର ତଳ ଅଂଶକୁ ରୁଟିନ୍ ହରମୋନରେ ବୁଡ଼ାଇ ଶୀଘ୍ର ଅଧିକ ସଂଖ୍ୟାରେ ଚେର ବାହାରିବାରେ ସାହାଯ୍ୟ କରିଥାଏ। ବ୍ୟବସାୟ ନର୍ସରୀରେ ଏହି ପଦ୍ଧତି ବୁଢ଼ୁଆରେ ଅନୁସରଣ କରାଯାଏ। କଲମିକୁ ନିଗଡ଼ା ବାଲି, କୋକୋପିଟ୍ ଏବଂ ପଚା ଗୋବର ଖତ ମିଶାଇକିନା ଏକ ପ୍ରକାର ମିଡିୟମ୍ ତିଆରି କରାଯାଏ, ମାଧ୍ୟମ ତିଆରି କରାଯାଏ। ଏହି ମାଧ୍ୟମ ହେଉଛି ହାଲକା, ଜଳ ନିଷ୍କାସନ ଭଲ ଭାବରେ ହୁଏ ଏବଂ ସେଥିରେ ଚେର ବହୁତ ଶୀଘ୍ର ହୋଇଥାଏ। ଫୁଲ ଗଛ ଡାଳ କଲମ ପାଇଁ ବର୍ଷା ଋତୁ ବସନ୍ତରୁ ସବୁଠାରୁ ଅଧିକ ଉପଯୋଗ। ଓଡ଼ିଶାରେ ହେଉଛି ଜୁନ୍ରୁ ସେପ୍ଟେମ୍ବର, ଫେବୃଆରୀ ମାର୍ଚ୍ଚ ମାସ ମଧ୍ୟରେ ଡାଳ କଲମ ପାଇଁ ଅଧିକ ସଫଳ ମିଳିଥାଏ। ଏହି ସମୟରେ ବାୟୁମଣ୍ଡଳ ଆର୍ଦ୍ରତା ଅଧିକ ଥାଏ, ତାପମାତ୍ରା ମଧ୍ୟମ ରହିଥାଏ, ଯାହାଫଳରେ ଚେର ଗଠନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ। ଅତ୍ୟଧିକ ଖରା, ତୀବ୍ର ଶୀତ ଏବଂ ଘୂର୍ଣ୍ଣିଝଡ଼ ସମୟରେ କଲମ କାର୍ଯ୍ୟ କରିବା ଉଚିତ ନୁହେଁ। ଏପରି ପରିସ୍ଥିତିରେ କଲମୀ ଶୁଖିଯିବା କିମ୍ବା ପଚିଯିବା ସମ୍ଭାବନା ଥାଏ।
1: ନରମ କାଣ୍ଡ କଲମୀ ସେ କ'ଣ, ଆଉ ସେ ବିଷୟରେ କ'ଣ ଧାରଣା ଦେବେ?
0: ନରମ କାଣ୍ଡ କଲମୀ ବା ସଫ୍ଟ ୱୁଡ୍ କଟିଂ ଯେଉଁ କହୁଛନ୍ତି, ଏହା ହେଉଛି ଅତି ଲୋକପ୍ରିୟ ପଦ୍ଧତି ଏବଂ ସଫଳ ପଦ୍ଧତି ମଧ୍ୟ। ଏଥିରେ ଗଛର ନୂତନ ଭାବରେ ବାହାରିଥିବା ସବୁଜ, କୋମଳ ଏବଂ ସକ୍ରିୟ ବୃଦ୍ଧିଶୀଳ ଡାଳ ବ୍ୟବହାର କରାଯାଏ। ଏହି ଡାଳଗୁଡ଼ିକରେ କୋଷ ବିଭାଜନ ଏବଂ ବୃଦ୍ଧି ହାର ଅଧିକ ଥିବାରୁ ଚେର ଶୀଘ୍ର ଗଠନ

0: ହୁଏ। ସାଧାରଣତଃ ବସନ୍ତ ଋତୁ ଓ ବର୍ଷା ଋତୁ ଆରମ୍ଭରେ ଉତ୍ପନ୍ନ ହେଉଥିବା କୋମଳ ଡାଳଗୁଡ଼ିକ ନରମ କାଣ୍ଡ କଲମୀ ପାଇଁ ଉପଯୁକ୍ତ ହୋଇଥାଏ। ଏହି ଡାଳଗୁଡ଼ିକ ସହଜରେ ବଙ୍କା ହୁଏ ଏବଂ କମ୍ ସମୟରେ ଚେର ଉତ୍ପାଦନ କରିପାରେ। ନରମ କାଣ୍ଡ କଲମୀ ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ଦ୍ରୁତ ଚେର ଗଠନ କ୍ଷମତା ଏବଂ ଏହାଦ୍ୱାରା ପ୍ରସ୍ତୁତ ଚାରା ଶୀଘ୍ର ବୃଦ୍ଧି ପାଏ ଏବଂ ଅଳ୍ପ ସମୟରେ ରୋପଣଯୋଗ୍ୟ ହୋଇଥାଏ। ସେବତୀ ମଲ୍ଲି ପ୍ରଭୃତି ଗଛର ବଂଶବିସ୍ତାର ଏହି ପଦ୍ଧତି ବହୁତ ସଫଳ ହୋଇଥାଏ ଏବଂ ଡାଲିଆ ଗଛରେ ମଧ୍ୟ ଏହି ପଦ୍ଧତିରେ କରାଯାଏ। ନରମ କାଣ୍ଡ କଲମୀ ସଫଳତା ପାଇଁ ଅଧିକ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। କୋମଳ ଡାଳରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ଜଳହାନିର ସମ୍ମୁଖୀନ ହୁଏ, ତେଣୁ ମିଷ୍ଟିଂ ବ୍ୟବସ୍ଥା, ନିୟମିତ ପାଣି ସ୍ପ୍ରେ ଏବଂ ଛାୟାଯୁକ୍ତ ପରିବେଶ ବହୁତ ଜରୁରୀ। ସିଧାସଳଖ ଖରାରୁ କଲମୀଙ୍କୁ ସୁରକ୍ଷା ପାଇଁ ଦରକାର ସାଧାରଣତଃ 50-75% ସେଡ଼ନେଟ୍ ତଳେ ରଖିଲେ ଭଲ ଫଳ ମିଳିଥାଏ। ଛୋଟ ପରିସରରେ ସ୍ୱଚ୍ଛ ପଲିଥିନ୍ ଆବରଣ ବ୍ୟବହାର କରି ଏହି ଆର୍ଦ୍ର ପରିବେଶ ସୃଷ୍ଟି କରାଯାଇପାରେ। ଅନୁକୂଳ ପରିସରରେ ସାଧାରଣତଃ 10-15 ଦିନ ମଧ୍ୟରେ ଚେର ଗଠନ ଆରମ୍ଭ ହୁଏ ଏବଂ କିଛି ସପ୍ତାହ ମଧ୍ୟରେ ନୂତନ ଅଙ୍କୁର ବାହାରିବା ଦେଖାଯାଏ। ସେଥିପାଇଁ ଦ୍ରୁତ ଓ ସଫଳ ବଂଶବିସ୍ତାର ପାଇଁ ସଫ୍ଟଉଡ୍ କଲମ ଏକ ଉତ୍କୃଷ୍ଟ ପଦ୍ଧତି ଭାବେ ପରିଚିତ।
1: ଅର୍ଦ୍ଧଶକ୍ତ କାଣ୍ଡ କଲମୀ ବି ଗୋଟେ ଅଛି, ସେ ବିଷୟରେ କ'ଣ କହିବେ, ଆକୁ କିପରି କରାଯାଏ?
0: ଏଇଟା ହେଉଛି ଆମର ଯେଉଁ ନରମ ଏବଂ ଶକ୍ତ ଯେଉଁ କାଣ୍ଡ ରହିଛି, ଏଇଟା ହେଉଛି ମଧ୍ୟବର୍ତ୍ତୀ ଅବସ୍ଥା। ଏଗୁଡ଼ିକ ବେଶୀ କୋମଳ ନୁହେଁ ବା ଅଧିକା ଶକ୍ତ ନୁହେଁ, ଏଗୁଡ଼ିକ ଆଂଶିକ ପରିପକ୍ୱ ଓ ଅଧିକ ସବଳ ହୋଇଥାଏ। ଅର୍ଦ୍ଧଶକ୍ତ କାଣ୍ଡ କଲମୀ ଏକ ବିଶେଷ ଗୁଣ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ଏକ ବିଶେଷ ଗୁଣ ହେଉଛି ଯେ ଏଥିରେ ଜଳହାନି ସଫ୍ଟଉଡ୍ ତୁଳନା କମ୍ ହୁଏ ଏବଂ ଚେର ଉତ୍ପାଦନ କ୍ଷମତା ହାର୍ଡଉଡ୍ ତୁଳନା ଅଧିକ ରହେ। ଏହି କାରଣ ଏକ ସନ୍ତୁଳିତ ବିଶ୍ୱସନୀୟ ପଦ୍ଧତି ଭାବେ ଧରାଯାଏ। ମନ୍ଦାର, ସୁଗନ୍ଧରାଜ, ଚାମେଲି, ଟଗର, କାମିନୀ, ଚମ୍ପା ଗଛ ପାଇଁ ଏହି ଯେଉଁ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ବହୁତ ଉପଯୁକ୍ତ ହୋଇଥାଏ। ଏବଂ ଓଡ଼ିଶାରେ ଆମର ଯେଉଁ ପରିବେଶ ଅଛି, ଏହି ପରିବେଶରେ ବର୍ଷା ଋତୁ ଏବଂ ବର୍ଷା ପରବର୍ତ୍ତୀ ସମୟରେ ଏହି କଲମୀ ସବୁଠାରୁ ଭଲ ସମୟ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଆର୍ଦ୍ରତା ଅଧିକ ରହିଥିବାରୁ ଚେର ଗଠନ ଭଲ ହୁଏ। ଏହି ପଦ୍ଧତିରେ ପ୍ରସ୍ତୁତ ଚାରାଗୁଡ଼ିକ ସାଧାରଣତଃ ଶକ୍ତିଶାଳୀ ଓ ସୁସ୍ଥ ହୋଇଥାଏ। ମାତୃଗଛର ଉତ୍ତମ ଗୁଣ ମଧ୍ୟ ଅବିକଳରେ ନୂତନ ଭାବରେ ରହିଥାଏ। ଅର୍ଦ୍ଧଶକ୍ତ କାଣ୍ଡ କଲମୀ ତୁଳନାରେ ଏଥିରେ ଆର୍ଦ୍ରତା ପରିଚାଳନା ଅତି ସହଜ ହୋଇଥାଏ, ତଥାପି ଆଂଶିକ ଛାୟା, ଉପଯୁକ୍ତ ଆର୍ଦ୍ରତା ଏବଂ ନିୟମିତ ଯତ୍ନ ଆବଶ୍ୟକ ରହିଥାଏ। 3-6 ସପ୍ତାହ ମଧ୍ୟରେ ଚେର ଗଠନ ହୁଏ ଏବଂ ପରବର୍ତ୍ତୀ ସମୟରେ ନୂତନ ଅଙ୍କର ବାହାରିବା ଆରମ୍ଭ କରେ। ଏହାର ଉଚ୍ଚ ସଫଳତା ହାର, ଶକ୍ତିଶାଳୀ ଚାରା ଉତ୍ପାଦନ ଏବଂ ସହଜ ପରିଚାଳନା କାରଣରୁ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ନର୍ସରୀ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଭାବରେ ପରିଚିତ।
1: ଧନ୍ୟବାଦ ପ୍ରଶାନ୍ତ ବାବୁ, ଆଜି ଆମେ ଯେଉଁ ଆଲୋଚନା କଲେ ଫୁଲ ଗଛର କଲମୀ ପଦ୍ଧତି, ଏ ବିଷୟରେ ଆପଣ ବହୁତ ପ୍ରାଞ୍ଜଳ ଭାବରେ ସୁନ୍ଦର ଭାବରେ ଆଲୋଚନା କଲେ। ଏହି ଆଲୋଚନା ଶୁଣି ଆମର ଚାଷୀ ଭାଇ ଭଉଣୀମାନେ କିମ୍ବା ଆଗ୍ରହୀ ଫୁଲ ବଗିଚା ତିଆରି କରୁଥିବା ବ୍ୟବସାୟୀମାନେ ବହୁତ ଉପକୃତ ହେବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମହାଶୟଙ୍କ କଥା ଅନୁସାରେ ଆମର ଚାଷୀ ଭାଇ ଭଉଣୀ ମାନେ ଯଦି ଏମିତି ଫୁଲ ଚାଷ କରିବେ, ତାହେଲେ ତ ନା ଭଇ ନା ଭୋ।
3: ହଉ ହଉ, ମୁଁ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଚାଷୀ ଭାଇଙ୍କ କଥା କହିଲ,
2: ହଁ
3: ତାଙ୍କର ଟିକେ ଅନୁଭୂତି ଆମେ ଟିକେ ଜାଣିଲେ ହୁଅନ୍ତା
2: ଜାଣିବା ନା। ଆଉ ଭାଇ, ଚାଷ ଯୋଉଠି ବାସ ସେଇଠି।
3: ହଉ, ଜଣେ ଭାଇ ବର୍ତ୍ତମାନ ତାଙ୍କର ଏମିତି ଅନୁଭୂତି କଥା ଟିକେ କହିବେ,
2: ଆମେ ଶୁଣିବା।
4: କ୍ଷୀରଚନ୍ଦ୍ର ମିଶ୍ର, ଘର ମୋର ଆଠଗଡ଼, ଆଠଗଡ଼ ଏନ୍ଏସ୍ସିରେ BLL ବି ପାସ୍ କରିଛି।
5: ଆଚ୍ଛା,
4: ମୁଁ ନିଜର ଏମିତି ସଉକ ପାଇଁ ଏସବୁ ଉଦ୍ୟାନ କାମ ଯେଉଁ କରୁଛି ତାକୁ ନିଜକୁ ଖୁସି ଲାଗୁଛି ଏବଂ ତା ମଧ୍ୟ ମୁଁ କିଛି ଲୋକଙ୍କ ସାଙ୍ଗେ ତାକୁ ସେୟାର ବି କରିପାରୁଛି।
5: ଅର୍ଥାତ୍ କିଛି ଲୋକ ଆପଣଙ୍କ ଦ୍ୱାରା ଅନୁପ୍ରାଣିତ ମଧ୍ୟ ହୋଇଛନ୍ତି?
4: ହଁ ହଁ, ଲୋକମାନେ ଅନୁପ୍ରାଣିତ ହେଉଛନ୍ତି, କିଛି ଲୋକ ଆସୁଛନ୍ତି ମୋ ସାଙ୍ଗରେ ଚର୍ଚ୍ଚା କରୁଛନ୍ତି, ଖୁସି ହେଉଛନ୍ତି, ମୋଠୁ କିଛି ଟିପ୍ସ ନେଉଛନ୍ତି ଏବଂ ମୁଁ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ମଧ୍ୟ ଗଛ ପଛ ଦେଉଛି, ଲଗାନ୍ତୁ ସେଠି ପିଲାମାନଙ୍କ ଭିତରେ ସେ ଭାବନା ତିଆରି ହେଉ। ଆମେ ପରିବାର ବୋଲେ ପୁଅଟିଏ ଝିଅଟେ ଏବଂ ମୋର ସ୍ତ୍ରୀ ତଥା ମୋର ମା ଆମେ ଏମିତି ରହୁଛୁ।
5: ଘରେ ଯେଉଁ ବି କିଛି କୃଷି ଆପଣ କରୁଛନ୍ତି ସେଥିରେ ପରିବାରର କ'ଣ କେମିତି ସହଯୋଗ ରହିଛି?
4: ପରିବାରର ସହଯୋଗ ବୋଲେ ନିଶ୍ଚିତ ସହଯୋଗ କରୁଛନ୍ତି। ମୋର କୌଣସି କାମରେ ଯଦି ମୁଁ ଏପଟ ସେପଟ ହେଇଯାଉଛି, ଅନ୍ତତଃ ପାଣି ତ ଗଛକୁ ପାଣି ତ ନିହାତି ଦରକାର ନା, ସେ ପାଣି ଦିଆ କାମଟା ଯେମିତି ରେଗୁଲାର ହେଇପାରିବ, ମୋର ଅନୁପସ୍ଥିତିରେ ବି ହେଇପାରିବ, ତାକୁ ଅନ୍ତତଃ ପରିବାର ଲୋକ ଦେଖୁଛନ୍ତି।
5: ଆଚ୍ଛା, ପିଲାମାନେ ବି ଏଥିରେ ଅନୁପ୍ରାଣିତ ହେଇଛନ୍ତି?
4: ହଁ, ପିଲାମାନେ ମଧ୍ୟ ଅନୁପ୍ରାଣିତ, ସେମାନେ ମଧ୍ୟ ସେଥିରେ ସହଯୋଗ କରନ୍ତି, ସେମାନେ କିଛି ନହେଲେ ତା ଭିତରେ ବୁଲନ୍ତି, ତାଙ୍କୁ ଖୁସି ଲାଗେ, ଫୁଲ ଫୁଟିଲା ପରେ ତା ସାଙ୍ଗେ ଫଟୋ ଉଠେଇବା, ସାଙ୍ଗସାଥିଙ୍କି ଡାକି ଦେଖେଇବା, ଏସବୁ କାମ କରନ୍ତି।
5: ଅବଶ୍ୟ ଘର ଭିତରେ ଯେତେବେଳେ ଫୁଲଟିଏ ଫୁଟୁଛି ବା ଅନେକ ଫୁଲ ଗଛ ରହୁଛି, ପନିପରିବା କିଛି ହେଇଛି, ଗୋଟେ ପ୍ରାକୃତିକ ପରିବେଶ ଭିତରେ ନିଜକୁ ଯେତିକି ଖୁସି ଲାଗେ ପିଲାମାନଙ୍କୁ ନିଶ୍ଚିତ ଖୁସି ଲାଗୁଥିବ।
4: ଯେକୌଣସି ଆମେ ଗଛଟିଏ ଆରମ୍ଭ କଲେ, ଗୋଟେ ଚାରା ବା ମଞ୍ଜିରୁ ଆମେ ଗୋଟେ ଗଛ ଆରମ୍ଭ କଲେ ଏବଂ ସେ ତାର ସମ୍ପୂର୍ଣ୍ଣ ବଡ଼ ହେଲା, ତାର ଫୁଲ ଦେଲା ବା ଫଳ ଦେଲା ଏବଂ ତାପରେ ସେ ଗଛ ନଷ୍ଟ ହେଲା, ଏମିତି ଗୋଟେ ଜୀବନ ଚକ୍ର ମଧ୍ୟ ଆମେ ଦେଖିପାରୁଛେ ତା ଭିତରେ।

0: ନିଜ ଭିତରେ ଗୋଟେ ଇଏ ଅଦ୍ଭୁତ ପ୍ରକାର ଆନନ୍ଦ ଅନୁଭବ କରିହୁଏ। ସେଥିପାଇଁ ତାକୁ ଯିଏ କରିବ ସେ ନିଶ୍ଚିତ ତାକୁ ଅନୁଭବ କରିପାରିବ।
1: ଏଇ ସଉକ କେବେଠୁ?
0: ହଁ, ସଉକ ହବା ପାଖାପାଖି ହେଇଗଲା 10-12 ବର୍ଷ। ସ୍କୁଲରେ ମୋର ଯୋଉ ପୁଅ ପଢ଼ୁଥିଲା, ପୁଅ ଝିଅ ଦୁଇ ଜଣ ଯାକ, ସେ ସ୍କୁଲଟା ଗୋଟେ ଟାଙ୍ଗେରା ଭୂଇଁ ଉପରେ ପାହାଡ଼ିଆ ଜାଗା। ମୁଁ ଦୈନିକ ଦେଖେ ଯେତେବେଳେ ପୁଅକୁ ଆଣିବାକୁ ଯାଏ ଯେ କିଛି ପିଲା ନିଶ୍ଚିତ ଖଣ୍ଡିଆ ଖାବରା ହେଇଥିବେ। ଛୋଟ ପିଲା ଖେଳନ୍ତି କିନ୍ତୁ ଟାଙ୍ଗେରା ଜାଗା ଯେହେତୁ ସେ ଖଣ୍ଡିଆ ଖାବରା ହୁଅନ୍ତି। ନିଜ ମନରେ ଚିନ୍ତା ହେଲା ଯେ କେମିତି ଏ ଜାଗାଟାକୁ କ'ଣ ପରିବର୍ତ୍ତନ କରାଯାଇପାରିବ ଯାହାଫଳରେ ପିଲା ବିପଦ ମୁକ୍ତ ଭାବରେ ଖେଳିବେ।
1: ସରକାରୀ ସ୍କୁଲ?
0: ହଁ, ସରକାରୀ ସ୍କୁଲ, ଆମରି ସାହିର ସ୍କୁଲ। ସିଏ ଆମରି ଗାଁର।
1: କ'ଣ ନାଁ ତାର?
0: ରାସରସିକପୁର UG UP ସ୍କୁଲ।
1: ଆଚ୍ଛା, ସରକାରୀ ସ୍କୁଲରେ ହିଁ ପିଲା ଦୁଇଜଣ ଯାକ ପାଠ ପଢ଼ିଛି।
0: ହଁ,
1: ଏବଂ ବର୍ତ୍ତମାନ ସେମାନେ ଉଚ୍ଚ ଶିକ୍ଷା ବି ଯାଇଛନ୍ତି। ଆଚ୍ଛା, ବହୁତ ବଢ଼ିଆ। ପୁଣି ତାପରେ କ'ଣ ହେଲା?
0: ତାକୁ ଚିନ୍ତା କରି ସେ ପାହାଡ଼ିଆ ଜାଗାକୁ, ତାର ଯେଉଁ ପିଲାଙ୍କ ଖେଳ ପଡ଼ିଆ ଯେଉଁଟା, ସେ ଖେଳ ପଡ଼ିଆକୁ କିଛି ପରିମାଣ ତାକୁ ଆଗ ଖୋଳା ହେଲା, ତାକୁ ସମତଳ କରାଗଲା, କିଛି ମାଟ ପଡ଼ିଲା। ତାପରେ ବିଭିନ୍ନ ବଦାନ୍ୟ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରି ଜଣେ ବଦାନ୍ୟ ବ୍ୟକ୍ତି ମଧ୍ୟ ରାଜି ହେଲେ। ସେ ଆମର ଯେଉଁ ଷ୍ଟାଡିୟମରେ ଯେଉଁ ଲନ୍ ଗ୍ରାସ୍ ପଡ଼େ, ସେ ଆମକୁ ପ୍ରାୟ 8 ଗୁଣ୍ଠ ଏରିଆ ପାଇଁ 1000 ସ୍କୋୟାର ଫୁଟର ଲନ୍ ଗ୍ରାସ୍ ଦେଇଥିଲେ। ଏବଂ ତାକୁ ମୁଁ ମୋର ବ୍ୟକ୍ତିଗତ ପ୍ରୟାସରେ ପ୍ରାୟ ମୋତେ 1.5 ବର୍ଷ ଲାଗିଲା, ସମ୍ପୂର୍ଣ୍ଣ 8 ଗୁଣ୍ଠ ଜାଗାକୁ ମୁଁ ସେ ଲନ୍ ଗ୍ରାସ୍ରେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ କରିଦେଲି।
1: ମାନେ ଯେଉଁଠି କେବେ ଟାଙ୍ଗରା ଭୂମି ଥିଲା,
0: ହଁ,
1: ସେଠି ଗୋଟେ ସମ୍ପୂର୍ଣ୍ଣ ସବୁଜିମା ସୃଷ୍ଟି ହେଲା,
0: ସବୁଜିମା,
1: ଏବଂ ସେଇ ପ୍ରକାର ଘାସ ଯାହା ସାଧାରଣତଃ ଆମେ ବାରବାଟୀ ଷ୍ଟାଡିୟମରେ ବି ଦେଖୁ।
0: ବାସ୍ ବାସ୍ ବାସ୍,
1: ବହୁତ ବଢ଼ିଆ ଉଦ୍ୟମଟି ଆପଣ ଆରମ୍ଭ କରିଥିଲେ। ତାପରେ ଏଇ ଯେଉଁ ଉଦ୍ୟାନ କୃଷି, ଇଏ କେମିତି କ'ଣ, ଏହାର ମୂଳଦୁଆ କେଉଁଠି ପଡ଼ିଲା?
0: ସେଇ ସେଇ ସ୍କୁଲରେ।
1: ଆଚ୍ଛା,
0: ସେ ସ୍କୁଲରେ ଯେଉଁ ମଧ୍ୟାହ୍ନ ଭୋଜନ ହୁଏ, ତେଣୁ ଏ ଯେଉଁ ପ୍ରଥମ ପର୍ଯ୍ୟାୟରେ ଏ ଯେଉଁ ସକ୍ସେସଫୁଲ ମୁଁ ହେଲି, ତାପରେ ମୋତେ ଲାଗିଲା ଯେ ନା ଆଉ ଅଧିକାରୁ ଅଧିକା ସେଇଠି କିଛି ମୋର ଏକ୍ସପେରିମେଣ୍ଟ କରିବାକୁ ଇଚ୍ଛା ହେଲା। ଏବଂ ମଧ୍ୟାହ୍ନ ଭୋଜନ ପାଇଁ କିଛି ମଧ୍ୟ ପରିବା ଲାଗିଲା ସେଠି।
1: ଆଚ୍ଛା,
0: ଏବଂ ପରିବା ଚାଷ ମଧ୍ୟ ସକ୍ସେସଫୁଲି ଯେତେବେଳେ ହେଲା
1: ସେଇ ସ୍କୁଲ
0: ସେଇ ସ୍କୁଲ ପରିସରରେ।
1: ଆଚ୍ଛା,
0: ଏବଂ କିଛି ଫୁଲ ଗଛ ଲଗାହେଲା, କିଛି ଶୋ ଗଛ ଲଗାଗଲା, ଏବଂ କାଳକ୍ରମେ ସେ ସ୍କୁଲର ଲୁକ୍ସ ବଦଳିଗଲା।
1: ଆଚ୍ଛା,
0: ଏବଂ ବିଭିନ୍ନ ଲୋକ ବାହାରୁ ମଧ୍ୟ ଆସିଛନ୍ତି ସେ ସ୍କୁଲକୁ, ଓସେପା ଡାଇରେକ୍ଟରଙ୍କ ସହିତ ମଧ୍ୟ ବହୁତ ଲୋକ ଆସିଛନ୍ତି, ବିଭିନ୍ନ ସରକାରୀ ଲୋକ, ଏବଂ ସମସ୍ତେ ଉଚ୍ଚ ପ୍ରଶଂସା କରି ଯାଇଛନ୍ତି ସ୍କୁଲର ପରିବେଶକୁ ଦେଖିକରି। ତେଣୁ ସେଇଦିନଠୁ ଇଏ ଗୋଟେ ନିଶା ହେଇଗଲା ମୋର।
1: ଏବଂ ପରବର୍ତ୍ତୀ କାଳରେ ତାକୁ ଆପଣ ନିଜ ଘରେ ଆସିକି କାର୍ଯ୍ୟ କରିବା ଆରମ୍ଭ?
0: ହଁ, ପିଲାମାନଙ୍କର ତ ସ୍କୁଲ କାମ ସରିଗଲାଣି, ତେବେ ଯାହା ହଉ ଘରର ଯେଉଁ ଜାଗା ଥିଲା ତାକୁ ମଧ୍ୟ କେମିତି ୟୁଟିଲାଇଜ୍ କରାଯିବ ତା ବାବଦରେ ଚିନ୍ତା କରି ମୋର ତ କିଛି ସମୟ ସେବାଟରେ ଦେବା ଦରକାର, ମୋତେ ସେ ଖୁସି ଲାଗେ, ତେଣୁ କରେ।
1: ଯେଉଁ ଶ୍ରୋତା ବନ୍ଧୁମାନେ ଆପଣଙ୍କୁ ଶୁଣୁଛନ୍ତି, ସେମାନଙ୍କ ଭିତରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଶେଷରେ ଦୁଇପଦ କୁହନ୍ତୁ ଆପଣ।
0: ଶ୍ରୋତା ବନ୍ଧୁ, ଆମମାନଙ୍କର କର୍ତ୍ତବ୍ୟ ହେଉଛି ଆମେ ପୃଥିବୀକୁ ସଦାବେଳ ପାଇଁ ସୁସ୍ଥ ରଖିବା, ସ୍ୱଚ୍ଛ ରଖିବା, ଏବଂ ସ୍ୱଚ୍ଛ ରଖିବାକୁ ହେଲେ ଆମକୁ ଏ ବୃକ୍ଷରାଜି ହିଁ ବଢ଼େଇବାକୁ ପଡ଼ିବ। ଏହା ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ମଧ୍ୟ ଆବଶ୍ୟକ। ତେଣୁ ମୋର ବିଶେଷ ଅନୁରୋଧ, ଆପଣମାନେ ଯେତେ ବି ସମ୍ଭବ, ଯାହାଦ୍ୱାରା ଯାହା ବି ସମ୍ଭବ, ଆପଣ କୌଣସି ନା କେଉଁ ଗଛକୁ ଭଲ ପାଆନ୍ତୁ ଏବଂ ତାକୁ କେଉଁଠି ନା କେଉଁଠି ଆପଣ ଲଗାନ୍ତୁ ଏବଂ ସେ ଗଛର ବଢ଼ିବାରେ ସହାୟକ ହୁଅନ୍ତୁ।
1: ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ଆଜ୍ଞା। ନମସ୍କାର।
0: ନମସ୍କାର
2: ଭାଇ ଜଣକ, କେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ।
3: ହଁ,
2: ତାକୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ଯେ ବଜାର ଦର ଉପରେ କିଛି ଜ୍ଞାନ ଅଛି ନା ନାହିଁ?
3: ନାଇଁ ବା ଭାଇ,
2: ନାଇଁ।
3: କେତେ କଣ ରେଟ ହଉଛି ମଲା, ମୁଁ ତ ଘର କୋଣରେ ବସିଲି।
2: କେଡେ କେଡେ ଫୁଲ ଗଛ ଆଣିକି ଛାତ ଉପରେ ଥୋଉଛ, ବଜାର
3: ଭାଇ କାଇଁ ସେ ଦୃଷ୍ଟି ଦଉଛନ୍ତି?
2: ହଉ ହଉ ହଉ, ବଜାର ଦର ଉପରେ ଟିକେ ସୂଚନା ଜାଣିବା ଆଉ କଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ଆଉ କ'ଣ କିଛି କାମ ରହିଲା
3: ଭାଇ? ପାଣିପାଗ ଜାଣିବା?
2: ହରିବୋଲୋ ହରିବୋଲୋ, ପାଗ ବିଗିଡି ଯାଉଛି, ବର୍ଷା ହଉଛି, ବନ୍ୟା ଆସୁଛି,
3: ଏଇ ବର୍ଷା ଗାଳି ଦଉଛି।

0: ପାଗ ସମ୍ପର୍କିତ ସୂଚନା ଅଛି?
1: ହଁ, ଭାରତୀୟ ପାଣିପାଗ ସଂସ୍ଥାନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 7ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ସବୁ ହେଲା ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି ଓ ଗଞ୍ଜାମ।
0: ଯେ ତାହେଲେ ମୁଁ କଣ କହୁଥିଲି, ମୋ ଗଛ ସବୁତକ ତମର ରଖିବ?
2: ମଲା ଯା, ସେଇ ଗଛ ଠେଇ ନବ, ଟଙ୍କା 300 ଦେବେ, ଗୋଟିଏ ଗଛ ନେବେ।
0: ହରି ବୋଲ, ଏ ଗାଁରେ ଭଦ ଲୋକ ନାହାନ୍ତି?
2: ଇଏ ମୋର ଝାଳ ବୁହା ଧନ।
0: ହଁ ହଁ ହଁ ଗଲା, ମୋରି ତ ପଇସା ନେଇକି ଗଲେ ତମର ତ ଚୁଲି ଜଳିବ। ଆଉ
2: ମଲା ଯା, ମୁଁ ବା କିଣିକି ଆଣିଛି, ଗଛ
0: ତେବେ
2: ଲଗେଇଛି।
0: ସେତିକିରେ କଥାକୁ ରଖ, ବେଳ ଗଡି ଯାଉଛି।
2: ହଉ ତାହେଲେ ଆମେ ଉଠିବା ଆଉ।
0: ହଁ।

ଆପଣ ଶୁଣୁଛନ୍ତି କେତୋଟି ହିନ୍ଦୀ ଭକ୍ତି ଗୀତ। ଏଥର କଣ୍ଠଶିଳ୍ପୀ ହେଲେ ପଣ୍ଡିତ ଭୀମସେନ ଯୋଶୀ, ଗୀତ ରଚନା ପଣ୍ଡିତ ନରେନ୍ଦ୍ର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀନିବାସ ଖାଲେ।

ଆଗକେ ଶୁଣି ଭଗବାନ ପ୍ରେରଣା ପ୍ରଚାର କରୁଛୁ ଅନୁରୋଧରେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଦିଲ୍ ବିଲ୍ ପିଆର୍ ବିଆର୍ କଥାଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ଅଭିଜିତ ଓ ସୁନିଧି ଚୌହାନ। ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ। ଗୀତଟି ପାଇଁ ଗୋଶାଳପଡ଼ା ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ନୀଳମଣି ଚିନ୍ଦା।

ମେଦିନୀପୁର ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଭୁବନ ରାଉତ। ଆପଣ ଶୁଣିବା ପାଇଁ ଚାହାନ୍ତି ମୁସେ ସାଦୀ କରୋଗୀ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଉଦିତ ନାରାୟଣ ଓ ସୁନିଧି ଚୌହାନ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ହଥିଆର କଥାଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ପରବୀନ ଭରଦ୍ୱାଜଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦରାଜ ଆନନ୍ଦ। ଗୀତଟି ପାଇଁ ବଳଦିଆମାଳ ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଚନ୍ଦ୍ରହାସ୍ୟ ମେହେର।

କାମଠଣା ଭବାନୀପାଟଣା କଳାହାଣ୍ଡିରୁ ଆପଣ ହେଲେ ଟି ଭାନୁପ୍ରସାଦ ରାଓ। ଆପଣ ଶୁଣିବା ପାଇଁ ଚାହାନ୍ତି ଜାନେ କାହାଁ ସେ ଆଇ ହେ କଥା ଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

ଆକାଶବାଣୀ ଭବାନୀ ପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ସିତାର ବାଦନ। ଶିଳ୍ପୀ ହେଲେ ନିଶାଦ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ଝାପତାଲରେ ରାଗ ଯୋଗ କୌନ୍ସ। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରିଛନ୍ତି ସାଫତ ଅହମ୍ମଦ ଖାନ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଛନ୍ତି ସିତାର ବାଦନ। ଶିଳ୍ପୀ ହେଲେ ନିଶାଦ ଖାନ। ଶିଳ୍ପୀ ପରିବେଷଣ କଲେ ଝାପ ତାଲରେ ରାଗ ଯୋଗ କୋନ୍ସ। ଏଥର ଶିଳ୍ପୀ ପରିବେଷଣ କରିଛନ୍ତି ରାଗ କଲାବତୀ, ଗତ ଏବଂ ଝାଲା ତିନି ତାଲରେ ନିବଦ୍ଧ ହେଲେ।

ପଇଁତିରିଶ ମିନିଟ୍ରେ ଶୁଣିବେ ଅତିବିଡ଼ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଚାଷର କଥା 7:40 7:45 ପୁରାତନ କ୍ରମରେ ଛାନ୍ଦ ଶୁଣିବେ। ସକାଳ 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଗୀତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 କେତୋଟି ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।